ଏଥର ଶୁଣନ୍ତୁ ତୃପ୍ତି ଦାସଙ୍କ କଣ୍ଠରୁ ଏହି ଭାବପୂର୍ଣ୍ଣ ଭରା ଭକ୍ତି ସଙ୍ଗୀତଟି ରଚନା କରିଛନ୍ତି ଗୀତିକାର ସ୍ନେହଲତା ମହାନ୍ତି।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଚେତନ ଚିନ୍ତନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଆମ ଦେଶର ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହାନତା ସମ୍ପର୍କରେ ଏଠି ଆଉ କହିବାର ଆବଶ୍ୟକତା ନାହିଁ। ବିଦେଶୀ ଆକ୍ରମଣ, ଲୁଣ୍ଠନ, ପାଶ୍ଚାତ୍ୟ ଇତିହାସକାରମାନଙ୍କ ଦ୍ୱାରା ସ୍ୱକୀୟ ଶୈଳୀରେ ଇତିହାସ ରଚନା, ଇଂରେଜ ଶାସନ ଇତ୍ୟାଦି ହୁଏତ ଏହି ମହାନ ସଭ୍ୟତାର ଧାରା ଉପରେ କୁଠାରଘାତ କରିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପରେ ଏହାର ଭିତ୍ତିଭୂମିକୁ ଦୁର୍ବଳ କରିପାରିନାହିଁ। କାଶ୍ମୀରରୁ କନ୍ୟାକୁମାରୀ, ଦ୍ୱାରିକାରୁ କାମାକ୍ଷା, ଧର୍ମ ଓ ବିଶ୍ୱାସର ଏହି ଦେଶରେ ଆଜି ବି କେଉଁଠି ପଥରରେ ପାଦ ଆକୃତିର ଚିହ୍ନ ଦେଖିଲେ ଏଠିକି ଶ୍ରୀରାମ ଆସିଥିଲେ ବୋଲି ବିଶ୍ୱାସ କରାଯାଏ, ତ କେଉଁଠି ନଦୀଗର୍ଭରେ ପଥର କରଳ ଦେଖିଲେ ଏଠି ବନବାସ ସମୟରେ ପାଣ୍ଡବ ପାଞ୍ଚ ଭାଇ ସ୍ନାନ ସାରି ଆଶ୍ରୟ ନେଉଥିଲେ ବୋଲି କୁହାଯାଏ। ବର୍ତ୍ତମାନ ଆମେ ଯେଉଁ ସବୁ ଉପାଦାନ ଉପରେ ଗୁରୁତ୍ୱ ଦେଉଛୁ ତାହା ଆମ ଦେଶର ଅତୀତରେ ଘଟିଯାଇଛି। ହୁଏତ ସମୟକ୍ରମେ ନାରୀର ସାମାଜିକ ସ୍ଥିତି ତଥା ସ୍ୱାଧୀନତା ଉପରେ କଳଙ୍କ ଲାଗିଥାଇପାରେ, କିନ୍ତୁ ଅତୀତରେ ନାରୀର ସ୍ଥିତି ଯାହା ଥିଲା ତାର ଯେଉଁ ମର୍ଯ୍ୟାଦା ଥିଲା ଆମର ଶାସ୍ତ୍ର ପୁରାଣ ଇତିହାସ ତାର ମୁକ ସାକ୍ଷୀ। ନାରୀ କେଉଁ ହିସାବରେ ସତୀତ୍ୱର ପରାକାଷ୍ଠା ଦେଖେଇପାରେ ମହାଭାରତର ଗାନ୍ଧାରୀ ହେଉଛନ୍ତି ତାର ଜ୍ୱଳନ୍ତ ପ୍ରମାଣ। ସ୍ୱାମୀ ଅନ୍ଧ ଥିବାରୁ ନିଜେ ଆଜୀବନ ଅନ୍ଧପୁଟୁଳି ବାନ୍ଧିଥିଲେ, ତାଙ୍କ ସତୀତ୍ୱ ବଳରେ ମହାଭାରତ ଯୁଦ୍ଧର ସ୍ରଷ୍ଟା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଧ୍ୱଂସ ହୋଇଯାଇଥାନ୍ତେ, କିନ୍ତୁ ଗାନ୍ଧାରୀ ସେତିକି ଉଦାର ମଧ୍ୟ ଥିଲେ। ରାମାୟଣରୁ ଜଣାଯାଏ ପତ୍ନୀ ବିନା ସ୍ୱାମୀଙ୍କ ଜୀବନ ଅସମ୍ପୂର୍ଣ୍ଣ ଥିଲା। ଯଜ୍ଞବେଦୀରେ ବସିବା ପାଇଁ ଶ୍ରୀରାମ ସୀତାଙ୍କ ଏକ ସ୍ୱର୍ଣ୍ଣ ପିତୁଳା ନିର୍ମାଣ କରିଥିଲେ, ମାଆଙ୍କୁ ସମ୍ମାନ କରାଯାଉଥିଲା। ମାତା କୁନ୍ତୀଙ୍କ କଥା ରକ୍ଷା କରିବାକୁ ଯାଇ ପାଣ୍ଡବ ପାଞ୍ଚ ଭାଇ ଜଣେ ସ୍ତ୍ରୀ ଦ୍ରୌପଦୀଙ୍କୁ ଗ୍ରହଣ କରିଥିଲେ, ସେହି କଥା ହିଁ ଆଜି ଆମେ କହୁଛୁ ନାରୀ ସଶକ୍ତିକରଣ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ଥିଲା, ନାଳନ୍ଦା ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟ ରହିଥିଲା ଉଚ୍ଚଶିକ୍ଷାର ବ୍ୟବସ୍ଥା ପାଇଁ। ଗଣିତ, ବିଜ୍ଞାନ, ଚିକିତ୍ସା ବିଜ୍ଞାନ ସବୁ କ୍ଷେତ୍ରରେ ଆମ ଦେଶ ଥିଲା ଅଗ୍ରଗଣ୍ୟ। ସୁଦୂର ଅତୀତରେ ଆମ ଦେଶର ବୈଜ୍ଞାନିକମାନେ ଉଡ଼ାଜାହାଜ ଉଡ଼ାଇବାର କୌଶଳ ଜାଣିଥିଲେ, ଚିକିତ୍ସା ବିଜ୍ଞାନୀମାନେ ଶହ ଶହ ରୋଗର ଚିହ୍ନଟ କରିପାରିଥିଲେ, ଔଷଧ ଓ ଶୈଳ ଚିକିତ୍ସାରେ ମଧ୍ୟ ଧୁରନ୍ଧର ଥିଲେ। ସମୟକ୍ରମେ ଆମେ କେବଳ ସେସବୁକୁ ସାମାନ୍ୟ ଉନ୍ନତ ଓ ସମୟୋପଯୋଗୀ କରିଛୁ। ସବୁଠୁ ପ୍ରଶଂସନୀୟ ପରମ୍ପରା ବୋଧହୁଏ ହେବ ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସର। ଏଠି ବ୍ରହ୍ମଚାରୀ, ଗୃହସ୍ଥୀ, ବନବାସୀ ଓ ସନ୍ନ୍ୟାସୀ ହେବା ପାଇଁ ମନା ନାହିଁ। ବନବାସୀ, ସନ୍ନ୍ୟାସୀ ଓ ବୈବାହିକ ଜୀବନଯାପନରେ ସମନ୍ୱୟର ମଧ୍ୟ କଥା କୁହାଯାଇଛି। ଆଜି ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିରୁ ନିଜକୁ ରକ୍ଷା କରିବା ପାଇଁ ଆମେ ବ୍ରହ୍ମଚର୍ଯ୍ୟ ଓ ଏକପତ୍ନୀବ୍ରତ ବା ପତିବ୍ରତର ଯେଉଁ କଥା କହୁଛୁ ତାକୁ ଆମ ପୂର୍ବପୁରୁଷମାନେ ଶିକ୍ଷା ଦେଇଛନ୍ତି। ହତଭାଗ୍ୟ ଆମେ ଯଦି ଅତୀତରୁ ଶିକ୍ଷା ଲାଭ ନ କରୁ ଏବଂ ଆମର ମହାନ ପରମ୍ପରାକୁ ଅନୁସରଣ ନ କରୁ।

ଶୁଣୁଥିଲେ ଚେତନା ଚିନ୍ତନ ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଆକାଶବାଣୀ ଭବାନୀପାଟଣା ଏଥର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଲେଖିଛନ୍ତି, ସାଂଖ୍ୟ ଯୋଗ ଜାଣିଲେ ସୁଖ ଦୁଃଖାଦି ଭ୍ରମରୁ ସତ୍ୟ ମୁକ୍ତ ହୁଏ। ବାକ୍ୟ ଓ ମନର ଅଗୋଚର ସତ୍ୟ ସ୍ୱରୂପ ଏକ ଅଦ୍ୱିତୀୟ ପରମବ୍ରହ୍ମ ସୃଷ୍ଟିକାଳରେ ରୂପରେ ପ୍ରକାଶିତ ହୋଇଥାନ୍ତି। ତତ୍ତ୍ୱ ମହତତ୍ତ୍ୱରୁ ଅହଙ୍କାର, ଅହଙ୍କାରରୁ ଇନ୍ଦ୍ରିୟ ଏବଂ ମନର ସୃଷ୍ଟି, ଏସବୁ ଏକତ୍ରିତ ହୋଇ ଅଣ୍ଡ ଉତ୍ପନ୍ନ କରେ। ବିଶ୍ରାମ ସ୍ଥାନ, ସେଠାରେ ତାଙ୍କ ନାଭି କମଳରୁ ବ୍ରହ୍ମା ଆବିର୍ଭୂତ ହୋଇ ସୃଷ୍ଟି ଭିଆଇଥାନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପରିପାରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଜବର ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ସହିତ 9 ଜିଲ୍ଲାର ଜବର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ବଜେ 20 ମିନିଟ୍ରେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା, ଦିନ 2:45 ମିନିଟ୍ରେ ଶୁଣିପାରିବେ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ, ଅପରାହ୍ନ 5:00ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, 5:30 ମିନିଟ୍ରେ ଶୁଣିବେ ଯୁବବାଣୀ, ଏଥିରେ ଶୁଣିବେ ଖେଳ ପତ୍ରିକା କାର୍ଯ୍ୟକ୍ରମ ଖେଳ ଖେଳାଳି, ସନ୍ଧ୍ୟା 6:30 ମିନିଟ୍ରେ ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ରାତି 7:25 ମିନିଟ୍ରେ ରହିଛି ଜିଲ୍ଲା ହାଲଚାଲ କ୍ରମରେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30 ମିନିଟ୍ରେ। ରାତି 8:00ରେ ଶୁଣିବେ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପୂର୍ବ ପ୍ରସ୍ତୁତି ସମ୍ପର୍କରେ, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ଗୀତରେ ଶୁଣିବେ ଆଞ୍ଚଳିକ ଗୀତ ଶୁଣିପାରିବେ ରାତି 8:15 ମିନିଟ୍ରେ, ଏଥିରେ ଶୁଣିପାରିବେ କଳାହାଣ୍ଡି ଗୀତ, ପରିବେଷଣ କରିବେ ଶିଳ୍ପୀ ପ୍ରଦୀପ୍ତ କୁମାର ମିଶ୍ର ଓ ସାଥୀ। ସ୍ପର୍ଶ ଗାନ ରାତି 8:30 ମିନିଟ୍ରେ, ସ୍ପଟଲାଇଟ୍ ରାତି 9:15 ମିନିଟ୍ରେ, ଚର୍ଚ୍ଚା ବିଷୟ ରାତି 9:30 ମିନିଟ୍ରେ। ଏହି କାର୍ଯ୍ୟକ୍ରମ ରିଲେ କରି ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00ରେ ହିନ୍ଦୀ କଥାଚିତ୍ର ଗୀତ, ରାତି 10:30 ମିନିଟ୍ରେ ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ବିଲାୟତ ହୁସେନ ଖାନଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ, ଏଥିରେ ଶୁଣିପାରିବେ ରାଗ ବାଗେଶ୍ରୀ ବାହାର। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣାପଡ଼ିଛି। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହାସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନେତ୍ରୋତ୍ସବରେ ମହାପ୍ରଭୁ ଗତକାଲି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବା ପରେ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରାଇବେ। ଏହାପରେ ତିନି ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲଗାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ୍ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର 7ଟି ପ୍ରସ୍ତାବ ପାଇଁ 32,067 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ ସେତୁବନ୍ଧ ଯୋଜନାର 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ, 1,750 ନୂତନ ସେତୁର ନିର୍ମାଣ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତାଗୁଡ଼ିକର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି। ରାଜ୍ୟର ନଦୀବନ୍ଧ ଓ ସେତୁର ଉପରମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ବ୍ରିଜ୍ କମ୍ ୱେୟାର ଯୋଜନାକୁ 2026-27 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଦୁର୍ଗମ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ଅସଂଯୁକ୍ତ ଗ୍ରାମଗୁଡ଼ିକରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିକଶିତ କରିବାକୁ ଏମ୍ଏମ୍ଏସ୍ୱାଇ ଦୁର୍ଗମ ଅଞ୍ଚଳ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଓଡ଼ିଶା କୃଷି ବିପଣନ ଆଇନ 1956 ରଦ୍ଦ କରିବା ସହ ନୂତନ କୃଷି ଓ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀଙ୍କୁ ପୁଞ୍ଜି ବିନିଯୋଗ ରିହାତି ପ୍ରଦାନ ବ୍ୟବସ୍ଥାକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ କରାଯାଇଥିବା ଦେଶରେ 75ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏଥିରେ ଓଡ଼ିଶାର 5ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର ଏବଂ ପାରାଳାଖେମୁଣ୍ଡି ଷ୍ଟେସନର ଉଦ୍ଘାଟନ ହେବ। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। କଟକ ସହରରେ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଲୋକାର୍ପିତ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅତ୍ୟାଧୁନିକ ସ୍ମାର୍ଟ ପାଠାଗାରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଡକ୍ଟର ମହାପାତ୍ର କହିଛନ୍ତି, ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତି ବିକାଶ ଦିଗରେ ଏହି ପାଠାଗାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅବସରରେ ମନ୍ତ୍ରୀ ଗୁରୁଡ଼ି ଝାଟିଆଠାରେ ହେବାକୁ ଥିବା ଏକ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସମ୍ଭାବ୍ୟ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜନସାଧାରଣଙ୍କୁ କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନ ହୋଇ ସଚେତନ ରହିବା ସହ ଆବଶ୍ୟକ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ନଗଦ ଟଙ୍କା ଜମା କରି ଚାଷୀମାନେ ଲ୍ୟାମ୍ପସ୍ରୁ ସାର କ୍ରୟ କରିପାରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏନେଇ ସମସ୍ତ ଲ୍ୟାମ୍ପସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର 65 ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ 36 ଜଣ ନୂତନ ବୁଥସ୍ତରୀୟ ଅଧିକାରୀ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ଆଜି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଡାକ୍ତର ନିବେଦିତା ପାଣି।
2: ଆମ ସମସ୍ତଙ୍କ ଘରେ ପରିବାରରେ କେହି ନା କେହି କେତେବେଳେ ରୋଗରେ ପୀଡିତ ହୋଇଥାନ୍ତି। ଦିନେ ବା ଦୁଇ ଦିନ ରୋଗରେ ପଡିବା ଅଲଗା କଥା, ମାତ୍ର ଯଦି କେହି ଦୀର୍ଘ ସମୟ ପାଇଁ ରୋଗରେ ପଡିଥାନ୍ତି, ଶଯ୍ୟାଶାୟୀ ହୋଇଯାଆନ୍ତି, ତେବେ ତାଙ୍କର ସେବା ଶୁଶ୍ରୂଷା ସମୟରେ ଆମକୁ ଅନେକ ସତର୍କତା ଅବଲମ୍ବନ କରିବା ଉଚିତ। ଶଯ୍ୟାଶାୟୀ ରୋଗୀ ଚେତାପୂର୍ଣ୍ଣ ଅଥବା ଚେତାଶୂନ୍ୟ ଅବସ୍ଥାରେ ଥାଇପାରେ। ଏଭଳି ରୋଗୀକୁ ସମ୍ପୂର୍ଣ୍ଣ ସେବା ଯତ୍ନ ପ୍ରଦାନ କରିବା ନିହାତି ଜରୁରୀ। ଶଯ୍ୟାଶାୟୀ ରୋଗୀର ପ୍ରମୁଖ ସମସ୍ୟାଗୁଡ଼ିକ ହେଲା ଯଥା ଆଖିଡୋଳାର ଗୋଲାକାର, ସ୍ୱଚ୍ଛ ପଟଳର କ୍ଷତ ବା ଘା, ଚାପଜନିତ ଚର୍ମ ଉପରେ ଯନ୍ତ୍ରଣାଦାୟୀ ଘା, ପୁଷ୍ଟିହୀନତା, ଶରୀରର ଲବଣର ଅସମତା। ଚେତାଶୂନ୍ୟ ଶଯ୍ୟାଶାୟୀ ରୋଗୀର ଯତ୍ନ ମଧ୍ୟରେ ଶ୍ୱାସନଳୀକୁ

0: ଛେପ ଖଙ୍କାରରୁ ମୁକ୍ତ ରଖିବା ଉଚିତ। ଶରୀରକୁ ସଠିକ୍ ମାତ୍ରା ଜଳୀୟ ଔଷଧ ପ୍ରଦାନ କରିବା ଉଚିତ। ମଳମୂତ୍ର ତ୍ୟାଗକୁ ନିୟମିତ ଏବଂ ନିୟନ୍ତ୍ରିତ କରିବା ଉଚିତ। ଶରୀର ଚାଳନା ମନ୍ଥରତା ଯୋଗୁଁ ମାଂସପେଶୀଗୁଡ଼ିକ ଶୁକୁଡ଼ିଯାଏ, ଧମନୀରେ ରକ୍ତ ମଧ୍ୟ ଜମାଟ ବାନ୍ଧିଯାଏ। ତେଣୁ ଚର୍ମକୁ ସତେଜ ଓ ଚାପମୁକ୍ତ ରଖିବା ଦରକାର। ଆମେ ପ୍ରଥମେ ଜାଣିବା ଦାନ୍ତ, ମାଢ଼ି, ଜିଭ ଏବଂ ଓଠର ଯତ୍ନ। ଚେତାପୂର୍ଣ୍ଣ ରୋଗୀକୁ ତାର ମୁଖଗହ୍ୱର ଯତ୍ନ ପାଇଁ ସହଯୋଗ ପ୍ରଦାନ କରିବା, ସେଥିପାଇଁ ଲୁଣ ପାଣି, ସୋଡିୟମ ବାଇକାର୍ବୋନେଟ୍, ଲେମ୍ବୁ ରସ କିମ୍ବା ନିମ୍ବପତ୍ର ଫୁଟାପାଣି ଇତ୍ୟାଦିରେ ମୁଖଗହ୍ୱରକୁ ପରିଷ୍କାର ଓ ଜୀବାଣୁମୁକ୍ତ କରିବା। ଶଯ୍ୟାଶାୟୀ ରୋଗୀର ଶରୀରର ଶୋଧନ ପ୍ରକ୍ରିୟାର ସାଧାରଣ ବିଧି ହେଲା ରୋଗୀକୁ ଏକାନ୍ତତା ପ୍ରଦାନ କରିବା। ଶରୀର ଶୋଧକ ପଶ୍ଚାତ ଚର୍ମ ଉପରୁ ସାବୁନକୁ ଭଲ ଭାବରେ ପୋଛି ଧୋଇ ଛଡ଼ାଇବା। ହାତ ଓ ଗୋଡ଼ ନଖକୁ ସଫା କରିବା। ଶରୀରର ଶୋଧନ କ୍ରିୟା ପ୍ରଥମେ ଶରୀରର ଉପରଭାଗ ଯଥା ମସ୍ତକ, ମୁଖ, ଛାତି ଇତ୍ୟାଦିରୁ ଆରମ୍ଭ କରି ଧୀରେ ଧୀରେ ନିମ୍ନ ଆଡ଼କୁ କରିବାକୁ ହୁଏ। ପାଣିର ଉତ୍ତାପ ରୋଗୀକୁ ସୁହାଇବା ଭଳି ଦରକାର। ଚର୍ମ ନ ଶୁଖିବା ପାଇଁ ତୈଳଯୁକ୍ତ, ପାରାଫିନ୍ ଇତ୍ୟାଦି ବ୍ୟବହାର କରିବା ଉଚିତ। ତାପରେ ହେଲା ପିଠି ପଛର ଆମେମାନେ କିପରି ଯତ୍ନ ଦେବା। ପ୍ରତି 2 ଘଣ୍ଟାରେ ଥରେ ପିଠି ପଛରେ ଯତ୍ନ ନେବା ଆବଶ୍ୟକ। ପିଠିକୁ ସାବୁନ ଓ ପାଣିରେ ଆମେ ଧୋଇଦେବା, ନରମ କନାରେ ପୋଛି କରି ପାଉଡର ପକାଇ ହାଲକା ମାଲିସ କରିବା ଉଚିତ। ନିୟମିତ ମାଲିସ ଓ ପିଠିକୁ ହାଲକା ଭାବରେ ଥାପୁଡ଼ାଇବା ଉଚିତ। ଏହାଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ। ମୁଣ୍ଡ ଏବଂ କେଶର ଶୋଧନ କପାଳ ଓ ମସ୍ତକକୁ ମାଲିସ ଓ ପାନିଆରେ କୁଣ୍ଡାଇବା ଉଚିତ। ରୋଗୀ ଯେଉଁ ଶୋଇବା ଖଟରେ ଥାଏ ସେହି ବେଡସିଟ୍ ଏବଂ ତକିଆ ଖୋଳକୁ ତୌଲିଆ ଏବଂ ରବର ଚାଦର ବା ମାକିନ୍ଟୋସ୍ରେ ଘୋଡ଼ାଇ ରଖିବା ଦରକାର। ଆଖିର ଆମେ କିପରି ଭାବେ ଯତ୍ନ ନେବା? ପ୍ରତି ଆଖିକୁ ଭିତର ଆଡୁ ବାହାରୁ ଅଲଗା ଅଲଗା ତୁଳାରେ ପୋଛିଦେବା ଆବଶ୍ୟକ। ଆଖି ପରେ କିଏ ଆସିଲା? ନାକ ଏବଂ କାନ। ନାକ ମଧ୍ୟରେ ଅଧିକ ବକଳା ଥିଲେ ଓଦା ବା ନରମ କନା ବା ତୁଳା ଦ୍ୱାରା ସଫା କରିବା। କାନାର ସାମ୍ନାପଟ ଓ ପଛପଟରେ ଜମି ଯାଇଥିବା ତୈଳାକ୍ତ ମଇଳାକୁ ଓଦା ତୁଳାରେ ପୋଛିଦେବା। ଶରୀରର ମୂଳଦ୍ୱାର ଏବଂ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନ, ଏହା ନିହାତି ରୂପେ ଆମେମାନେ ଭଲରେ ସଫା ରଖିବା ଦରକାର। ପ୍ରଥମେ ପରିସ୍ରା ଦ୍ୱାରା ସଫା କରିବା ଏବଂ ତାପରେ ମଳଦ୍ୱାର ସଫା କରିବା ଉଚିତ। ପ୍ରତିଥର ପରିସ୍ରା ଓ ମଳତ୍ୟାଗ ପରେ ଏବଂ ଯିଏ ସେବା ପ୍ରଦାନ କରେ ସେ ନିଜ ହାତକୁ ଭଲ ଭାବରେ ସାବୁନ ପାଣିରେ ଧୋଇବା ଦରକାର। ଶଯ୍ୟାଶାୟୀ ରୋଗୀର ନିୟମିତ ବ୍ୟାୟାମ ବା ଶରୀର ସଞ୍ଚାଳନା କରାଇବା ଉଚିତ। ମୂତ୍ରାଶୟର ଯତ୍ନ, ସଠିକ୍ ନିରୂପିତ ଆକାରର ଫଲିସ୍ କ୍ୟାଥେଟରର ବ୍ୟବହାର ଏବଂ ପ୍ରତି ମାସରେ ଏହାକୁ ବଦଳାଇବା ଦରକାର। ପରିସ୍ରା ଥଳିକୁ ଅଣ୍ଟା ତଳକୁ ରଖିବା ଦରକାର ଏବଂ ଠିପି ମଧ୍ୟ ବନ୍ଦ ରଖିବା ଉଚିତ। ସନ୍ତୁଳିତ ସୁଷମ ଖାଦ୍ୟ ଓ ଆବଶ୍ୟକ ମାତ୍ରାର ଜଳୀୟ ଅଂଶ ଖାଦ୍ୟପେୟରେ ନିହାତି ଭାବରେ ଦରକାର। କୋଷ୍ଠକାଠିନ୍ୟ ପ୍ରତିରୋଧକ ପାଇଁ ନିୟମିତ ବ୍ୟାୟାମ, ଶରୀର ସଞ୍ଚାଳନ କରିବା ଉଚିତ। ସଠିକ ମାତ୍ରାରେ ପାଟି ବାଟେ ପାନୀୟ ପ୍ରଦାନ ଓ ଖାଦ୍ୟତନ୍ତୁ ଦେବା ଉଚିତ। ବେଳେବେଳେ ଏହି ରୋଗୀମାନଙ୍କର ତରଳ ଝାଡ଼ା ମଧ୍ୟ ହୋଇଥାଏ, ତେଣୁ ସେହି ପ୍ରକାର ରୋଗୀକୁ ପୂର୍ଣ୍ଣ ମାତ୍ରାରେ ଜଳୀୟ ଅଂଶ ଦେବା ଉଚିତ ଏବଂ ଡାଇରିଆର ଔଷଧ ପ୍ରଦାନ କରିବା ଉଚିତ। ଏହି ସମସ୍ତ ପ୍ରକାର ଚିକିତ୍ସା ସେବା ପ୍ରଦାନ କଲେ ଶଯ୍ୟାଶାୟୀ ରୋଗୀର ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିବାର ଆଶା ସଞ୍ଚାରିତ ହୁଏ। ତେଣୁ ଯଦି ଆପଣଙ୍କ ଘରେ କେହି ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀ ଥାଆନ୍ତି ତେବେ ଆପଣ ସତର୍କ ହୋଇ ତାଙ୍କର ସେବା କରିପାରିବେ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ, ରହିଥିଲା ଆଲୋଚନା ଦୀର୍ଘକାଳୀନ ଶଯ୍ୟାଶାୟୀରେ ରୋଗୀଙ୍କ ସେବା ଶୁଶ୍ରୂଷା। ଆଲୋଚିକା ଥିଲେ ଡାକ୍ତର ନିବେଦିତା ପାଣି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି 12 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲକୁ ଉନ୍ନୀତ ହେଲା ସ୍ପେନ୍। ଭାରତ ବ୍ରିଟେନ ମଧ୍ୟରେ ଆଜିଠାରୁ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 90% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧ ଉତ୍ପାଦ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ସୁଫଳ ମିଳିବ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା।

2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ଏହି ଚୁକ୍ତିନାମା ଭାରତର ବାଣିଜ୍ୟ ଯାତ୍ରାପଥରେ ଏକ ନିର୍ଣ୍ଣାୟକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବର୍ଣ୍ଣନା କରିଛନ୍ତି। ଦୁଇଟି ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଆଧାରିତ ଆର୍ଥିକ ସହଭାଗିତା ସ୍ଥାପନ କରିବାରେ ଏହା ସହାୟକ ହେବ। ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଶ୍ରୀ ଅଗ୍ରୱାଲ ଆଶା ବ୍ୟକ୍ତ କରିଛନ୍ତି। ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାକୁ ପ୍ରସ୍ତୁତ କରାଯାଇଛି। ଭାରତୀୟ ରପ୍ତାନୀକାରୀ ବିଭିନ୍ନ କ୍ଷେତ୍ରରେ ବ୍ରିଟେନ୍ର ଶୁଳ୍କ ଛାଡ଼ ସୁବିଧାରୁ ଲାଭ ପାଇବେ। ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଏବଂ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ୍ୟ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେଉଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଏଥିରେ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟ ଅଂଶୀଦାର। ଦୁଇ ଦେଶ ମଧ୍ୟରେ ଗତ ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 771 ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଏକ ନିରପେକ୍ଷ, ପାରସ୍ପରିକ ଉପଯୋଗୀ ନୀତି ଆଧାରିତ, ସନ୍ତୁଳିତ ଏବଂ ବ୍ୟାପକ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପୁରୀ ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ ସନ୍ଧ୍ୟାରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା 5ଟାରୁ ପୌରାଣିକ ଟିକଟଧାରୀ ଦର୍ଶନ ଆରମ୍ଭ ହୋଇଥିଲା। ସନ୍ଧ୍ୟା 5:30 ପରେ ସର୍ବସାଧାରଣଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରତିପଦା ତିଥି ପଡ଼ୁଥିବାରୁ ଶ୍ରୀଜୀଉଙ୍କର ଉଭାଯାତ୍ରା ଅନୁଷ୍ଠିତ ହେବ। ଆସନ୍ତାକାଲିର ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ସ୍ପେନ୍ ଗସ୍ତ ଶେଷ କରି ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସଠାରେ ପହଞ୍ଚିଛନ୍ତି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ନିରନ୍ତରତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ୟୁରୋପ ସହିତ ଭାରତର ଆର୍ଥିକ ସହଭାଗିତାକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ଗୋଏଲଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଯାଇଛନ୍ତି। ବେଲଜିୟମ୍ର ଉପପ୍ରଧାନମନ୍ତ୍ରୀ ତଥା ନିଯୁକ୍ତି, ଅର୍ଥମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ଡେଭିଡ୍ ଡେ କ୍ଲାରିନ୍ଭାଲ୍ଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ଉଭୟ ନେତା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ମତ ବିନିମୟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନର ୱପ୍କେ ହାଇକ୍ସ୍ତ୍ରାଙ୍କ ସହ ସାକ୍ଷାତ ଆଲୋଚନା ଶ୍ରୀ ଗୋଏଲ କରିଛନ୍ତି। ବ୍ରସେଲ୍ସଠାରେ ଶ୍ରୀ ଗୋଏଲ କୃଷି ଓ ଖାଦ୍ୟ କ୍ଷେତ୍ର ପାଇଁ ୟୁରୋପୀୟ କମିଶନର କ୍ରିଷ୍ଟୋଭ ହାନସନ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିବା ଜଣାପଡ଼ିଛି।

0: ସ୍ତ୍ରୀସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରକୁ ନିରନ୍ତର ଭାବେ ବ୍ୟାପକ କରାଯାଉଛି ବୋଲି ସରକାର କହିଛନ୍ତି। ଏବେ 7ଟି ସ୍ଥାନରେ 8.78 ମେଗାୱାଟ୍ ଶକ୍ତି କ୍ଷେତ୍ର ସ୍ଥାପନ ସହିତ 24ଟି ପରମାଣୁ ଶକ୍ତି ରିଆକ୍ଟର ପରିଚାଳନା କରାଯାଉଛି। 8000 ମେଗାୱାଟ୍ର ମିଳିତ କ୍ଷମତା ଆଧାରିତ ଆଉ 10ଟି ରିଆକ୍ଟର ୟୁନିଟ୍ ନିର୍ମାଣାଧୀନ ରହିଛି। ସେଗୁଡ଼ିକ ମଧ୍ୟରେ ଚାପଯୁକ୍ତ ଭାରି ଜଳ, ଉଷ୍ମ ଜଳ ଏବଂ ହାଲୁକା ଜଳ ରିଆକ୍ଟର ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବେସାମରିକ ପରମାଣୁ ସହଯୋଗ ଚୁକ୍ତିନାମା ଏକ ଉଲ୍ଲେଖନୀୟ ନିଷ୍କର୍ଷ ଥିଲା ବୋଲି ସରକାର କହିଛନ୍ତି। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆରୁ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ରପ୍ତାନୀ ପାଇଁ ମାର୍ଗ ଉନ୍ମୁକ୍ତ ହୋଇଛି। ଏହି ପରମାଣୁ ଶକ୍ତି ରିଆକ୍ଟରଗୁଡ଼ିକ ପାଇଁ ପ୍ରାଥମିକ ନିରନ୍ତର ଇନ୍ଧନ ଯୋଗାଣକୁ ଅଷ୍ଟ୍ରେଲିଆ ଚୁକ୍ତିନାମା ଆଧାରରେ ସୁନିଶ୍ଚିତ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ଦେଶର ସେବା କ୍ଷେତ୍ରର ଗୁଣବତ୍ତାକୁ ଉନ୍ନତ କରିବା ଏବଂ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପରୀକ୍ଷଣ ସେବା ଉତ୍ପାଦନ ସେବା ସୂଚକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ କହିଛି। ପ୍ରଥମଥର ପାଇଁ ସରକାର ପାଇଲଟ ସେବା ସୂଚକାଙ୍କ ଆଇଏସ୍ପି ପ୍ରକାଶ କରିଛନ୍ତି। 2024-25 ଆର୍ଥିକ ବର୍ଷକୁ ଆଧାର ବର୍ଷ ଭାବେ ଗ୍ରହଣ କରି ଗତ ଏପ୍ରିଲ ମାସ ସୁଦ୍ଧା ତଥ୍ୟ ଆଧାରରେ ଏହି ପ୍ରଥମ ସୂଚକାଙ୍କ ପ୍ରକାଶିତ ହୋଇଛି। ଏଥିରେ ସେବା କ୍ଷେତ୍ରର 19ଟି ଉପକ୍ଷେତ୍ରକୁ ସାମିଲ କରାଯାଇଛି। ଦେଶର ସେବା କ୍ଷେତ୍ରର ପ୍ରାୟ 60% ଏହି ଉପକ୍ଷେତ୍ରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ମନ୍ତ୍ରଣାଳୟ କହିଛି ପରୀକ୍ଷଣ ଶୃଙ୍ଖଳର ସମୀକ୍ଷା ଏବଂ ବ୍ୟାପକତା ପରେ ସେବା ଉତ୍ପାଦନର ସାମଗ୍ରିକ ସୂଚକାଙ୍କ ପ୍ରକାଶ କରାଯିବ। 19ଟି ଉପକ୍ଷେତ୍ର ମଧ୍ୟରୁ 14ଟିରେ ପୂର୍ବବର୍ଷ ଏପ୍ରିଲ ମାସ ସୁଦ୍ଧା ହୋଇଥିବା ଅଭିବୃଦ୍ଧି ତୁଳନାରେ ଚଳିତ ଥର ଅଧିକ ହୋଇଛି। ଏହି କ୍ଷେତ୍ରଗୁଡ଼ିକରେ 2 ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ ଅନ୍ୟ ସମସ୍ତ କ୍ଷେତ୍ର ମଧ୍ୟ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଥିବା ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ପରାସ୍ତ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 48 ଓଭରରେ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ଅପରାଜିତ 76 ରନ୍ ସଂଗ୍ରହ କରିଥିଲେ। ଭାରତର ଅକ୍ଷର ପଟେଲ 4 ୱିକେଟ୍ ଅକ୍ତିଆର କରିଥିଲେ। 269 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 46 ଓଭର 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ 80 ରନ୍ର ପାଳି ଖେଳିଥିଲେ। ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏଥିସହ ସିରିଜ୍ରେ ଭାରତ 1-0 ଆଗୁଆ ହୋଇଛି। ଆସନ୍ତାକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ସଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ପ୍ରଥମ ଦଳ ଭାବେ ସ୍ପେନ୍ ଉନ୍ନୀତ ହୋଇଛି। ଟେକ୍ସାସ୍ର ଡଲା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ ଫ୍ରାନ୍ସକୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ବ୍ରିଟେନ୍ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହେବ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା। ହାଇଦ୍ରାବାଦଠାରେ ଆଜିଠାରୁ ଆରମ୍ଭ ହେଉଛି 12 ବ୍ରିକ୍ ସଦସ୍ୟ ରାଷ୍ଟ୍ରର ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ। ଜଳବାୟୁ ପରିବର୍ତ୍ତନ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ୟୁରୋପ କମିଶନରଙ୍କ ସହ ଆଲୋଚନା କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫାଇନାଲ୍କୁ ଉନ୍ନୀତ ହେଲା ସ୍ପେନ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବନୀପାଟଣା ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟି ଶୁଣନ୍ତୁ, ଆଲୋକ ବିଶ୍ୱାଳଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା। ଆଜି ଶୁଣିପାରିବେ ବାଇଗଣ ଫସଲରେ ରୋଗ ପୋକ ଦମନ ସମ୍ପର୍କରେ ଉପସ୍ଥାପନା କରିଛନ୍ତି ଶିବ ପ୍ରଧାନ।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷାରା ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ଭେଣି, ମାଖନାରୁ, ଲଇନି। ତ ଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କର୍ ସମିଆ ଦେଖିକରି ଇ ବାଇଗନ୍ ଚାଷ୍ ବି କରିଥିସନେ। ତ ଚାଷୀ ଦାଦାମାନେ କଥା ହଉଛେ, ଆମେ ଯେନ୍ ଚାଷ୍ ଗୁଟେ କର୍ମା ବଏଲେ ସେନ ରୋଗ ପୋକର ସମସ୍ୟା ଗୁଟେ ରହୁଛେ ଏକା। ତ ଏଇ ରୋଗ ପୋକର ସମସ୍ୟାର ସମାଧାନ କେନ୍ ହିପାସେ କରାଯିବା, ଇ କଥା ଗୁଟେକେ ବି ଆମର୍ ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଏ ବାଇଗନ୍ ଗୁଟେ ଅର୍ଥକାରୀ ଫସଲ ଇଟା। ଘିନି ଖଉ ଦାଦାମାନେ ବଜାରରୁ ଭଲ୍ ବାଇଗନ୍କେ ଏକା ପସନ୍ଦ କରିଥିସନେ। କିରା ପତଙ୍ଗା ଲାଗ୍ଲା ଇ ବାଇଗନ୍କେ ସେମାନେ ପସନ୍ଦ ନେଇ କରିଥିଅନ୍। ସେନ୍ତା ଇ ବାଇଗନ୍ ଫସଲ୍କେ ଯେତେ ପ୍ରକାରର ପୋକ୍ମାନେ ଆକ୍ରମଣ କରସନ୍, ସେ ଭିତରୁ କାଣ ବିନ୍ଧା ଆର୍ ଫଲ୍ ବିନ୍ଧା ଇ ଦୁଇଟା ବେଶୀ କରି କ୍ଷତିକାରକେ। ଫସଲ୍ ନେ ଇ ପୋକ୍ମାନଙ୍କର ସଂଖ୍ୟା ବଢ଼ତେଲ୍ ଯିବାର କେତେଟା କାରଣ ବି ରହୁଛେ। ସେ ଭିତରୁ ଗୋଟେ ହେଲା ସହରାଞ୍ଚଳ ମନ

0: ସବୁ ପରିବାର ମନକର ନିଜର ବଗିଚା ନିଜର ବାୟର କ୍ଷେତ ଜମି ଆରୁ ଛାତ ଉପରେ କୁଣ୍ଡନେ ମାଇଟ ରଖିକରି ଚାଷ ସବୁ କରିକରି ନିଜର ପରିବାରର ଚାହିଦାକେ ପୂରଣ କରିଥିସନେ। ମାତର ଆର୍ କେତେ ଲୋକ କମ୍ ସଂଖ୍ୟାନେ ଗଛ ଲଗେଇକରି ସେ ଫସଲ ନେ କେନ୍ ପ୍ରକାରର ବି କୀଟନାଶକ ପ୍ରୟୋଗ ନେଇ କରିଥିଅନ୍। ସେନ୍ତା ଆର୍ ଗୋଟେ କାରଣ ହେଲା ଏ ପୋକର ମାଇ ପୋକ ବୋଲିକରି ଯାହାକି ଆମେ କହୁଛୁ। ଏଟା ବାଇଗନ ଗଛର ଟିପିର କହଲ ଅଂଶନେ ଫୁଲ ଆରୁ ଫଲ ଧରବାର ସମୟନେ ଫଲ ଭିତରେ ପଶିଥିସନେ ଆରୁ ଫଲର ନରମ ଅଂଶ ଯେନ୍ଟା ତାକେ ଖାଇଦେଇକରି ଫଲ ଭିତରେ ଏକା ରହିଯାଏସନେ। କିଛି ଦିନ ଭିତରେ ସେ ଫଲ ଭିତରକେ ସୋମବାର ରାସ୍ତା ତାର ସୁକେ ବନ୍ଦ ହେଇଯାଇସି। ସେନ୍ତା ତୃତୀୟ କାରଣ ହଉଛେ ଆମେ ବାଇଗନକେ ତୁଲି ଦେଇକରି ତାକେ ଜଲ୍ଦି ଖାଇଥିବା ସେ ଆମେ ବ୍ୟବହାର କରିଥିସୁଁ। ସେଥିର୍ଲାଗି ବାଇଗନ ଫଲ ଧରବାର ପଛେ କେନ୍ ପ୍ରକାରର କୀଟନାଶକ ଔଷଧ ଫସଲ ନେ ଦେବା ଲାଗି ନିଷେଧ କରାଯାଇଛେ। ଏସବୁ କାରଣ ଲାଗି ବାଇଗନର କାଣ ଆରୁ ଫଲ ବିନ୍ଧା ପୋକ ମନକେ ଦମନ କରବାର ତି ବେଶୀ ଅସୁବିଧା ହେଇଥିସିଏ। ମାତ୍ର ବାଇଗନ ଚାଷ ଲାଗି କିଛି ଏନ୍ତା ପଦ୍ଧତି ଅଛି ଯେନ୍ ପଦ୍ଧତି ନେଇକି ଆମର ଚାଷୀ ଦାଦା ମାନେ ଚାଷ କରିବେ ବୋଇଲେ ସେମାନେ ଲାଭେ ରହିବେ। ଫସଲ ଆରମ୍ଭନୁ ଏକା ପୋକ ଆକ୍ରମଣ ନିରୋଧକ ନେଇ ହେଲେ ସହିପାରିଲା ଭଳିଆ କିସମ ଯେନ୍ତାକି ଉତ୍କଳ ଅନୁଶ୍ରୀ ଉତ୍କଳ ତାରିଣୀ ପୁଷା ପର୍ପଲ ଲଙ୍ଗ ଆରୁ ପୁଷା ପର୍ପଲ କ୍ଲଷ୍ଟର ଇସବୁ ଭଲ କିସମ ମାନକେ ଲଗାବାକେ ପଡ଼ବା। ଏ ବାଇଗନ ଚାରା ଲଗାବାର ଆଗନୁ ମାଇଟକେ ଭଲ କରି ହଲ କରବାକେ ପଡ଼ବା। ବର୍ଷା ଋତୁ ଲାଗି ଢିପ ଆରୁ ମଝିଆଲି ଜମିନେ ଚାରା ଲଗାମା ଯେନ୍ତାକି ସେ ଜମିନେ ପାଇଁ ଯେନ୍ତା ଜମି କରି ନେଇ ରହିବା। ଇନର ଲାଗି ନିଗଡ଼ା ମାଇଟ ପୁରା ଉପଯୁକ୍ତ ଏ। ଚାରା ଲଗାବାର ଆଗରୁ ଏକ ଏକର ଫସଲ ଜମିନେ 100 କିଲୋଗ୍ରାମ ନିମ୍ ପିଡ଼ିଆ ଝିଟି ଦେଇ କରି ମାଇଟନେ ମିଶେବାକେ ପଡ଼ବା। ଏ ଚାରା ଲଗାବାର 10-15 ଦିନ ଭିତରେ ଜମିକେ କୁଡ଼ାଖୁସା କରିଦେଇକରି ଗଛ ପ୍ରତି 5 ଗ୍ରାମ କାର୍ବୋଫୁରାନ ଦାନାଦାର କୀଟନାଶକ ପ୍ରୟୋଗ କରିଦେଇକରି ଜଳସେଚନ କରବାରଟା ଆରୁ ଟିକେ ଭଲ ହେବାଏ। ଏନ୍ତା ଯଦି କର୍ମା ବୋଇଲେ ବାଇଗନ ଗଛକେ 30-40 ଦିନ ପତ୍କେ ପୋକ ଆକ୍ରମଣ ନେଇ କରିପାରନେ। ଇ ପୋକ ମାନେ 4 ପ୍ରକାରର ଅବସ୍ଥା ଦେଇକରି ଗତି କରିଥିସନ୍ ଯେନ୍ତା ଅଣ୍ଡା ଶୁକ କୋଷା ଆରୁ ପୂର୍ଣ୍ଣାଙ୍ଗ ପ୍ରାପ୍ତି କରିକରି ନିଜର ଜୀବନଚକ୍ରକେ 20-43 ଦିନ ଭିତରେ ପୁରା କରିଥିସନେ। ସେନ୍ତା ବାଇଗନ ଗଛ ଲଗାବାର 40-45 ଦିନ ଭିତରେ ଗଛେନେ ଫୁଲ ଆସିଯାଇସିଏ ତାର ପଛେ ଫଲ ବି ଆସିଥିସି। ଫଲ ଧରବାର ଠାନୁ ଫସଲର ଶେଷ ଅମଲ ପତକେ ବେଶୀ ପରିମାଣର ରାସାୟନିକ କୀଟନାଶକ ପ୍ରୟୋଗ କରବାରଟା ଠିକ୍ ନେଇ ହୁଏ। ଏଇଟା ସେ ଜାଗାନେ ଆମେ ଜୈବିକ କୀଟନାଶକ ଔଷଧ ଯେନ୍ଟାକି କି ପ୍ରୟୋଗ କଲେ ବାୟୁମଣ୍ଡଳ ଆରୁ ଉପକାରୀ ପୋକମାନଙ୍କର ଲାଗି ଯେନ୍ଟା ନିରାପଦେ ସେ ଭଳିଆ ଜୈବିକ ଔଷଧ ବ୍ୟବହାର କରବାକେ ପଡ଼ବା। ଏ ସେଥିର୍ଲାଗି 40-45 ଦିନ ଭିତରେ କାର୍ଟାପ ହାଇଡ୍ରୋକ୍ଲୋରାଇଡ 50% ସେଚିତ ଗୁଣକେ 1 ଲିଟର ପାଣିନେ 1 ଗ୍ରାମ ମିଶେଇ ଦେଇକରି ସେ ଅନୁପାତନେ ଫସଲମାନଙ୍କର ଉପରେ ସିଞ୍ଚନ କରବାକେ ପଡ଼ବା। ଏ ସେନ୍ତା 55-60 ଦିନ ଭିତରେ ଡାଇଫ୍ଲୁ ବେଞ୍ଜୁରନ 10 ଲିଟର ପାଣିନେ 7 ଗ୍ରାମ ମିଶେଇ ଦେଇକରି ଫସଲ ଉପରେ ସିଞ୍ଚନ କରିଦେମା ବୋଇଲେ ଏଟା ଆର୍ ଟିକେ ବଢ଼ିଆ ହେବା।
1: କାର୍ଯ୍ୟକ୍ରମ ଚାଷର କଥା ଯେଉଁଥିରେ ଶୁଣିପାରିଲେ ରୋଗ ପ୍ରକାର ଦମନ ସମ୍ପର୍କରେ ଥିଲେ ପ୍ରଧାନ ଆକାଶବାଣୀ ଭବାନୀପାଟଣ ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ 1 ବର୍ଷର ଆଡମିସନ୍ସ ଟ୍ରେନିଂ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ। ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ NATS ପୋର୍ଟାଲରେ ଆବେଦନ କରିପାରିବେ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ପୁରାତନୀ କ୍ରମରେ ଛନ୍ଦ କାର୍ଯ୍ୟକ୍ରମ। ପ୍ରଥମ ଛନ୍ଦଟି ଶୁଣନ୍ତୁ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ, ଗାଇଛନ୍ତି ସୁମିତ୍ରା ଗରାବଡ଼ୁ।

ଜଗତର ନାଥ ଜଗନ୍ନାଥ ପ୍ରେମ, ଭକ୍ତି ଓ ଜ୍ଞାନର ଏକ ସମ୍ମିଳିତ ବିଗ୍ରହ, ତେଣୁ ତାଙ୍କର ପ୍ରତି ଲୀଳାରେ ବିଭିନ୍ନ ଭାବ ପ୍ରକଟିତ ହୋଇଥାଏ। ରଥଯାତ୍ରାକାଳୀନ ପହଣ୍ଡି ବି ଯେ ସେହିପରି ତାଙ୍କର ଏକ ଅପୂର୍ବ ଲୀଳା।

ପ୍ରତିଷ୍ଠା ହୋମ କାର୍ଯ୍ୟ ସମାପନ କରାଯାଇଥାଏ। ଠାକୁରଙ୍କର ଭୋଗ ଲାଗି ହେଲା ପରେ ଜଳସିଞ୍ଚନ କରାଯାଇ ତିନି ବାଡ଼ରେ ମଙ୍ଗଳାର୍ପଣ ସମ୍ପନ୍ନ ହୁଏ। ତାପରେ ତିନି ବାଡ଼ରେ ଡୋର ଲାଗି ପୁଷ୍ପାଞ୍ଜଳି ଆଦି ନୀତିମାନ ବଢ଼ିବା ପରେ ମଣିମା ମଣିମା ଡାକ ମଧ୍ୟରେ ରୁନ୍ଧା ଫିଟାଯାଏ ଏବଂ ଆରମ୍ଭ ହୁଏ ଠାକୁରମାନଙ୍କର ପହଣ୍ଡି ବିଜେ।

ରଥଯାତ୍ରା ଦିନ ପ୍ରାତଃକାଳରୁ ଆଳତୀ ଅବକାଶ ବଢ଼ିବା ପରେ ତିନି ବାଡ଼ରେ ଦୈନନ୍ଦିନ ବେଶ ସମାପନ ହୁଏ। ଏହି ସମୟ ମଧ୍ୟରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ଶେଷ ହେବା ମଧ୍ୟରେ ଚାହାଣି ମଣ୍ଡପରେ ତିନି ରଥର

0: ପହଣ୍ଡି ବିଜେ ବାସ୍ତବିକ ଏକ ଆକର୍ଷଣୀୟ ଦୃଶ୍ୟ। ଏହି ଦୃଶ୍ୟ ଦର୍ଶନ ପାଇଁ ସିଂହଦ୍ୱାର ଆଉ ବଡ଼ ଦାଣ୍ଡରେ ବିପୁଳ ସଂଖ୍ୟାରେ ଭକ୍ତ ସମବେତ ହୋଇଥାନ୍ତି। ତେବେ ଏହି ପହଣ୍ଡି ବିଜେ ଦୃଶ୍ୟର ଦୃଷ୍ଟିଭଙ୍ଗୀରୁ ଯେତିକି ମନମୁଗ୍ଧକର, ନୀତି ଦୃଷ୍ଟିରୁ ସେତିକି ପରମ୍ପରା ସିଦ୍ଧ। ତେଣୁ ଆଜିର ଆଲୋଚନାରେ ବିଷୟ ହେଉଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା। ଆଲୋଚନା କରୁଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ପ୍ରତିନିଧି ହିସାବରେ ମଦନମୋହନ ବଳଭଦ୍ରଙ୍କ ପ୍ରତିନିଧି ହିସାବରେ ରାମକୃଷ୍ଣ ଏବଂ ଦୋଳଯାତ୍ରା ସମୟରେ ଦୋଳଗୋବିନ୍ଦ, ଏଇମାନେ ସବୁ ଠାକୁରଙ୍କର ଯେଉଁ ପ୍ରତିନିଧି ଅଛନ୍ତି ସେ ବର୍ଷ ସମାନ ବିଭିନ୍ନ ଯାନିଯାତ୍ରାରେ ବାହାରକୁ ବାହାରନ୍ତି। କେବଳ ଏଇ ଘୋଷ ଯାତ୍ରାରେ, ଦ୍ୱାଦଶ ଯାତ୍ରାରେ ମୁଖ୍ୟ ଯାତ୍ରା ହେଉଛି ସ୍ନାନଯାତ୍ରା, ରଥଯାତ୍ରା। ଏଇ ରଥଯାତ୍ରା ସମୟରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରନ୍ତି। ପ୍ରଥମ ପହଣ୍ଡି ବିଜେ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ପ୍ରଭୁ ରତ୍ନ ସିଂହାସନରୁ ଆମର ଚାରମାର ବନ୍ଧାଯାଇ ପ୍ରଭୁ ଜଗନ୍ନାଥ ପ୍ରଥମେ ପ୍ରଭୁ ସୁଦର୍ଶନ ସାତ ପାହାଚରେ ପହଞ୍ଚନ୍ତି, ସେଠି ତାଙ୍କର ତାହ୍ୟା ଲାଗେ। ତାପରେ ପ୍ରଭୁ ସୁଦର୍ଶନ ବିଜେ କରନ୍ତି ସବୁ ଦୈତାପତି ଏବଂ ଅନ୍ୟାନ୍ୟ ସେବାୟତମାନଙ୍କ ସହିତ ସ୍ନାନ ମଣ୍ଡପକୁ ବିଦେ କରନ୍ତି। ତାପରେ ପ୍ରଭୁ ବଳଭଦ୍ର ଆସି ମଧ୍ୟ ସେହି ସାତ ପାହାଚରେ ତାଙ୍କ ମସ୍ତକରେ ମଧ୍ୟ ଟାୟା ଲାଗି ହୁଏ, ସିଏ ମଧ୍ୟ ଆମର ସ୍ନାନ ବେଦୀକୁ ପହଣ୍ଡି ହୁଅନ୍ତି। ତାପରେ ମା ସୁଭଦ୍ରା, ତାପରେ ପ୍ରଭୁ ଜଗନ୍ନାଥ ଏହିପରି ପହଣ୍ଡିକି ଯେତେବେଳେ ପ୍ରଭୁ ଜଗନ୍ନାଥ ଘରୁ ବାହାରକୁ ବାହାରନ୍ତି ତାକୁ ଧାଡ଼ି ପହଣ୍ଡି କୁହାଯାଏ। ଏହି ଧାଡ଼ି ପହଣ୍ଡି ଆମର ସ୍ନାନ ପୂର୍ଣ୍ଣିମା ଦିନ କରାଯାଏ ଏବଂ ଶ୍ରୀଗୁଣ୍ଡିଚା ଦିନ କରାଯାଏ ଏବଂ ବାହୁଡ଼ା ଦିନ କରାଯାଏ। ଏକୁ ଧାଡ଼ି ପହଣ୍ଡି କୁହାଯାଏ, କ'ଣ ଏକ ସମୟରେ ତାପରକୁ ତାପର ସମସ୍ତ ଚାରିଜଣ ଯାକ ପ୍ରଭୁ ପହଣ୍ଡି ହେଇକରି ଯାଆନ୍ତି। ଏହି ପହଣ୍ଡିକି ଧାଡ଼ି ପହଣ୍ଡି କୁହାଯାଏ। ଏହି ହେଉଛି ପହଣ୍ଡି ବିଜେର

ଆମର ମୁଖ୍ୟତଃ ପ୍ରଥମ ହେଲା ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି କରାଯାଏ, ଯେଉଁ ସ୍ନାନ ବେଦିକୁ ଆସନ୍ତି ତାକୁ ଧାଡ଼ି ପହଣ୍ଡି କହନ୍ତି, ଏବଂ ଯେତେବେଳେ ଫେରିକିରି ଘରକୁ ଯାଆନ୍ତି ଅଣସର ଘରକୁ ତାକୁ କହନ୍ତି ଗୋଟି ପହଣ୍ଡି। ଏବଂ ଆମର ଯେଉଁ ଶ୍ରୀଗୁଣ୍ଡିଚା ଦିନ ମଧ୍ୟ ସେହିପରି ଯେତେବେଳେ ଅଣସର ଘରୁ ପ୍ରଭୁ ରଥ ଉପରକୁ ବିରାଜମାନ କରନ୍ତି ତାକୁ ମଧ୍ୟ ଧାଡ଼ି ପହଣ୍ଡି କୁହାଯାଏ, ଏବଂ ଯେତେବେଳେ ରଥରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତାକୁ ଗୋଟି ପହଣ୍ଡି କୁହାଯାଏ। ସେମିତି ବାହୁଡ଼ା ଦିନ ମଧ୍ୟ ପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡି ହେଇକିରି ରଥାରୂଢ଼ ହୁଅନ୍ତି, ଏବଂ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି ତାକୁ ମଧ୍ୟ ଗୋଟି ପହଣ୍ଡି କୁହାଯାଏ। ଏହି ପ୍ରକାର ଭାବରେ ପହଣ୍ଡି ପ୍ରଭୁ ଜଗନ୍ନାଥଙ୍କୁ କରାଯାଏ। ଏବଂ ପହଣ୍ଡିରେ ମୁଖ୍ୟତଃ ସେବା ହେଉଛି ଦୈତାପତିମାନଙ୍କର, ଶ୍ରୀରଙ୍ଗର ଯାହା ଦାୟିତ୍ୱ ଯେହେତୁ ପ୍ରଭୁ ଜଗନ୍ନାଥ ଦୈତାପତିମାନଙ୍କୁ ଦେଇଛନ୍ତି, ଏବଂ ଅନ୍ୟାନ୍ୟ ସେବାୟତମାନେ ପଣ୍ଡା ପୁଷ୍ପାଳକ ସେମାନେ ଡୋରରେ ରହନ୍ତି, ଏବଂ ଅନ୍ୟାନ୍ୟ ସେବାୟତ ଆଜିକାଲି ମଧ୍ୟ ପହଣ୍ଡିରେ ରହୁଛନ୍ତି।

0: ପହଣ୍ଡିବି ଯେ ସମୟରେ ସାତ ପାହାଚ ନିକଟରେ ଠାକୁରମାନଙ୍କର ଟାହିଆ ଲାଗି ହୋଇଥାଏ। ଟାହିଆ ଲାଗି ପରେ କ୍ରମାନ୍ୱୟରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ, ବଳଭଦ୍ର ତାଳଧ୍ୱଜ ରଥରେ, ସୁଭଦ୍ରା ଦେବୀ ଦଳନ ରଥରେ ଆଉ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୁଅନ୍ତି। ଠାକୁରମାନେ ରଥକୁ ବିଜେ କରିବା ପରେ ତିନି ଠାକୁରଙ୍କର ଚକା ଅପସର ଅଣାଯାଏ ଏବଂ ଚକା ଅପସର ଲାଗି ହୋଇ ରୁନ୍ଧା ବଢ଼େ। ତାପରେ ମଦନ ମୋହନ ଆଉ ରାମକୃଷ୍ଣଙ୍କୁ ରଥରେ ବିଜେ କରାଯାଏ।
1: ପହଣ୍ଡି ପ୍ରଥମ ଆରମ୍ଭ ହେବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କୁ ମଙ୍ଗଳାରୋପଣ କରାଯାଏ। ମଙ୍ଗଳାରୋପଣ ବିଧି ପରେ ଡୋର ଲାଗି କରାଯାଏ, ମାନେ ପ୍ରଭୁଙ୍କୁ ଯେଉଁ ଅଣ୍ଟାରେ ଏବଂ ମସ୍ତକରେ ଡୋର ଲାଗି କରାଯାଏ ଏବଂ ଏହି ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ସେବାୟତମାନେ ପ୍ରଭୁଙ୍କୁ ଆଗପଟେ ଡୋର ଅଣ୍ଟାରେ ଭିଡ଼ନ୍ତି ଏବଂ ପଛପଟେ ମୁଣ୍ଡରେ ଯେଉଁ ଲାଗିଥାଏ ସେ ଡୋରକୁ ଭିଡ଼ିକିରି ଆଣନ୍ତି। ପ୍ରଭୁ ଯେମିତି ମଣିଷ କାଳିଆ ହାତୀ ଝୁଲି ଝୁଲିକିରି ଆସିଲା ପରି ପ୍ରଭୁ ଦେଖାଯାଆନ୍ତି। ତାଙ୍କ ମସ୍ତକରେ ଯେଉଁ ଟାହ୍ୟାଟି ଲାଗିଥାଏ ସେ ଏଡ଼େ ସୁନ୍ଦର ଦେଖାଯାଏ, ଆପଣ ଭାବିବେ ପ୍ରଭୁ ନିଜକୁ ନିଜେ ମଣିଷକୁ ଡାକିଲା, ଭକ୍ତକୁ ଡାକିବା ପରି ସେ ମୁଣ୍ଡକୁ ହଲାନ୍ତି। ସେଇ ପହଣ୍ଡି ବିଜେ ସମୟରେ ସେଇ ମସ୍ତକର ଟାହ୍ୟା ଯେତେବେଳେ ଆସିକିରି ପ୍ରଭୁ ଜଗନ୍ନାଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଆନ୍ତି, ସିଂହଦ୍ୱାର ପୁରା ଭରିପୁର ଯାଏ ସେ ଟାୟା ଏବଂ ପ୍ରଭୁଙ୍କୁ ଭରିପୁର ଯାଏ ଏବଂ ସେ ଯେତେବେଳେ ରଥ ଉପରକୁ ଠାକୁର ତାପରେ ପହଣ୍ଡେଇକିରି ଉଠନ୍ତି ସେ ଟାହ୍ୟାରେ, ଆପଣ ଯେତେ ଦୂରରେ ଥିଲେ ମଧ୍ୟ ଆପଣ ଜାଣିପାରିବେ ଯେ ହଁ ପ୍ରଭୁ ଜଗନ୍ନାଥ ଆସୁଛନ୍ତି, ବଳଭଦ୍ର ଆସୁଛନ୍ତି। ଆପଣ ସେ ଟାହ୍ୟାରୁ ଦେଖିକିରି ବହୁତ ଦୂରରେ ଭକ୍ତ ଥିଲେ ମଧ୍ୟ ସେ ପହଣ୍ଡି ସମୟରେ ପ୍ରଭୁ ଯେଉଁ ସୁନ୍ଦର ଦେଖାଯାଆନ୍ତି ତାର କେବଳ ଯିଏ ଆଖିରେ ଦେଖିଛି ଏବଂ ଯିଏ ପହଣ୍ଡି କରିଛି ସିଏ ତାର ଅନୁଭୂତି ନିଶ୍ଚୟ ଭାବରେ ଜାଣିପାରିବ।

ଏ ପହଣ୍ଡିର ବିଶେଷ ଲକ୍ଷଣ ହେଉଛି ଯେତେବେଳେ ପ୍ରଭୁ ଜଗନ୍ନାଥ ଅଟକି ଯାଆନ୍ତି ସେ ସମୟରେ ଆମର ଖୁଣ୍ଟିଆ ସେବକ ଦୁଇଟି ବେତ ଧରି ମଣିମାନ ଦେଇ ଯେତେବେଳେ ଡାକିକିରି ପ୍ରଭୁଙ୍କୁ ଡାକେ ଫେର ପ୍ରଭୁ ଚାଲନ୍ତି ଏବଂ ଦୈତାପତିମାନେ ଆ ଭାଇ ଚାଲ ଭାଇ କହିକିରି ତାକୁ ଯେତେବେଳେ ସମ୍ବର୍ଦ୍ଧନା କରନ୍ତି ସେ ଫେର ଚାଲିଯାଏ ଫେର କିଛି ବାଟ ଗଲାପରେ ଯେତେବେଳେ ଥକିକି ରହିଯାଆନ୍ତି ଫେର ଏଇ ଖୁଣ୍ଟିଆ ସେବକ ଏବଂ ଦୈତାପତିମାନେ ତାକୁ ଡାକି ଡାକିକିରି ପ୍ରଭୁଙ୍କୁ ଚଲେଇ ଚଲେଇକିରି ନିଅନ୍ତି ଏବଂ ସେ ଯେଉଁ ଠୁକୁରୁ ଠୁକୁରୁ ପିଲାଟି ଚାଲିଲା ପରେ ଯେମିତି କୃଷ୍ଣ ଭଗବାନ ନିଶ୍ଚୟ ଚାଲିଥିଲେ ସେ ପ୍ରଭୁ ଯେତେବେଳେ ଠୁକୁରୁ ଠୁକୁରୁ ଏଇ ପହଣ୍ଡି ହେଇକିରି ଯାଆନ୍ତି ସମସ୍ତ ଭକ୍ତ ବିହଳ ହୋଇ ପାଗଳ ହୋଇଯାଆନ୍ତି ଏବଂ ସମସ୍ତେ ତାଙ୍କ ପାଖକୁ ଦୌଡ଼ିବା

ପହଣ୍ଡି ବିଜେ ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ଏକ ଅପରୂପ ଶୋଭା ଧାରଣ କରେ। ସେବାୟତମାନଙ୍କର ମଣିମା ମଣିମା ଡାକ, ଘଣ୍ଟୁଆମାନଙ୍କର ଘଣ୍ଟ ବାଦନ, ଭକ୍ତମାନଙ୍କର ପୁଷ୍ପ ବର୍ଷଣ, ଠାକୁରମାନଙ୍କ ମସ୍ତକରେ ଟାହିଆର ଅପୂର୍ବ ଦୋଳନ ଏବଂ ହରିବୋଲ ହୁଳହୁଳିର ମଧୁର ଧ୍ୱନି ସମୁଦାୟ ପରିବେଶକୁ ରସାପ୍ଲୁତ କରି ଭକ୍ତ ହୃଦୟରେ ଯେଉଁ ମହାଭାବ ଉଦ୍ରେକ କରେ ତାହା ବର୍ଣ୍ଣନାତୀତ।

ଶ୍ରୀଜଗନ୍ନାଥଙ୍କ ଭକ୍ତମାନସରେ ପୁରୀ ମନ୍ଦିରରେ ଥିବା ବାଇଶି ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିନେଇଛି। ସେହି ପଥର ପାହାଚଗୁଡ଼ିକୁ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେଅବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ। ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶି ପାହାଚ ହାତରେ ସ୍ପର୍ଶ କରି

ଅଥାରେ ଲଗାନ୍ତି। ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳାକୁ ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ, ଲମ୍ବା ଅନୁସ କିନ୍ତୁ ମସୃଣ। ଏଗୁଡ଼ିକ ମୁଖଶାଳାର ପଶ୍ଚାଦ ଭାଗରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର। ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର 20 ଗୋଟି ପାହାଚ। ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦ ବଜାର ପ୍ରବେଶ ପଥରେ ରହିଛି ଆଉ 2 ପାହାଚ। ଏ 2 ପାହାଚ ଆରମ୍ଭ ହୋଇଛି 18ତମ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦ ବଜାର ଦ୍ୱାର ଯାଏଁ। 22 ଯାକ ପାହାଚର ଆୟତନ ଏକ ପ୍ରକାରର ନୁହେଁ। ସମସ୍ତ ସୋପାନ ଅବଶ୍ୟ ବଉଳମାଳା ଓ କୁଣ୍ଡା ପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ତ 5 ଫୁଟ। ପାହାଚଗୁଡ଼ିକର ଉଚ୍ଚତା ମାତ୍ର 6-7 ଇଞ୍ଚ ଏବଂ ଲମ୍ବା ପ୍ରାୟ 40 ଫୁଟ। ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ। 22 ପାହାଚ ଦେଇ ମନ୍ଦିରକୁ ଉଠିଲା ବେଳେ ତୃତୀୟ ପାହାଚର ଦକ୍ଷିଣ ପାର୍ଶ୍ୱରେ ରହିଛି ଗୋଟାଏ ଅନୁଚ ମନ୍ଦିର, ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ। ଏହି ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ ମନ୍ଦିର ରହିଛି। ଏଠାରେ ରାମ ଓ ସୀତା ପୂଜା ପାଆନ୍ତି। କେତେକ ବିଦ୍ୱାନମାନେ 22 ପାହାଚର ମହତ୍ତ୍ୱ ପ୍ରତିପାଦିତ କରିବା ପାଇଁ ଯାଇ କିଛି ତତ୍ତ୍ୱ ବଖାଣନ୍ତି। ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ 22 ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ, ଏଣୁ ଶ୍ରୀମନ୍ଦିରରେ ରହିଛି ଏହି 22 ଗୋଟି ପାହାଚ। ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, 22 ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ଏହି 22 ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ। ଏଣୁ ଆଶ୍ୱିନ ମାସ ପ୍ରଥମାର୍ଥରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି। ଶ୍ରାଦ୍ଧ ସାରି 10ମ ପାହାଚର ଏକ ଚତୁଷ୍ମଣୀ କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଥିଲା ବିଗ୍ରହମାନଙ୍କର ପହଣ୍ଡି ବିଜେ ସମ୍ପର୍କରେ। ଆଲୋଚକ ଥିଲେ ରାମଚନ୍ଦ୍ର ଦାସ ମହାପାତ୍ର, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋ ହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେଶ ବିଳାସର 85ତମ ଭାଗ। ସଙ୍ଗୀତ ଡକ୍ଟର
1: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ଶୁଣିପାରିଲେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ପରମ୍ପରା, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ତିରିଶି ଛାନ୍ଦ ଆରମ୍ଭରେ ଶରତକାଳ ଶିବଙ୍କ ଭଳି ଆଡ଼ମ୍ବର ବହନ କରି ଆସିଛି ବୋଲି କବି ବର୍ଣ୍ଣନା କରିଛନ୍ତି। ଶିବ କାଳ ବା ମୃତ୍ୟୁର ଅନ୍ତ ବା ଶେଷ କରି ଆଡ଼ମ୍ବର ବା ପ୍ରତାପ ପ୍ରକାଶ କଲା ଭଳି ଶରତକାଳ ବର୍ଷାରୂପୀ କାଳକୁ ଶେଷ କରି ଗର୍ବ ବହିଲା। ଘନା ଘନ ବା ବର୍ଷାରୂପୀ ମତ୍ତହସ୍ତିକୁ କେଶରୀ ସରି ବା ସିଂହ ଭଳି ଖଣ୍ଡ ଖଣ୍ଡ କଲା ଶରତକାଳ। ବର ନବବିବାହିତା କନ୍ୟାକୁ ଆଲିଙ୍ଗନ କରି ନିଜର ଶୋଭା ବଢ଼ାଇବା ଭଳି କନ୍ୟା ମାସରେ ପ୍ରକଟ ହେଉଥିବା ଶରତକାଳ ଶୋଭାଯୁକ୍ତ ହେଲା। ସେ ଶରତକାଳ ରଜକ ଭଳି ହେଲା, ସେ ଅମ୍ବର ବା ବସ୍ତ୍ର ସଫା କଲା ଭଳି ଇଏ ଅମ୍ବର ବା ଦିଗକୁ ନିର୍ମଳ କଲା। ଲୁବ୍ଧକ ବା ଲୋଭି ଶବର ସରରେ କୃଷ୍ଣ

ଉତ୍ସାର ମୃଗ ହତ ହେଲା ଭଳି ଶରତ ଋତୁ ବର୍ଷାର କୃଷ୍ଣ ବା କଳା ମେଘର ସାର ବା ବଳକୁ ହତ୍ୟା କରିଦେଲା। ପୁଷ୍କର ବା ପୁଷ୍କରିଣୀରେ କେଉଟ ତରଣୀ ବା ନୌକାର ଲୀଳାବର୍ଦ୍ଧନ ବା ନୌକା ଧରି ଖେଳିଲା ଭଳି ଶରତ କାଳରେ ପୁଷ୍କର ବା ଆକାଶରେ ତରଣୀ ବା ସୂର୍ଯ୍ୟଙ୍କର ଲୀଳା ହେବାରୁ ଶରତ କାଳ ସତେ ଯେପରି ଧୀବର ଭଳି ହେଲା। ସରିତବର ବା ସମୁଦ୍ର ଚନ୍ଦ୍ର ଓ ଲକ୍ଷ୍ମୀଙ୍କୁ ଜାତ କଲା ଭଳି ଶରତ କାଳ ଉଜ୍ଜ୍ୱଳ ଚନ୍ଦ୍ରଙ୍କର ଶୋଭାକୁ ଜନ୍ମ ଦେଲା। ପୀତାମ୍ବର ଶ୍ରୀକୃଷ୍ଣ ବର୍ଗ ବର୍ଗ ସୁମନା ବା ରମଣୀମାନଙ୍କୁ ଉତ୍ଫୁଲ୍ଲିତ କଲା ଭଳି ଶରତ କାଳ ବହୁ ସୁମନା ବା ବହୁ ଫୁଲ ଫୁଟାଇଲା। ବରହୀ ଅର୍ଥ ଅଗ୍ନି ଓ ମୟୂର, ହେମନ୍ତ ଋତୁରେ ଅଗ୍ନି ମଳିନ ହୁଏ, ଶରତ କାଳରେ ବରହୀ ବା ମୟୂର ତା ପୁଚ୍ଛ ଟେକି ନାଚିଲା ନାହିଁ, ମଳିନ ପଡ଼ିଗଲା। ମନେ ହେଲା ଶରତ କାଳ ହେମନ୍ତ ଭାବକୁ ନେଲା କି ସେ ପୁଣି ପଦ୍ମଭବ ବା ପଦ୍ମରୁ ଜାତ ବ୍ରହ୍ମା ଭଳି ହେଲା। ବ୍ରହ୍ମା ଭୁବନ ବା ସୃଷ୍ଟିକୁ ନିର୍ମଳ କଲା ଭଳି ଶରତ ଋତୁ ପୃଥିବୀର ବନ ବା ଜଳକୁ ନିର୍ମଳ କଲା। ଶରତ କାଳର ପରିଷ୍କାର ପାଣିର ଏ କବିତ୍ୱ ଭାବର ବର୍ଣ୍ଣନା ବଡ଼ ଅଦ୍ଭୁତ। ବ୍ରଜଗୋପାଳକୁ ରାମ ଆନନ୍ଦରେ ବର ଦେଇ

ଚନ୍ଦ୍ର ଚନ୍ଦ୍ର ଓ ଲକ୍ଷ୍ମୀଙ୍କୁ ଜାତ କଲା ଭଳି ଶରତ କାଳ ଉଜ୍ଜ୍ୱଳ ଚନ୍ଦ୍ରଙ୍କର ଶୋଭାକୁ ଜନ୍ମ ଦେଲା। ପୀତାମ୍ବର ଶ୍ରୀକୃଷ୍ଣ ବର୍ଗ ବର୍ଗ ସୁମନା ବା ରମଣୀମାନଙ୍କୁ ଉତ୍ଫୁଲ୍ଲିତ କଲା ଭଳି ଶରତ କାଳ ବହୁ ସୁମନା ବା ବହୁ ଫୁଲ ଫୁଟାଇଲା। ବରହୀ ଅର୍ଥ ଅଗ୍ନି ଓ ମୟୂର। ହେମନ୍ତ ଋତୁରେ ଅଗ୍ନି ମଳିନ ହୁଏ, ଶରତ କାଳରେ ବରହୀ ବା ମୟୂର ତା ପୁଚ୍ଛ ଟେକି ନାଚିଲା ନାହିଁ, ମଳିନ ପଡ଼ିଗଲା। ମନେ ହେଲା ଶରତ କାଳ ହେମନ୍ତ ଭାବକୁ ନେଲା କି ସେ ପୁଣି ପଦ୍ମଭବ ବା ପଦ୍ମରୁ ଜାତ ବ୍ରହ୍ମା ଭଳି ହେଲା। ବ୍ରହ୍ମା ଭୁବନ ବା ସୃଷ୍ଟିକୁ ନିର୍ମଳ କଲା ଭଳି ଶରତ ଋତୁ ପୃଥିବୀର ବନ ବା ଜଳକୁ ନିର୍ମଳ କଲା। ଶରତ କାଳର ପରିଷ୍କାର ପାଣିର ଏ କବିତ୍ୱ ଭାବର ବର୍ଣ୍ଣନା ବଡ଼ ଅଦ୍ଭୁତ। ବ୍ରଜଗୋପାଳକୁ ରାମ ଆନନ୍ଦରେ ବର ଦେଇଥିଲେ ପରଜନ୍ମରେ ତା ପୁତ୍ର ହେବେ ବୋଲି। କ୍ଷୀର ଦେଇ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିଥିଲା। ପ୍ରଭୁ କଥା ରଖି ପରଜନ୍ମରେ କୃଷ୍ଣ ହେଇ ନନ୍ଦଘରେ ଜନ୍ମିଲେ। ପ୍ରଭୁ ନିଜ ଶପଥ ରଖନ୍ତି ବୋଲି ଭଞ୍ଜ ଏଠି ରାମଙ୍କୁ ବରଜ ବରଦ ବା ବ୍ରଜର ବରଦାତା କହି ପୂର୍ବରୁ ଶପଥ କରିଥିବା ସୁଗ୍ରୀବର ଆସିବାରେ ବିଳମ୍ବ ପ୍ରଭୁଙ୍କୁ ଚିନ୍ତିତ କଲା ବୋଲି କହିଲେ। ଏହି କାରଣରୁ ଲକ୍ଷ୍ମଣଙ୍କୁ ପଠେଇଲେ ସୁଗ୍ରୀବଙ୍କୁ ସତ୍ୱର ଆଣିବା ପାଇଁ। ବର୍ଷାରେ ଆହତ ବ୍ୟକ୍ତି ଭଳି ଗିରିଗୁହା ବୁଲି ସୀତାଙ୍କୁ ଖୋଜିଲେ ଶ୍ରୀରାମ। ଯଦି ଦେଖିଛ ତେବେ କୁହ, ମୁଁ ତୁମକୁ ବର ଦେବି ହେ ପର୍ବତମାନେ। ସୁର ନବର ବା ସ୍ୱର୍ଗରେ ଏପରି ଶୋଭାବତୀ ନାହିଁ। ବହୁମୂଲ୍ୟ ଦୁକୁଳ ବା ବସ୍ତ୍ର ପିନ୍ଧି ଅନ୍ୟ ସ୍ତ୍ରୀମାନେ ବରଣୀୟ ବୋଲାନ୍ତି, ସୀତା କିନ୍ତୁ ତାହା ନୁହେଁ। ତା ଶରୀର ଛୁଇଁବାରୁ ହରିଦ୍ରା ବା ହଳଦୀର ନାମ ବରବର୍ଣ୍ଣିନୀ ହେଲା। ମୋ ସୀତା କ୍ଷୀଣ ନୁହେଁ ଓ ପିବର ଅର୍ଥାତ୍ ସ୍ଥୂଳକାୟା ମଧ୍ୟ ନୁହେଁ। ହେମଭୂଷା ବା ସ୍ୱର୍ଣ୍ଣ ଅଳଙ୍କାରମାନ ତା ଦେହର ବର୍ଣ୍ଣ ଆଗରେ ମଳିନ ଓ ନ୍ୟୁନ ହୋଇଯାଆନ୍ତି। ବର ଚିହ୍ନ ବା ଅତି ସୂକ୍ଷ୍ମ ଶାଢ଼ୀ ତା ଦେହରେ ଜଡ଼ି ହୋଇଥାଏ, କେବଳ ତା ଧଡ଼ି ଦେଖି ତାହା ବସ୍ତ୍ର ବୋଲି ଜଣାପଡ଼େ। ମୋ ସ୍ତ୍ରୀ ଲାବଣ୍ୟ ସରୋବର ବା ତାର ସୌନ୍ଦର୍ଯ୍ୟ ପୁଷ୍କରିଣୀର ରୂପ ନେଇଛି। ତାର ଗତି ବା ଚାଲିବା ଭଙ୍ଗୀରେ ହଂସ ହାରିଯାଇ ଶରଣ ପଶିଛି, ଅର୍ଥାତ୍ ହଂସଗତିଠାରୁ ମନୋହର ମୋ ସୀତାର ଚଳନ ଭଙ୍ଗୀ। ବର ନିତମ୍ବା ବା ଶ୍ରେଷ୍ଠ କୋଟି ସମ୍ପନ୍ନା ସୀତାର ବଦନ ତାମରସ ବା ମୁଖପଦ୍ମ ଉଭୟ ରାତ୍ରି ଓ ଦିନରେ ମଧ୍ୟ ବିକାଶ ଲାଭ କରେ, ଅର୍ଥାତ୍ ମୋ ସୀତାର ମୁଖ ଦିନରାତି ପଦ୍ମ ଭଳି ସରସ ରହିଥାଏ। ଏହି ଛାନ୍ଦରେ ରାମଙ୍କର ବିରହଜନିତ ମାନସିକ ଅବସ୍ଥାର ବର୍ଣ୍ଣନା କରିବା ସହିତ ଶରତ ଋତୁକୁ ଜୀବନ୍ତ ରୂପ ଦେଇଛନ୍ତି ଭଞ୍ଜକବି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଶୁଣନ୍ତୁ ଏକ ସୂଚନା, ଆକାଶବାଣୀ କଟକ ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଗୀତିନାଟ୍ୟର ପ୍ରସାରଣ। ପ୍ରସାରଣ ତିଥି 16 ଜୁଲାଇ 2024ରୁ 27 ଜୁଲାଇ 2024 ପର୍ଯ୍ୟନ୍ତ ରାତି 10ଟାରେ। 16 ଜୁଲାଇ 2024 ଗୁରୁବାର ଦିନ ଶୁଣିବେ ଗୀତିନାଟ୍ୟ ଶ୍ରୀ ଗୁଣ୍ଡିଚା, ରଚନା ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଶୁଣିପାରିବେ ରାତି 10ଟାରେ। 17 ତାରିଖ ଶୁକ୍ରବାର ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରୀ ସୁମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। 18 ତାରିଖ ଜୁଲାଇ 2026 ଶନିବାର ଦିନ ଶୁଣିବେ ଗୀତିନାଟ୍ୟ ବାଲିରଥ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। 19 ଜୁଲାଇ 2026 ରବିବାର ଦିନ ନାଟକ 22 ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। 20 ତାରିଖ ସୋମବାର ଦିନ ଶୁଣିବେ ଗୀତିନାଟ୍ୟ ନୀଳଶୈଳ। 21 ତାରିଖ ମଙ୍ଗଳବାର ଦିନ ଶୁଣିପାରିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ ଦେବ। 22 ତାରିଖ ବୁଧବାର ଦିନ ନାଟକ ଅଭିଯାନ। 23 ତାରିଖ ଗୁରୁବାର ଦିନ ଗୀତିନାଟ୍ୟ କୃଷ୍ଣ ସୁଦାମା। 24 ତାରିଖ ଶୁକ୍ରବାର ଦିନ ନାଟକ ଭକ୍ତ ବାଲିକା ଦାସ। 25 ତାରିଖ ଶନିବାର ଦିନ ନାଟକ ପବିତ୍ର ଦାସିଆ। 26 ତାରିଖ ରବିବାର ଦିନ ନାଟକ ଶ୍ରୀ ନୀଳମାଧବ ଏବଂ 27 ତାରିଖ ସୋମବାର ଦିନ ଗୀତିନାଟ୍ୟ ନୀଳାଦ୍ରି ବିଜେ। ଏହିସବୁ ନାଟକ ପ୍ରସାରଣ ସମୟ ରାତି 10ଟାରେ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ହମାରି ଅଧୁରୀ କାହାନୀ କଥାଚିତ୍ରରୁ, ଗାଇଛନ୍ତି ଅରିଜିତ ସିଂ, ଗୀତ ରଚନା ସଙ୍ଗୀତ ସଂଯୋଜନା ମିଥୁନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗରମ ମସଲା ଚଳଚ୍ଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, ଗୀତିକାର ମୟୂରପୁରୀ। ଗୀତଟି ଶୁଣନ୍ତୁ ଗରମ ମସଲା କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଖାମସ୍ୟା ଚଳଚ୍ଚିତ୍ରରୁ ଗାଇଛନ୍ତି ଅରିଜିତ ସିଂ, ଗୀତ ରଚନା ରଶ୍ମି ସିଂ ଏବଂ ସୟିଦ କୁଦ୍ରି, ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି। ଗୀତଟି ଶୁଣନ୍ତୁ ଖାମସ୍ୟା ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମ ଶେଷ ଗୀତଟି ଶୁଣନ୍ତୁ। ସିର୍ଫ ତୁମ କଥାଚିତ୍ରରୁ ଗାଇଛନ୍ତି ଦ୍ୱୈତକଣ୍ଠରେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। ଗୀତଟି ଶୁଣନ୍ତୁ ସିର୍ଫ ତୁମ ଚଳଚ୍ଚିତ୍ରରୁ।

ଶ୍ରୋତୁଲେ କେତେ ଗୋଟିଏ ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳେ 9:30 ପ୍ରଚାର କରୁଛୁ କେତେ ଗୋଟି ଓଡ଼ିଆ କଥା ଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଜବରଦସ୍ତ ପ୍ରେମିକା ଚଳଚ୍ଚିତ୍ରରୁ। ଗାଇଛନ୍ତି ହ୍ୟୁମାନ ସାଗର, ଗୀତ ରଚନା ଲେଟ୍ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର। ଗୀତଟି ଶୁଣନ୍ତୁ ଜବରଦସ୍ତ ପ୍ରେମିକା ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଟିକେ ଖରା ଟିକେ ଛାଇ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ କଣ୍ଠଦାନ କରିଛନ୍ତି ବିଶ୍ୱସ୍ୱରୂପ ମହାପାତ୍ର, ଯଶସ୍ୱିନୀ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱସ୍ୱରୂପ ମହାପାତ୍ର, ଗୀତିକାର ଜିତେନ୍ଦ୍ର ପ୍ରଧାନ। ଗୀତଟି ଶୁଣନ୍ତୁ, ଟିକେ ଖରା ଟିକେ ଛାଇ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ବାଜି ଚଳଚ୍ଚିତ୍ରରୁ ଗାଇଛନ୍ତି ଦ୍ୱୈତ କଣ୍ଠରେ ମହମ୍ମଦ ଅଜିଜ ଏବଂ ଇରା ମହାନ୍ତି। ଗୀତ ରଚନା ଦେବଦାସ ଛୋଟରେ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର। ଗୀତଟି ଶୁଣନ୍ତୁ ବାଜି ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି କି ଅଣସରରେ ଦୈତାପତି ସେବକ କରନ୍ତି କ'ଣ? ହଁ ବନ୍ଧୁଗଣ, ଜ୍ୟେଷ୍ଠ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦୈତାପତି ସେବକମାନଙ୍କ ଏକ ସ୍ୱତନ୍ତ୍ର ସେବା ଥାଏ। ବର୍ଷସାରା ଅନନ୍ୟ ସେବା ଥିଲେ ମଧ୍ୟ ଏହା ସେମାନଙ୍କ ପାଇଁ ମୁଖ୍ୟ ସେବା ଭାବେ ପରିଗଣିତ ହୋଇଥାଏ। ଜ୍ୟେଷ୍ଠ ତ୍ରୟୋଦଶୀ ବାସୀ ଅର୍ଥାତ୍ ଚତୁର୍ଦ୍ଦଶୀ ଦିନ ଅର୍ଥାତ୍ ସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ଦୈତାପତିମାନଙ୍କର ସମସ୍ତ ଘର ଲିପାପୋଛା କରାଯାଇଥାଏ। ଘରେ ନୂଆ ଚୁଲି ସ୍ଥାପନ ହେବା ସହ ନୂଆ ହାଣ୍ଡି ଓ ବାସନକୁସନର ବ୍ୟବସ୍ଥା କରାଯାଇଥାଏ। ପରିବାରରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧନ୍ତି। ଚତୁର୍ଦ୍ଦଶୀ ଦିନ ପରିବାରର ସମସ୍ତ ସଦସ୍ୟ ନଖ ପାଳ କାଟି ସମ୍ପୂର୍ଣ୍ଣ ଘୋର ହୋଇ ଶୁଦ୍ଧ ହୋଇଥାନ୍ତି। ସ୍ନାନ ନୀତି ସରିବା ପରେ ପବିତ୍ର ସ୍ନାନ ଜଳରୁ କିଛି ଅଣାଯାଇ ନୂଆ ଚୁଲିରେ ପଡ଼ିଥାଏ। ଏହାପରେ ଯାଇ ହବିଷାନ୍ନ ରନ୍ଧାଯାଏ। ପରିବାରର ସମସ୍ତ ସଦସ୍ୟ ଦିନକ ପାଇଁ କେବଳ ଗୋଟିଏ ବେଳା ଏହି ହବିଷାନ୍ନ ଗ୍ରହଣ କରିଥାନ୍ତି ଓ ରାତିବେଳା ମହାପ୍ରଭୁଙ୍କ ଘରକୁ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥାନ୍ତି। ଅଣସର ସେବା ସମୟରେ ସେମାନଙ୍କର ଘରକୁ କୌଣସି ବାହାର ଲୋକ କିମ୍ବା ନିଜର ଝିଅ ଜ୍ୱାଇଁ ମଧ୍ୟ ପ୍ରବେଶ କରିପାରନ୍ତି ନାହିଁ। ପରିବାର ସଦସ୍ୟମାନେ ବାହାରେ କେଉଁଠି ପାଣି ସୁଦ୍ଧା ପିଅନ୍ତି ନାହିଁ। ଅତ୍ୟନ୍ତ ଶୁଦ୍ଧ ଓ ନିଷ୍ଠାପର ଭାବରେ ମହାପ୍ରଭୁଙ୍କ ଏହି ସେବା ଦୈତାପତିମାନେ ସମ୍ପାଦନ କରିଥାନ୍ତି। ହଁ ବନ୍ଧୁଗଣ, ଅଣସର ସମୟରେ ବିଶ୍ୱାବସୁ ପରିବାରର ମହିଳାମାନଙ୍କର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏହାକୁ ମୃଗ ଭଜା ସେବା ମଧ୍ୟ କୁହାଯାଏ। ଦୈତାପତି ପରିବାରର ମହିଳାମାନେ ପ୍ରତ୍ୟେକ ଦିନ ଅତ୍ୟନ୍ତ ନିଷ୍ଠାପର ସହ ଘରେ ମୃଗ ଭଜିଥାନ୍ତି। ମନ୍ଦିର ପ୍ରଶାସନ ତରଫରୁ ଦୈନିକ 250 ମୁଗ ଯୋଗାଇ ଦିଆଯାଏ। ମହିଳାମାନେ ଏହାକୁ ଭାଜି ରଗଡ଼ି ଓ ଚୋପା ଛଡ଼ି ପ୍ରସ୍ତୁତ କରିଥାନ୍ତି। ଏହି ମୁଗ ଦୈନିକ ମଧ୍ୟାହ୍ନ ଧୂପରେ ଓରିଆ ଅନ୍ନ ସହିତ ଭୋଗ ଲାଗି ହୁଏ। ଶ୍ରୀଜଗ

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦେଶର ଭବିଷ୍ୟତ ଏହାର ଯୁବପିଢ଼ି ଉପରେ ନିର୍ଭର କରିଥାଏ। ଯଦି ଯୁବବର୍ଗଙ୍କ ଦକ୍ଷତା ବିକାଶ କରାଯାଏ, ତେବେ ସେମାନେ ଭଲ ଭାବେ ସେମାନଙ୍କ ପରିବାର ସହ ସମାଜ ଏବଂ ଦେଶର ମଧ୍ୟ ଦାୟିତ୍ୱ ତୁଲାଇ ପାରିବେ। ତେଣୁ କୌଶଳ ତାଲିମର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ 15 ସାରା ବିଶ୍ୱରେ ବିଶ୍ୱ ଯୁବ କୌଶଳ ଦିବସ ପାଳନ କରାଯାଇଥାଏ। ଏବେ ବି ଅନେକ ଦେଶରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ବେରୋଜଗାର ଅଛନ୍ତି, ଯାହାକି ବେଶ ଚିନ୍ତାର ବିଷୟ। ସେମାନଙ୍କର ଦକ୍ଷତା ବିକାଶ ଲାଗି ସଚେତନତା, ଜନସଚେତନତା ଅତ୍ୟନ୍ତ ଜରୁରୀ। ବେରୋଜଗାରୀ ଚ୍ୟାଲେଞ୍ଜକୁ କମ୍ କରିବା ପାଇଁ ଏବଂ ଯୁବକଙ୍କୁ ଦକ୍ଷ କରିବା ପାଇଁ ବିଶ୍ୱ ଯୁବ କୌଶଳ ଦିବସ ଅସ୍ତିତ୍ୱକୁ ଆସିଥିଲା। ଶ୍ରୀଲଙ୍କାର ପ୍ରସ୍ତାବ କ୍ରମେ ଜାତିସଂଘ ମହାସଭାରେ 2014 ନଭେମ୍ବର 11 ବିଶ୍ୱ ଯୁବ କୌଶଳ ଦିବସ ପାଳନ ଅବସରରେ କରାଯିବା ପାଇଁ ଘୋଷଣା କରାଯାଇଥିଲା। ଜୁଲାଇ 15 ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଗଲା। ସେବେଠାରୁ ପ୍ରତିବର୍ଷ ଏହି ଦିନ ବିଶ୍ୱ ଯୁବ କୌଶଳ ଦିବସ ରୂପେ ପାଳନ କରାଯାଉଛି। ଦୁନିଆର ଯୁବବର୍ଗଙ୍କୁ ରୋଜଗାରକ୍ଷମ ତଥା ଉଦ୍ୟୋଗୀ ବନାଇବା ଲାଗି ଆବଶ୍ୟକ ଦକ୍ଷତା ତାଲିମ, ନୂଆ ଟେକ୍ନୋଲୋଜି ଏବଂ ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ସଂସ୍ଥା ଫାର୍ମଗୁଡ଼ିକରେ ସେମାନଙ୍କୁ ଅବସର ପ୍ରଦାନ ଆଦି ଦିଗରେ ଫୋକସ୍ କରାଇବା ସେହି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱ ଯୁବ କୌଶଳ ଦିବସ ଅବସରରେ 2015 ଜୁଲାଇ 15 ଭାରତର ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନା ଶୁଭାରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ସରକାରଙ୍କ ପକ୍ଷରୁ ଦେଶର ଯୁବକ ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଃଶୁଳ୍କ ଔଦ୍ୟୋଗିକ ପ୍ରଶିକ୍ଷଣ ଦିଆଯିବାର ସୁବିଧା ମଧ୍ୟ ରହିଛି। ଏହା ଜରିଆରେ ଯୁବବର୍ଗ ପ୍ରଶିକ୍ଷିତ ହୋଇ ରୋଜଗାରକ୍ଷମ ହୋଇପାରିବେ। 14 ରୁ 35 ବର୍ଷ ବୟସ ପର୍ଯ୍ୟନ୍ତର ଯୁବକ ଯୁବତୀକୁ ଏହି ମିଶନ ଜରିଆରେ ତାଲିମ ନେଇପାରିବେ। ତାଲିମ ପାଇଁ 3 ମାସ 6 ମାସ କିମ୍ବା 1 ବର୍ଷ ଲାଗି ରେଜିଷ୍ଟ୍ରେସନ ମଧ୍ୟ କରାଯାଇପାରିବ। ତାଲିମ ଶେଷ ହେବା ପରେ ସରକାରଙ୍କ ପକ୍ଷରୁ ଏକ ପ୍ରମାଣପତ୍ର ମଧ୍ୟ ମିଳିବ। ଶ୍ରୋତାବନ୍ଧୁ, ଏହି ବର୍ଷ ବିଷୟବସ୍ତୁଟି ରହିଛି ସମସ୍ତଙ୍କର ସହଭାଗିତା, ଉଜ୍ଜଳ ଭବିଷ୍ୟତର ଗଠନ ପାଇଁ କୌଶଳ। ଶ୍ରୋତା ବନ୍ଧୁ, ଆସନ୍ତୁ ଏହି ବିଶ୍ୱ ଯୁବ କୌଶଳ ଦିବସରେ ଆମେ ସଂକଳ୍ପ ନେବା, ପ୍ରତ୍ୟେକ ଯୁବକ ଯୁବତୀ ନିଜର ଦକ୍ଷତା ବୃଦ୍ଧି କରିବେ, ନୂତନ କୌଶଳ ଶିଖିବେ ଏବଂ ନିଜ ପରି ନିଜ ପରିବାର, ସମାଜ ଏବଂ ଦେଶର ଉନ୍ନତିରେ ସକ୍ରିୟ ଭୂମିକା ନିଭାଇବେ।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା ଆଜିର ଇତିହାସ ସମ୍ପର୍କରେ ସୂଚନା। 1783 ମସିହା ଜୁଲାଇ ମାସର 15 ତାରିଖରେ ବିଶିଷ୍ଟ ଉଦ୍ୟୋଗପତି ଜମ୍ ମେଜି ଲିଭାଭାଇଙ୍କ ଜନ୍ମ ହୋଇଥିଲା। 1904 ମସିହା ଆଜିର ଦିନରେ ଆମେରିକାରେ ପ୍ରଥମ ବୌଦ୍ଧ ମନ୍ଦିର ନିର୍ମାଣ କରାଯାଇଥିଲା। 1910 ମସିହା ଜୁଲାଇ ମାସର 15 ତାରିଖରେ ଡକ୍ଟର ଆଲୋଇସ୍ ଅଲଜାଇମର୍ଙ୍କ ନାଁରେ ଅଲଜାଇମର୍ ରୋଗର ନାମକରଣ ଏମିଲ୍ କ୍ରେପ୍ଲିନ୍ ଆଜିର ଦିନରେ ହୋଇଥିଲା। ବିଶ୍ୱର ସର୍ବବୃହତ ଏରୋସ୍କେପ୍ କମ୍ପାନୀ ବୋଇଂ 1915 ମସିହା ଜୁଲାଇ ମାସ 15 ତାରିଖରେ ଆରମ୍ଭ ହୋଇଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାଁ ଭାରତ ରତ୍ନ ସମ୍ମାନ ପାଇଁ 1955 ମସିହା ଆଜିର ଦିନରେ ଘୋଷଣା କରିଥିଲେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ। 1979 ମସିହା ଆଜିର ଦିନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଇସ୍ତଫା ଦେଇଥିଲେ। ମୁମ୍ବାଇ ସହରରେ ପ୍ରଥମ ସାର୍ବଜନୀନ ମୋଟର ସେବା 1926 ମସିହା ଜୁଲାଇ ମାସ 15 ତାରିଖରେ ଆରମ୍ଭ ହୋଇଥିଲା।

1987 ମସିହା ଆଜିର ଦିନରେ ଭାରତୀୟ କ୍ରିକେଟ୍ ଦଳ ବିଶ୍ୱକପ୍ ବିଜୟ ପରେ ଦିଲ୍ଲୀରେ ବିଶେଷ ସମ୍ମାନ ପାଇଥିଲା। 2013 ମସିହା ଆଜିର ଦିନରେ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ INS ବିକ୍ରାନ୍ତର ଜଳାବତରଣ କୋଚିରେ କରାଯାଇଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଇତିହାସ ସମ୍ପର୍କରେ ଆମର ସମ୍ୟକ୍ ସୂଚନା। ଆସନ୍ତୁ ଶୁଣି ନେବା ଗୋଟିଏ ସୁନ୍ଦର ଗୀତ।

ଅଧିକ ବ୍ୟାପକ କରିବାର ଉପରେ ଆଲୋଚନା କରାଯାଇଥିଲା। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରବାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ପ୍ରାରମ୍ଭିକ ସୂଚନା ଦେଇଥିଲେ ବେଳେ ଏପ୍ରିଲରୁ ଜୁନ୍ 2026 ପର୍ଯ୍ୟନ୍ତ ଜିଲ୍ଲାରେ ଆୟୋଜିତ ମେରା ଭାରତ କାର୍ଯ୍ୟକ୍ରମରେ ସମୀକ୍ଷା କରିଥିଲେ। 2026-2027 ମସିହା ବାର୍ଷିକ କାର୍ଯ୍ୟ ଯୋଜନା ବିଭିନ୍ନ ବିଭାଗ ସହ ସମନ୍ୱୟ ଏବଂ ଯୁବମାନଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସତ ପାଇଁ ଏହା ଥିଲା ଆମର କିଛି ସ୍ଥାନୀୟ ଖବର ଉପରେ ସୂଚନା।

ଶ୍ରୋତାବନ୍ଧୁ, ଏଥିରେ ଆସନ୍ତୁ ଜାଣିବା ଆଜିର ପାଣିପାଗ ବିଷୟରେ ସୂଚନା। ଉତ୍ତର ବଙ୍ଗୋପସାଗରରେ ଏବଂ ତାକୁ ଲାଗି ରହିଥିବା ଦକ୍ଷିଣ ବାଂଲାଦେଶ ଉପରେ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରୁ ରାଜ୍ୟରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ଭିତରେ 11ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା 28 ଡିଗ୍ରୀ ସେଲସିୟସ୍ ଥିବାବେଳେ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲସିୟସ୍ ରହିଛି।

ଆମ ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍ ନମ୍ବରଟି ହେଉଛି 7660001। ହସ୍ରତା ବନ୍ଧୁ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ଚିଠି ମଧ୍ୟ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛି, ଲେଖି ନିଅନ୍ତୁ 8895994143। ରହୁଛି, ନମସ୍କାର।

ହଁ ଶ୍ରୋତା ବନ୍ଧୁ, ସମୟ ତ ସରିଆସିଲାଣି, ଏବେ ମଧ୍ୟ ଆପଣମାନଙ୍କଠାରୁ ବିଦାୟ ନେବାକୁ ହେବ। ଆପଣମାନେ ଶୁଣୁଥିଲେ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମ ଖୋଲା ଚର୍କା। ଆଜିର ଘଟଣାରେ ମୁଁ ଥିଲି ଆପଣମାନଙ୍କର ପ୍ରିୟ ଉପସ୍ଥାପକ ଆଲୋକ କୁମାର ସାହୁ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଜମାରୁ ଭୁଲିବେ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା ସମୟ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 12:00 ଶୁଣିପାରିବେ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପରିବେଷଣ କରିବେ ଶିଳ୍ପୀ ରାମହରି ପାଢ଼ୀ ଏବଂ ସାଥୀ। ସୁଗମ ସଙ୍ଗୀତ 12:30 ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର, କୁନ୍ତି ବେହେରା, ଅକ୍ଷୟ ମହାନ୍ତି, ଗୀତା ପଟ୍ଟନାୟକ, ବେଣୁଧର ସୁବୁଦ୍ଧି, ପ୍ରଣତି ମିଶ୍ର, ଜଗନ୍ନାଥ ପାଣିଗ୍ରାହୀ, ଇନ୍ଦ୍ରାଣୀ ମିଶ୍ର ଏବଂ ରଘୁନାଥ ପାଣିଗ୍ରାହୀ। 1:10 ରହିଛି କାର୍ଯ୍ୟକ୍ରମ ଚାଷର କଥା। 1:20 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପ। 2:45 ଶୁଣିପାରିବେ କେତେଗୋଟି ହିନ୍ଦୀ କଥାଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏହା ଥିଲା ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ 12:00, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ, ପରିବେଷଣ କରୁଛନ୍ତି ରାମହରି ପାଢ଼ୀ ଓ ସାଥୀ।

0: ବୁଝିଲୁ ନା ବାବୁ?
1: ବୁଝିଲି
0: କିରେ, କ'ଣ ବୁଝିଲୁ?
1: ବିଦ୍ୟାର ଅଧିଷ୍ଠାତ୍ରୀ ହେଲେ ମା ସରସ୍ୱତୀ,
0: ହଁ,
1: ତାଙ୍କରି ପଦକମଳେ ଶରଣାର୍ଥୀ
0: ବାବୁ। ପିତାମାତାଙ୍କୁ ସେବା ନ କଲେ ସନ୍ତାନର ଅନ୍ୟ ଗତି ନାହିଁ,
1: ତେଣୁ ଆମର ସରଳରେ ପଦେ ଲେଖା ଅଛି।
0: କ'ଣ ବୋଲି?
1: ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ, ପୁତ୍ର ଯେବେ ସୁଖୀ ହୁଏ କୁଳଧର୍ମ ରଖି।
0: ଏଣୁ ମା ବାପାଙ୍କର ଆଶୀର୍ବାଦରେ ହିଁ ସନ୍ତାନର ଭବିଷ୍ୟତ ଉଜ୍ଜଳ ହେଇଥାଏ।
1: ନିଶ୍ଚୟ,
0: ଯଦି ସେଇ ପ୍ରଥାରେ
1: ଆହା
0: ମା ବୋଲି ଆମେ ବାଗଦେବୀଙ୍କୁ ପଦେ କହିଲେ
1: ଜଗତ ତା ତ ଜଗନ୍ନାଥ,
0: ପଦେ ଭଗବାନଙ୍କ ସ୍ତୁତି ଆରମ୍ଭ କରିବା।
1: ହଉ,
0: ବ୍ରଜ।

0: ବାବୁ ଆଉ ଗୋଟିଏ କଥା ଅଛି।
1: କ'ଣ?
0: ଯେକୌଣସି କାର୍ଯ୍ୟ କରିବା, ଯେକୌଣସି ସ୍ଥାନକୁ ଯିବା ଆସିବା କରିବା, ସବୁ କଥାର ଗୋଟିଏ ମାଧ୍ୟମ ଥାଏ।
1: ନିଶ୍ଚୟ।
0: ଏବେ ଏଇଠି ମାଧ୍ୟମ କିଏ ଜାଣିଲୁ?
1: ମାଧ୍ୟମ କିଏ? ସେ
0: ରାଧା କୃଷ୍ଣଙ୍କ ନିକଟବର୍ତ୍ତୀ ହେଲେ ମାଧ୍ୟମ ହେବେ। କିଏ
1: କିଏ? ସେ
0: ଶ୍ରୀ

0: ଏପରି ଯୋଉ ପ୍ରଭୁଙ୍କର ଚରିତ୍ରାମୃତ ବାବୁ, ଆଜି ଆମେ ଶ୍ରୋତା ଜଣଙ୍କୁ ଶୁଣେଇବା ସେଇ ରାଧାକୃଷ୍ଣଙ୍କର କିଛି ଚରିତ୍ରାମୃତ।
1: ଜଣିତ ପ୍ରକୃତି ଜଣିତ ପୁରୁଷ,
0: ତେଣୁ ଭାଗବତର ଉଦ୍ଧୃତ।
1: ଆଚ୍ଛା,
0: ଲକ୍ଷ୍ୟ କରେ।

0: ମିଳି ହେଲେ
1: ଗୋପାଙ୍ଗନା ଗୁଡ଼ାକ ସ୍ତ୍ରୀ ନା କ'ଣ ପୁରୁଷ କି?
0: ତେଣୁ ଗୋପାଙ୍ଗନାଙ୍କ ସହ
1: ଶ୍ରୀମତୀ ରାଧିକା
0: ପସରା ଧରି ମଥୁରା ହାଟକୁ ଦହି ଦୁଧ ଗୋରସ ବିକ୍ରି କରିବା ପାଇଁ ବାହାରିଛନ୍ତି।
1: ଓ ସେଇଦିନ ମଧ୍ୟ ହାଟ ପାଳି
0: ଲଳିତା ଥିଲେ

0: ବହି ଦହି କହି ସାନ ସାପର କି ଗରଳ ନାହିଁ ବୋଲି କହି
1: ଏମନ୍ତେ କୃଷ୍ଣଙ୍କ ସମ୍ବନ୍ଧେ
0: ହେଲେ କଥା ନାରତା
1: ଲୁଚି ଶୁଣୁଥିଲେ ଶ୍ରୀକୃଷ୍ଣ
0: କଲେ ମନରେ ଚିନ୍ତା ଇଏ ତ ନଟକୁଟିଆ
1: ସବୁ ଗୋପୀଙ୍କର କଥାକୁ ଶୁଣୁଥିଲେ
0: ଆଉ ଗୋଟେ କଥା ଅଛି
1: କ'ଣ
0: ଜାମାୟା ଦେବେ ଅଗୋଚର କାହୁଁ ଜାଣିବ ନରଛାର
1: ଠିକ
0: ତେଣୁ ନିଜେ ହରିଙ୍କ ସମ୍ବନ୍ଧରେ କଥା ଭାଷା ହଉଛନ୍ତି
1: ହରି ସବୁ ଯାକ ଶୁଣିପାରିଲେ
0: ଇଏ ତ ମାୟା ଧର
1: ଭାବିଲେ ଏଇଠି ଗୋଟେ ନୃତ୍ୟ କରିବା
0: ଦେଖିବା
1: କି ନୃତ୍ୟ ବୁଝିଲୁ।

0: ନିଜେ ମାୟା ଭିଆଇ ଗୋଟିଏ କାଠ ଡଙ୍ଗାଟିଏ ଭଙ୍ଗା ଡଙ୍ଗାଟିଏ କଲେ ବୁଢ଼ା କେଉଟଟିଏ ହୋଇ ଡଙ୍ଗା ଚଳେଇଲେ।
1: ନଳଖଣ୍ଡେ ହାତରେ ଧରିଥିଲେ କାତ ମାରିବା ପାଇଁ
0: ବୁଝିଲୁ। ଗୋପୀମାନେ ଦେଖିଲେ ଯେ ଯମୁନା ଦୁଇ କୂଳ ଖାଇ ପ୍ରବଳ ବନ୍ୟା, ବିଚାର କଲେ ଆହା।

0: ଏଇଟା ଜାଣିବା କଥା।
1: ଆରେ ଡଙ୍ଗାଟା ନଦୀ ବଢି ଯାଇଛି। ଗୋପୀ ମାନେ ପରସ୍ପର ଆଲୋଚନା କଲେ।
0: ଖାଲି ଆଲୋଚନା କରିଥିବେ କି ଆଶ୍ଚର୍ଯ୍ୟ ହେଇଯାଇଥିବେ?
1: ହେବେନି କି ରେ,
0: ଖରା ଦିନରେ ଗୋଳି ପାଣି ପଡିକି ନଈ ବଢି ହେଇଯାଇଛି।
1: ତେଣୁ ଗୋପୀ ମାନେ ଦେଖିଗଲେ, ଆଉ ଗୋଟିଏ ଗୋପୀ ନଦୀ ଗର୍ଭକୁ ଚାହିଁଲା।
0: ହଁ,
1: ଦେଖିଲା ଡଙ୍ଗାଟିଏ ଦିଶୁଛି
0: ହେଲା।

0: କରି
1: ଇଏ ତ ଜାଣିକିରି କହୁଥିବା ଏବେ ସୁଧା ଧରିଛନ୍ତି
0: ତେଣୁ କରି ଡାକିଲେ ଧୀବର ଭାଇ ଡଙ୍ଗାଟାକୁ ଆଣ ଆମେ ନଦୀ ପାର ହବୁ
1: ଭୟ ଲାଗୁଛି ଡଙ୍ଗା ଆଣନ୍ତି କି ପାଣିରୁ ପାର ହବା ପାଇଁ
0: ଯେତେବେଳେ କୃଷ୍ଣ ଜାଣି ଜାଣିକରି ତୁନି ପଡ଼ିଲେ ଜାଣି ଶୋଇଥିବ ଯିଏ
1: ତାକୁ ଉଠେଇବ କିଏ
0: ଏ ତ ଜାଣିଛନ୍ତି ନାଟ ଭିଆଇଛନ୍ତି
1: ନିଜେ ତ ସେ ପାଣି ପକେଇଛନ୍ତି ନିଜେ ତ ଡଙ୍ଗା ପକେଇଛନ୍ତି ନିଜେ ତ ଡଙ୍ଗାରେ ନାଉରି ହେଇଛନ୍ତି
0: ଶେଷରେ ଗୋପୀମାନେ ବିରକ୍ତି ଭାବ ପ୍ରକାଶ କଲେ କଣ କହିଲେ ବୁଝିଲୁ
1: କଣ
0: ଡାକି ଡା

0: ଆଣିଲି ମୁଇଁ ଆଉ ଗୋଟେ କଥା ଅଛି
1: କ'ଣ
0: ସ୍ତ୍ରୀ ନାଶ ଯାଏ ହାଟରେ
1: ହଁ
0: ଇଏ ହାଟକୁ ଯାଉଛ ତୁମେ ହାଟର କନିଆ ଗୁଡ଼ାକ ହାଟୁଆ କଥା କହିବ ନା ଭଲ କଥା କହିବ
1: କ୍ଷୀର ସର ଖାଇ

0: ତମ ଘରେ କ୍ଷୀର ସର ଦହି ଲୁଣି ଅଭାବ ନାହିଁ।
1: ଲଳିତା କହନ୍ତି ଧୀବର ଭାଇ ହେ ତୁମ୍ଭ ଘର କେଉଁଠାରେ,
0: ହେ ଧୀବର ତୁମ୍ଭ ଘର କେଉଁଠାରେ।
1: ଶ୍ରୀକୃଷ୍ଣ କହନ୍ତି ମୋର ଜନ୍ମ ସ୍ଥାନ
0: ପରା ମଥୁରାରେ।
1: ଲଳିତା ଟିକେ ନମ୍ର ଭାବରେ ପଚାରିଲେ, ହେ ନାବିକ ବୁଢ଼ା ଭାଇ,
0: ଆମେ ଟିକେ ଗାଳି ଗୁଲଜ କରିଦେଇଛୁ ବୋଲି ରାଗିଥିବ କୁଆଡେ,
1: ତୁମ ଘର କେଉଁଠି କହିବ ଟି?
0: କୋଉ ଗାଁରେ ତମ ଘର?
1: କୃଷ୍ଣ କହିଲେ ମୋର ଘର ଏଇ ମଥୁରାରେ।
0: ଯୋଉଠି ଦେଖୁଛ ମୋ ଘର ସେଇଠି।
1: କେମିତି କହିଲେ?
0: ହଁ
1: ଆରେ।

0: ଆମର ତ କେଉଟ ବୃତ୍ତି ମିନ ମାରିବା ବୃତ୍ତି ଦୈବରେ ଆଜି ଉପର ମୁଣ୍ଡରୁ ପାଣି ପଡ଼ିବାରୁ ବହୁତ ମାଛ ମିଳୁଛି।
1: ଗୋଳି ପାଣି ପଡ଼ିଲେ ତ ବହୁତ ମାଛ ହୁଏ,
0: ତେଣୁ କରି ମାଛ ଧରୁଛି ବିକ୍ରି କରିବି।
1: ଆଚ୍ଛା
0: ଲଳିତା ଶୁଣିଦେଲେ?
1: ହଁ।
0: କଣ କହିଲେ ବୁଝିଲୁ?
1: କଣ
0: ଲଳି

0: କୃଷ୍ଣ କହିଲେ ରାସେଶ୍ୱରୀ ଡଙ୍ଗାରେ ଥିରି ବସ,
1: କାହିଁକି ନା ନଇଁକିରି ଥିଲେ କଳସଟାକୁ ଧରିକିରି,
0: ନାଇଁ କେଜାଣି ଅଟଳ ହେଲେ ପୁଡ଼ିଯିବ,
1: ଇଏ ପଡ଼ିଲେ ଦୁଃଖ ନାହିଁ ଦହି ଗୋରସ ନ ପଡ଼ୁ।
0: ରାଧା ଯେମିତି ବସିଲେ କୃଷ୍ଣ କହିଲେ ଦେବାଦେବୀଙ୍କର ଏ ପୃଥିବୀ,
1: ତେଣୁ ଭୟ ହବାର କିଛି କାରଣ ନାହିଁ।
0: କିଛି ମା ଜଳ ଦେବତାଙ୍କୁ ଦାନ ଦେବା ପାଇଁ ଶପଥ ନିଅ,
1: କାହିଁକି ନା ଜଳ ଦେବତାଙ୍କୁ ସନ୍ତୋଷ କଲେ ସେ ଆମକୁ ସନ୍ତୋଷରେ ଆର ପଟକୁ ପାର କରିଦେବେ।
0: ରସିକ ରତନ ବାଣୀ ରମଣୀ ମୁକୁଟ ଶୁଣି
1: ହଁ
0: ରହସ୍ୟ।

0: ରାସେଶ୍ୱରୀ କହିଲେ ଜଳ ମାତାଙ୍କୁ ମାଣେ ଲବଣୀ ଦେବୀ।
1: ଲାଞ୍ଚ ମିଛ ମେଲାଣି ନଗଦ ପାଇଲେ ଜାଣି ଦେବୀ ବୋଲି କହିବାରୁ ଇଏ ଟିକେ ରଙ୍ଗରେ ମାୟା କରିଦେଲେ।
0: ଏମିତି ମାୟା କଲେ ଯେ ବାବୁ
1: ହରି ତୋ ମାୟାର ଅନ୍ତ କେ ବୁଝିବ ଜାନା ମୋଟେ ଅନନ୍ତ।
0: ଚତୁର୍ଦିଗରେ ଘନ କୁହୁଡ଼ି ମାରି ଆସିଲା,
1: କିଛି ନଥିଲା,
0: ସବୁ ଅନ୍ଧାରମୟ ହେଇଗଲା।
1: ଦେଖ ଦୁଇଟା କଥା ଏଠି
0: କ'ଣ,
1: ଖରାଦିନ କୌଣସି ପ୍ରକାର ବର୍ଷାର ଆଭାସ ନାହିଁ, ନଦୀରେ ଗୋଳି ପାଣି ପଡ଼ିକିରି ବଢି ପଡ଼ିଛି,
0: ବଢିଗଲା,
1: ମେଘ ହେଇନି, ମେଘ ବର୍ଷା ଦିନ ନାହିଁ, ଆକାଶରେ ଚତୁର୍ଦିଗରେ ମେଘ ଘୋଟିକିରି ଆସିଲା।
0: ଦେଖିଲୁ ତ
1: ଯାହାକୁ ଯେମିତି କହୁଛି ଆବର୍ତ୍ତକ ସମ୍ବର୍ତ୍ତକ ଦ୍ରୋଣ ପୁଷ୍କର ଚତୁର୍ମେଘ ଘୋଟିଗଲା,
0: ଏ ଘୋଟିଗଲା।
1: ହଁ,
0: ଗୋପୀମାନେ କୂଳରେ ଥିଲେ ସମସ୍ତେ ଗଣ୍ଡସ୍ଥଳରେ ହାତ ଦେଇ ଚିନ୍ତା କଲେ,
1: ବେଲେ ଏଇ ମା ମାଇକିନାଟା ବୁଡ଼ିଯିବ କିଲ,
0: ଏ ଡଙ୍ଗାରେ ତ ଆମ ରାସେଶ୍ୱରୀ ଗଲେ ପାର ହେଲେ କି ନାହିଁ, କି ମଝି ଡଙ୍ଗାରେ ରହିବ
1: ଆଉ କିଛି ଦେଖାଯାଉନି।
0: ଏଣେ ଭଗବାନ ତ ମାୟା କରିଛନ୍ତି।
1: ହଁ,
0: ଯେତେବେଳେ ଅନ୍ଧକାର କ୍ରମଶ କ୍ରମଶଃ ଘୋଟି ଆସିଲା, ରାସେଶ୍ୱରୀ ମୁହଁଟା ତଳକୁ କରିଥିଲେ,
1: ହେଲା
0: ଟିକେ ଉପରକୁ ଚାହିଁ ଦେଲେ,
1: ଦେଖିଲା ବେଳକୁ
0: ସେ ନାବିକ ନୁହନ୍ତି ରେ,
1: ବୋଲେ ଆରେ ଆରେ ଆରେ ଏଇଟା ଏକା ସେଇଟା, ଆଉ
0: କଣଟା ଆରେ ଆରେ ଏଇଟା ଏକା ସେଇଟା,
1: ଯା ମନ ଯୋଉଠି, ରାଧାଙ୍କର ମନ କୃଷ୍ଣଙ୍କ ପାଖରେ, କୃଷ୍ଣଙ୍କର ମନ ରାଧାଙ୍କ ପାଖରେ,
0: ଚାହିଁ ଦେଲେ ଯେତେବେଳେ କି ଶ୍ୟାମ ଶିଖଣ୍ଡ ଚୂଳ
1: ଦେଖିଥିଲେ, ରାଧିକା ଦର୍ଶନ କରିଦେଲେ, ବୋଲେ ଉପରକୁ ଦେଖିଲା ବେଳକୁ
0: କହିଲେ ପ୍ରଭୁ ଏ ରାଧା ପାଇଁ ଏତେ ଲୀଳା କରିପାରିଛ,
1: ଆହା
0: ତୁମର ସେଇ ମୁଁ ରାଧା,
1: ତେଣୁ ଇଏ ଆଗରୁ ଜାଣିକିରି

0: କୃଷ୍ଣଚନ୍ଦ୍ର ଆନନ୍ଦ ହେଇଗଲେ, ରାଧା କୃଷ୍ଣ ମିଳନ ହେବା କ୍ଷଣି ଅନ୍ଧକାରଟି ଆଲୋକିତ ହେଇଗଲା। ଗୋପୀ ମାନେ ଦେଖିଦେଲେ, ବୋଇଲେ ହେଟି ଆମର ରାସେଶ୍ୱରୀ ରାଧା,
1: କାହିଁକିନା ଭଗବାନଙ୍କର ମାୟାରେ ପୁଣି ଅନ୍ତର୍ଧ୍ୟାନ ହେଇଗଲା, ସେ ମେଘ କୁଆଡ଼େ ପଳେଇଲା।
0: ଦେଖ ନଦୀ ଭିତରେ ନାବରେ ଆମର ରାସେଶ୍ୱରୀ ରାଧାଙ୍କ ପାଶରେ ଶ୍ୟାମ ଶ୍ରୀଖଣ୍ଡ ଚୂଳ।
1: କାହିଁକିନା ଯୋଉ ଯୁଗଳ ମୂର୍ତ୍ତିକି ଦେଖିବା ପାଇଁ ସଦା ସର୍ବଦା ଗୋପାଙ୍ଗନା ମାନଙ୍କର ଧାଡ଼ି ଛୁଟୁଥାଏ,
0: ସବୁବେଳେ ଧାଡ଼ି ଛୁଟୁଥାଏ। ଦେଖିଦେଲେ ଆନନ୍ଦର ଆଉ ସୀମା ରହିଲା ନାହିଁ।
1: ହେଲା
0: ଦେଖିଦେ କ'ଣ ଭାବୁଛନ୍ତି, ଆମର ଭକ୍ତ କବି ଜୟଦେବଙ୍କ ରଚନା।
1: ହଁ

0: ଏତିକି କହିଲା ବେଳକୁରେ ବାବୁ
1: ଆଚ୍ଛା
0: ଆଉ ଗୋଟିଏ ଗୋପୀ କହିଲେ ନାହିଁ ଗ ସଖୀ,
1: ଏଇଟା ପରା ନଟୁକୁଟିଆ ଡାଲ
0: ଜଗବନ୍ଧୁ ବଡ଼ ହଟିଆ,
1: ଅଘଟ ଘଟିଆ ନଟୁକୁଟିଆ ଜଗବନ୍ଧୁ ବଡ଼ ହଟିଆ,
0: ମଞ୍ଚାରୁ ପକାଇ ମାମୁକୁ ମାଇଲା
1: ବାରିକି ମାଇଲା ପଛ ପଟିଆ ଜଗବନ୍ଧୁ ବଡ଼ ହଟିଆ,
0: ଏଇଟା ବଡ଼ ହଟିଆଟା
1: ପିଲାବେଳୁ କେତେ ନାଟ କରିଛି
0: ନନ୍ଦ ପୁଅ ନୂଆ ନଟିଆ
1: ପଟିଆ ପିତ ପଟିଆ
0: ନାଇଁ ସଙ୍ଗେ।

0: କାହାର ଜୀବନ କେମିତି ଗତି ହଉଛି, କିଏ ପଥର ଭିକାରୀ, କିଏ ରାଜ ଦରବାର, କିଏ ଚିତା ତିଳକରେ ନାମ
1: ନେଇଯିବ, ଅନ୍ୟ ଗତି ନାହିଁ।
0: ତେଣୁ ଏମନ୍ତ ଲୀଳାମୟ କୃଷ୍ଣ ଲୀଳା କରି ଜଗତର ମଙ୍ଗଳ କରିଛନ୍ତି।
1: ସେଇ ରାଧେ କୃଷ୍ଣ
0: ଇଏ ଜଗତର ସର୍ବମଙ୍ଗଳ କରିବା ସାଥିରେ
1: ଆଚ୍ଛା
0: ଜନସାଧାରଣଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦୂରୀଭୂତ କରନ୍ତୁ।
1: ଆଚ୍ଛା,
0: ଜୟ ଜଗନ୍ନାଥ ଜଗତର ନାଥ,
1: ଅରକ୍ଷ ରକ୍ଷକ ହରି,
0: ଆହେ ହରି।

0: ସମସ୍ତଙ୍କୁ ଆନନ୍ଦ ରଖନ୍ତୁ, ଆଦି ମୂଳ ବୋଲନ୍ତୁ ପ୍ରେମାନନ୍ଦେ କୁମାର ହରି।
1: ଗୀତ କ୍ରମରେ ଦାସକାଠିଆ ଗୀତ ପରିବେଷଣ କରିଥିଲେ ରାମହରି ପାଢ଼ୀ ଓ ସାଥୀ। ତୁମେ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶଶାଙ୍କ ଶେଖର ମହାପାତ୍ର ଓ କୁନ୍ତି ବେହେରା। ଗୀତ କରିଛନ୍ତି ବ୍ରଜକିଶୋର ମହାନ୍ତି।

ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ରଜନୀକାନ୍ତ ନାୟକଙ୍କ ଗୀତ ରଚନାରୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଓ ଗୀତା ପଟ୍ଟନାୟକ।

ଏଥର ପ୍ରହଲ୍ଲାଦ ମଲ୍ଲିକଙ୍କ ଗୀତ ରଚନାରୁ ଗାଇଛନ୍ତି ଜଗନ୍ନାଥ ପାଣିଗ୍ରାହୀ ଏବଂ ଇନ୍ଦ୍ରାଣୀ ମିଶ୍ର।

0: ପ୍ରଚାର କଲୁ ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର। आकाशवाणी समाचार

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ସୁଯୋଗ ସୂଚନା ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନି ପାଇଁ ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯେଉଁମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ ଏ.ଟି.ଏସ୍ ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଆକାଶବାଣୀ କଟକ କେନ୍ଦ୍ରରୁ 2026ରୁ 27 ଜୁଲାଇ 2026 ପର୍ଯ୍ୟନ୍ତ ରାତି 10:00ରେ ନୀତିନାଟ୍ୟର ପ୍ରସାରଣ କରାଯିବ। ଏହି କ୍ରମରେ ରାତି 10:00ରେ ଶୁଣିବେ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା, ଶରଦା ପ୍ରସନ୍ନ ନାୟକ। ଶୁକ୍ରବାର ରାତି 10:00ରେ ଶୁଣିବେ ନାଟକ ପୁରୁଷୋତ୍ତମ ଦେବ, ଗୋଦାବରୀ ମିଶ୍ର ଏବଂ ପରିଚାଳନା ମନୋରଞ୍ଜନ ଦାସ। ଶନିବାର ରାତି 10:00ରେ ଶୁଣିବେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। 10:00ରେ ଶୁଣିବେ ନାଟକ ବାଇଶି ପାହାଚ, ରଚନା ରଜତ କୁମାର କର, ପ୍ରଯୋଜନା ରମାପଦ ନନ୍ଦ। 20 ଜୁଲାଇ ସୋମବାର ରାତି 10:00ରେ ଶୁଣିବେ ଗୀତିନାଟ୍ୟ ନୀଳଶାଳ, 21 ଜୁଲାଇ ମଙ୍ଗଳବାର ରାତି 10:00ରେ ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, 22 ଜୁଲାଇ ବୁଧବାର ରାତି 10:00ରେ ଶୁଣିବେ ନାଟକ ଅଭିଯାନ, 23 ଜୁଲାଇ ରାତି 10:00ରେ ଗୀତିନାଟ୍ୟ କୃଷ୍ଣ ସୁଦମା, 24 ଜୁଲାଇ ଶୁକ୍ରବାର ରାତି 10:00ରେ ଶୁଣିବେ ନାଟକ ଭକ୍ତ ବାଲିକା ଦାସ, 25 ଜୁଲାଇ ଶନିବାର ରାତି 10:00ରେ ପ୍ରଚାରିତ ହେବ ନାଟକ ପବିତ୍ର ଦାସିଆ, 26 ଜୁଲାଇ ରବିବାର ରାତି 10:00ରେ ଶୁଣିବେ ନାଟକ ଶ୍ରୀ ନୀଳମାଧବ, 27 ଜୁଲାଇ ରାତି 10:00ରେ ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ। ଶୁଣୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା ନାଟକ ଓ ଗୀତିନାଟ୍ୟ ସମ୍ପର୍କରେ ସୂଚନା।

0: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଏହି ବିରତି ପରେ
1: କମ ସୁଧରେ ଲୋନ ଦରକାର ତାବି ଆପ୍ରେ ବାହା
2: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
3: ଆର୍‌ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା। ଚାଲ ପିଜ୍ଜା ପାର୍ଟି, ୟେ। ଚାଲ ତୋ କାର୍ଡ ଆଉ ପିନ୍ ଦେ।
5: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍‌ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
4: ବାଏ ଗର୍ଲସ। କୁଆଡେ ଯାଉଛୁ, ଶୁଣିପାରିଲୁନି? ନୋ ଶେୟାରିଂ।
5: ଆର୍‌ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
7: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
7: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଜୀବନଟି ଅତି ସୁନ୍ଦର ଲାଗିଥାଏ ଯଦି ଆମେ ତାକୁ ବଞ୍ଚି ଜାଣିବା। ସେଥିପାଇଁ ଛୋଟିଆ ହସଟିଏ ବଡ଼ ବଡ଼ କଥାର ସମାଧାନ କରିଦେଇଥାଏ। ଏହି ହସ ସହିତ ଆଜିର ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ପୁଣି ଉପସ୍ଥାପନାରେ ମୁଁ ସ୍ନିଗ୍ଧା। ନମସ୍କାର।

0: ହଁ ଭଉଣୀ, ଏଇ ପରସ୍ପର ଭଲ ପାଇବାକୁ ନେଇ ହିଁ ଆମେ ସମସ୍ତେ ଅନେକ ମନ ଥିଲେ ବି ଗୋଟିଏ ମନ ହୋଇ ଚଳିଥାଉ। ଆସନ୍ତୁ ଆଜି ଆମେ ଯିବା ମଦନପୁର ରାମପୁର, ଆଉ ସେଠି ଭେଟିବା ସୁଭାଷିନୀ ପଣ୍ଡାଙ୍କ ପରିବାରକୁ, ଆଉ ଜାଣିବା ଏ ଘରଟି କେତେ ସୁନ୍ଦର। ଖାଲି ଯେ କୋଠା ବାଡ଼ି ହେଲେ ଘର ସେମିତି ନୁହେଁ, ଘର ଯାହା ବି ହେଇଥାଉ ତା ଭିତରେ ରହୁଥିବା ସଦସ୍ୟଙ୍କର ସ୍ନେହ ଭଲ ପାଇବା ଏସବୁ ହିଁ ପରିବାର ଭିତରେ ଶାନ୍ତି ଦେଇଥାଏ, ବଞ୍ଚିବାର ଇଚ୍ଛାକୁ ଜଗାଇଥାଏ। ଆସନ୍ତୁ ଭେଟିବା ଏ ଘରର ମୁଖିଆ ସୁଭାଷିନୀ ପଣ୍ଡାଙ୍କୁ।
1: ମାଉସୀ ନମସ୍କାର।
2: ନମସ୍କାର ବୁଢ଼ୀ।
1: ଘର କରିକି ଅନେକ ବର୍ଷ ହବଣି, ତଥାପି କେତେ ବର୍ଷ ହେଇଥିବଣି?
2: 50 ବର୍ଷ ହେଲା।
1: ଏଇ 50 ବର୍ଷ ଭିତରେ ଆପଣ ଅନେକ ଘଟଣା ଦେଖିଥିବେ, ସମୟର ପରିବର୍ତ୍ତନକୁ ବି ଅନୁଭବ କରିଥିବେ। ଯେତେବେଳେ ବାହା ହେଇକି ଆସିଥିଲେ ସେ ସମୟ ଆଉ ଏବର ସମୟ ଭିତରେ ଆପଣ କେମିତି ଅନୁଭବ କରୁଛନ୍ତି?
2: ମୁଁ ଯେତେବେଳେ ବାହା ହେଇକିରି ଆସିଲି ତ ସେତେବେଳେ ମୋର ଗଞ୍ଜାମରେ ଥିଲି ନା, ଚାକିରି କଲା ସମୟରେ କି ଆମେ ରାମପୁର ପଳେଇ ଆସିଲୁ।
1: ଯେତେବେଳେ ନୂଆ ନୂଆ ବାହା ହେଇକି ଆସିଥିଲେ ସେତେବେଳେ କେମିତି ଥିଲା ଆପଣଙ୍କ?
2: ସବୁ ତ ଭଲ ଥିଲା, ଯେତେବେଳେ ଶାଶୁଘରେ ରହିଥିଲି ମୋର କୌଣସି ମତେ କେବେ ହେଲେ ଅସୁବିଧା ହେଇନାହିଁ।
1: ଆପଣଙ୍କର କେତୋଟି ପୁଅ ଝିଅ?
2: ମୋର 5ଟା ପୁଅ 4ଟା ଝିଅ।
1: ଏତେ ଛୁଆଙ୍କୁ ମଣିଷ କରିବାରେ ଅନେକ କଷ୍ଟ ବି ସ୍ୱୀକାର
2: ହେଇଛି ରେ ମା, କଷ୍ଟ ସେମିତି ଦୁଃଖେ ସୁଖେ ସେମିତି ଚାଲିଛନ୍ତି ତାଙ୍କ ମନେ। ଆଉ
1: ଆପଣ କ'ଣ କହିବେ ଏତେ ବଡ଼ ପରିବାରକୁ ଚଳାଇବା ପାଇଁ ହେଲେ କେଉଁ କେଉଁ କଥାକୁ ବେଶୀ ଧ୍ୟାନ ଦେବାକୁ ପଡ଼ିଥାଏ?
2: ସବୁକୁ ଧ୍ୟାନ ଦେବା ପାଇଁ ମାନେ ସବୁ ପରିବାରକୁ ଗୋଟେ କରିକିରି ସମସ୍ତଙ୍କୁ ନିଜର କରି ସମସ୍ତଙ୍କୁ ଆଦର ସ୍ନେହ ସବୁ ଦେଇକିରି ଚଳିବାକୁ ପଡିବ।
1: ଆପଣଙ୍କର ପୁଅ ବୋହୂ ସମସ୍ତେ ଶିକ୍ଷିତ ଅଛନ୍ତି?
2: ହଁ ସବୁ ଶିକ୍ଷିତ।
1: ତ ଶିକ୍ଷାର ମୂଲ୍ୟଟା କେତେ ବୋଲି ଆପଣ ଭାବନ୍ତି?
2: ଶିକ୍ଷା ମୂଲ୍ୟ ତ ସବୁଠୁ ଭଲ।
1: ଏଇ ଯୋଉ ବଡ଼ ପରିବାରକୁ ବାନ୍ଧିବା ପାଇଁ ଆପଣଙ୍କର ସବୁଠୁ ବଡ଼ ଭୂମିକା କିଏ ନେଇଥାନ୍ତି?
2: ବଡ଼ ଭୂମିକାଟା ହଉଛି ବଡ଼ ପୁଅ।
1: ବଡ଼ ପୁଅକୁ ଆପଣ ସେ ଶିକ୍ଷାଟା ଦେଇଦେଇଛନ୍ତି?
2: ବଡ଼ ପୁଅ ଶିକ୍ଷାଟା ଦେଇଛନ୍ତି। ମଉସା ପଳେଇଲା ପରେ ମଉସା ଥିଲାବେଳେ ତାଙ୍କେ ସବୁ ଇଏ କରୁଥାନ୍ତି, ତାଙ୍କର ସବୁ ଯାହା ଯେମିତି ଚଳଉଥାନ୍ତି, କିନ୍ତୁ ମଉସା ପଳେଇଲା ପରେ ବଡ଼ ପୁଅ ତା ମାଧ୍ୟମରେ ଯାହା କିଛି ହେଉଛନ୍ତି ସିଏ ନ କହିଲା ଯାକେ କେଉଁ ପୁଅ ନାହିଁ ବୋଉ ନାହିଁ ମୁଁ ନାଇଁ କେହି ବି କରିପାରିବି କାହିଁକି ବୋଲେ ସିଏ ତ ହେଉଛି ଘରର ବଡ଼ ନା, ମୁଁ ବଡ଼ ଅବଶ୍ୟ ତଥାପି ମୁଁ ଯାହା ତାଙ୍କୁ କହିବି ସେମାନେ ସେୟା ବି କରିବେ।
1: ମାନେ ଆପଣଙ୍କ କଥା ଅନୁସାରେ ବଡ଼ ପୁଅ ଯାହା କହନ୍ତି ସେ ଅନୁସାରେ
2: ପରିବାରଟା ଚାଲିଛି।
1: ବଡ଼ ବୋହୂଙ୍କ ଭୂମିକାଟା କେତେ?
2: ବଡ଼ ବୋହୂ ବି ଭୂମିକାଟା ଠିକ ଇଏରେ ଚାଲିଛି, ସିଏ ଯାହା ଚଳଉଛି ସିଏ ତା ତଳ ବୋହୂମାନେ ମଧ୍ୟ ତାଙ୍କ ପରାମର୍ଶ ନହେଲେ କିଛି କରୁନାହାନ୍ତି।
1: ଘରଟିକୁ ସୁନ୍ଦର ଭାବେ ଚଳେଇବାକୁ ହେଲେ ନିଶ୍ଚୟ ବଡ଼ମାନଙ୍କର କଥା ଅନୁସାରେ ପରିବାରଟିକୁ ଆମକୁ।
2: ହଁ
1: ବହୁତ ବହୁତ ଧନ୍ୟବାଦ ମାଉସୀ, ନମସ୍କାର। ଭାଇ ନମସ୍କାର।
3: ନମସ୍ତେ,
1: ଆପଣଙ୍କ ପରିଚୟ ଟିକେ ଦେବେ?
3: ମୋ ନାଁ ସତ୍ୟନାରାୟଣ ପଣ୍ଡା, ମଦନପୁର ରାମପୁର।
1: ଏ ଘରର ବଡ଼ ପୁଅ?
3: ଆଜ୍ଞା।
1: ଆପଣଙ୍କର ଏତେ ବଡ଼ ପରିବାର, ସେଥିରେ ଆପଣ ମିଶିକିରି ରହିଛନ୍ତି ସମସ୍ତେ, ତ ବଡ଼ ପରିବାରର ବଡ଼ ପୁଅ କେମିତି ଆପଣ କେଉଁ କେଉଁ କଥାକୁ ବହୁତ ଗୁରୁତ୍ୱ ଦେବାକୁ ପଡ଼ିଥାଏ?
3: ଦେଖନ୍ତୁ, ଭାଇ ଭଉଣୀ ମାନେ ଯେତେବେଳେ ସାନ ଥାନ୍ତି ସେତେବେଳେ ସେମାନଙ୍କୁ ଅନୁଶାସନ ଭିତରେ ରଖିବାକୁ ହେଇଥାଏ, ଆଉ ଯେତେବେଳେ ସେମାନେ ବଡ଼ ହେଇଯାଆନ୍ତି ସେତେବେଳେ ସେମାନଙ୍କ ନିଜର ସାଙ୍ଗସାଥି ହିସାବରେ ଦେଖିବାକୁ ପଡ଼େ। ଏକ ଦ୍ୱିତୀୟରେ ବଡ଼ ହେଇଗଲା ପରେ ଯିଏ ବଡ଼ ଘରର ସିଏ ସାନର ଭୂମିକା ନିଏ, ଆଉ ଯେଉଁମାନେ ସାନ ସେମାନଙ୍କୁ ବଡ଼ କରାଯାଏ। ଅନେକ କ୍ଷେତ୍ରରେ ସେମାନଙ୍କ ମତାମତ ନେବାକୁ ପଡ଼େ, କେତେକ କ୍ଷେତ୍ରରେ ମୁଣ୍ଡ ବି ନୁଆଁକୁ ପଡ଼େ, କାରଣ ଗୋଟେ ଯୌଥ ପରିବାର ଚଳାଇବାକୁ ହେଲେ ଅନେକ କ୍ଷେତ୍ରରେ ସାଲିସ ବି କରିବାକୁ ପଡ଼େ। ତା ସହିତ ଆଉ ସେଇ ଯେଉଁ ମିଠାଟା ସେଇଟା ଏକକ ପରିବାରରେ ମିଳିନଥାଏ, ଆଉ ଗୋଟେ ବାସନକୁସନ ଯଦି ଗୋଟେ ପିଢ଼ି ରହିଲା ଧନ୍ଦାନ୍ତ ହବ। ହଁ

0: କିନ୍ତୁ ତାକୁ ଗୁରୁତ୍ୱ ନ ଦେଇକି ଯଦି ଆମେ ଗୋଟେ ଉଚ୍ଚତର ଚିନ୍ତା କରିବା ଆଉ କିଛି ଗୋଟେ ଆଗକୁ ବଢିବା ପାଇଁ ଆଉ ଏଇଟା ଗୋଟେ ଆଦର୍ଶ ହିସାବରେ ଗ୍ରହଣ କରିବା ତାହେଲେ ସବୁକିଛି ଠିକରେ ଚାଲିବ।
1: ବହୁତ ସୁନ୍ଦର କଥାଟେ କହିଲେ ଭାଇ, ଯେ ଯେତେବେଳେ ଛୋଟ ଛୋଟ ଭାଇ ମାନେ ବଡ ହେଇଯାନ୍ତି ସେତେବେଳେ ସେମାନଙ୍କୁ ବି ଲାଗିବ ଯେ ବଡ ଭାଇ ମୋ କଥା ଶୁଣୁଛନ୍ତି ଆଉ ମତେ ବି କିଛି ଗୋଟେ ଇମ୍ପୋର୍ଟାଣ୍ଟ ଦଉଛନ୍ତି, ମୋର ବି ଘରେ କିଛି ଗୋଟେ ଗୁରୁତ୍ୱ ରହିଛି।
0: ଆଉ ମୁଁ ବି ଗର୍ବିତ ଯେ ମୋ ତଳକୁ ଚାରିଟା ସାନ ଭାଇ ଅଛନ୍ତି, ଆଜି ପର୍ଯ୍ୟନ୍ତ ସେମାନେ ମୋ ମୁହଁରେ ଉତ୍ତର ଦେଇନାହାନ୍ତି। ଆଜି ବି ମୋ ଭାଇ ମାନଙ୍କୁ ଯଦି ମୁଁ କିଛି ଚାରିପଦ କହୁଛି ସେମାନେ ମୁଣ୍ଡ ନୁହେଁକି ଠିଆ ହଉଛନ୍ତି। ଦୁଇଟା ଭାଇ ବାହା ହେଇସାରିଲେଣି, ସେମାନଙ୍କ ପରିବାର ଅଛି, କୌଣସି କ୍ଷେତ୍ରରେ ସେମାନଙ୍କ ଭିତରେ ଯଦି କିଛି ପ୍ରକାର ମନମାଳିନ୍ୟ କିଛି
1: ଗୋଟେ ପରିବାର ଅଛି ମାନେ ମନମାଳିନ୍ୟ ତ ରହିବ,
0: ସେଇ ଜାଗାରେ ଯାଇକିନା ମୁଁ ଯଦି ମୁହଁ ଖୋଲିଛି, ମୁଁ ସହଜେ ତ ମୁହଁ ଖୋଲେନି ଆଉ ଇଲେଭେନ୍ଥ ମୋମେଣ୍ଟରେ ହିଁ ମୁହଁ ଖୋଲିବି, ଆଉ ମୁଁ ଯେତେବେଳେ ମୁହଁ ଖୋଲିବି ସେମାନେ ଚୁପ ଆଉ ମୋ କଥାକୁ ହିଁ ଗୁରୁତ୍ୱ ଦେଇଥାନ୍ତି।
1: ବଡ ଭାଇଙ୍କର ସେତିକି ସାନ ମାନଙ୍କୁ ଭଲ ପାଇବା, ଶ୍ରଦ୍ଧାଙ୍କର ଯୋଉ ଭକ୍ତି ବଡ ଭାଇ ପ୍ରତି ସେତିକି ଥିଲେ ନିଶ୍ଚୟ ଗୋଟେ ପରିବାର ବାଧା ବିଘ୍ନ ଯେତେ ବି ଆସୁ କାଠି ରହିବାର ସେ ସୂତ୍ରଟି ମିଳିଯାଇଥାଏ। ପରିବାର ଚଳେଇବାକୁ ହେଲେ ଆହୁରି ଅନେକ ଆର୍ଥିକ ଦିଗକୁ ବି ଦେଖିବାକୁ ପଡେ।
0: ଦେଖନ୍ତୁ ଆମେ ବର୍ତ୍ତମାନ ପାଞ୍ଚ ଭାଇ ଯାକ ପ୍ରତ୍ୟେକ ପାଞ୍ଚ ପଚିଶ କମଉଛୁ, ଘରକୁ ଜିନିଷ ଆସୁଛି, ରୋଷେଇ ହଉଛି, ବୋହୁ ମାନେ କିଏ ଜିନିଷ ଆଣିଲା କଣ ଆଣିଲା ସେଥିରେ ମୁଣ୍ଡ ପୁରାନ୍ତିନି, ଯିଏ ଯାହା ପାରିଲା ଖର୍ଚ୍ଚ କଲା ଚାଲିଛି। ଏବେ ଭଉଣୀଟିର ବାହାଘର ହେଲା, କୋଉ ଭାଇ କେତେ ଦେଲା, କୋଉଠୁ କୋଉ ଜିନିଷ ଆସିଲା, କଣ ଆସିଲା, ହିସାବ ନାହିଁ, ଏ ପ୍ରକାର ଆମ ପରିବାରଟା ଚାଲି।
1: ମାନେ ସବୁ ଭାଇଙ୍କର ଗୋଟେ ମନ ଅଛି ଆଉ ବଡ ଭାଇ ପ୍ରତି ବିଶ୍ୱାସ ଅଛି, ପରିବାରରେ ବିଶ୍ୱାସଟା ନିହାତି ଜରୁରୀ ଜଣଙ୍କ ପ୍ରତି।
0: ବିଶ୍ୱାସ, ଭରସା, ସ୍ନେହ, ଶ୍ରଦ୍ଧା, ଏ ଚାରିଟି ଜିନିଷ ଯଦି ରହିଲା ତାହେଲେ ସବୁ ଠିକ ଆହେ।
1: ବହୁତ ସୁନ୍ଦର କଥା ଭାଇ, ଶବ୍ଦରେ ତ ବହୁତ ଛୋଟ, ବିଶ୍ୱାସ, ଭରସା, ଶ୍ରଦ୍ଧା, ସମ୍ମାନ, କିନ୍ତୁ ତାକୁ ପାଳିବା ପାଇଁ ହେଲେ ଯୋଉ ମନୋବୃତ୍ତି ଦରକାର, ଯୋଉ ପରିବେଶ ଦରକାର, ସେଇଟା ଆମେ ଛୋଟବେଳୁ ଆମ ପରିବାରରୁ ହିଁ ଶିଖିଥାଉ। ସେଥିପାଇଁ ଆମ ବାପା ମାଙ୍କର ଭୂମିକାଟା ବହୁତ ଥାଏ, ଆମ ପରିବାର ଲୋକଙ୍କର ସଂସ୍କାରଟା, ସେଇ ସଂସ୍କାର ହିଁ ଆମକୁ ଏକତା ସୂତ୍ରରେ ବାନ୍ଧିବାର ସୁଯୋଗ।
0: ମୋ ଚିନ୍ତା ମୁଁ ଆଜି ପର୍ଯ୍ୟନ୍ତ କରିବି, ମୋ ଭାଇ ଅଛନ୍ତି, ଭଉଣୀ ଅଛନ୍ତି, ମୋ ମା ଅଛି, ମୋ ସ୍ତ୍ରୀ ଅଛି, ମୋ ବୋଉ ମାନେ ଅଛନ୍ତି, ମୁଁ କାହିଁ ମୋ ଚିନ୍ତା କରିବି।
1: ଏଇ ଯୋଉ ଚିନ୍ତାଧାରାଟି ଜଣଙ୍କର ପରିବାର ପ୍ରତି ସେତିକି ଭଲ ପାଇବା ଥିଲେ ଯାଇକି ଆସିଥାଏ।
0: ମାନେ ସାନ ଭାଇ ଭଉଣୀ ଠୁ ଆରମ୍ଭ କରିକି ପୁଅ ଝିଅଙ୍କୁ କହିଥାଏ ଜୀବନରେ ଆଠଟା ଜିନିଷର ସ୍ୱାଧୀନତା ନିହାତି ଦରକାର, ତାହେଲେ ହିଁ ଜଣେ ଆଗକୁ ବଢେ। ଆଉ ସେ ଆଠଟା ହଉଛି ଚାଲିଚଳନ, ରୀତିନୀତି, ଆଚାର ବିଚାର, କଥାବାର୍ତ୍ତା। ଏଇ ଆଠଟା ଜିନିଷରେ ଯଦି ସ୍ୱାଧୀନତା ରହିଲା ତାହେଲେ ସେ ଆଗକୁ ବଢିପାରିବ। ହୁଏତ ସେ ଧନୀ ନ ହେଇପାରେ, କିନ୍ତୁ ସମାଜରେ ଗୋଟେ ସମ୍ମାନାସ୍ପଦ ବ୍ୟକ୍ତିଟେ ହେଇପାରିବ। କେବଳ ନିଜର ବ୍ୟବହାର, ଏଇ ରସନାର କଥା, ଯଦି ସେଥିରେ ଯଦି ଶାଳୀନତା ରହିଲା ଶତ୍ରୁ ବି ମିତ୍ର ହବ, ଆଉ ଯଦି ସେଥିରେ ଯଦି କିଛି ବ୍ୟତିକ୍ରମ ରହିଲା ମିତ୍ର ବି ଶତ୍ରୁ ହେଇଯିବ।
1: ତେଣୁ ଏ ପରିବାରଟିକୁ ଗଢିବା ପାଇଁ ଏଇ କଥାଟିକୁ ଭଲ ଭାବରେ ଆପଣ ଗ୍ରହଣ କରିଛନ୍ତି।
0: ବେଳେ ବେଳେ ବ୍ୟତିକ୍ରମରେ ସେଥିପାଇଁ ଡିଷ୍ଟର୍ବାନ୍ସ ପାଇଁ, ନହେଲେ ଆଉ କିଛି
1: ବଡ କଥାରେ କେବେ ବି ପରିବାର ଭାଙ୍ଗି ନଥାଏ କି ଅସୁବିଧାରେ ପଡି ନଥାଏ, ଛୋଟିଆ କଥାଟି ହିଁ ସବୁ ଅଡୁଆର। ତେଣୁ କଥାକୁ ଯଦି ଆମେ ସଂଯମ କରିଦେଲେ ତାହେଲେ ବଡ ବଡ ସମସ୍ୟାର ବି ସମାଧାନ ପାଇପାରିବା। ସୁନ୍ଦର କଥାଟିଏ କହିଲେ, ଏତିକି କଥା ଯଦି ଆମେ ମାନିବା ଆମେ ନିଶ୍ଚୟ ଆମ ମଣିଷତ୍ୱକୁ ବଜାୟ ରଖିପାରିବା। ଧନୀ ଗରିବ ତ ସେ ଅଲଗା କଥା, କାହାକୁ ବି କାହାର ପଇସା କେତେ ସେଟା ଅଣ୍ଟିବ ନ ଅଣ୍ଟିବ, ବହୁତ ଧନୀ ଲୋକ ବି ଅଭାବରେ ପଡନ୍ତି, ସେଟା କିଛି ନୁହଁ, କିନ୍ତୁ ଏଇ ଯୋଉ ମଣିଷତ୍ୱଟା ବଜାୟ ରଖିବା ସେଟା ହିଁ ସବୁଠୁ ବଡ଼ କଥା। ଆମ ସମାଜ ଗୋଟେ ସୁନ୍ଦର ସମାଜ ହେଇପାରିବ ଯଦି ପ୍ରତ୍ୟେକ ପରିବାର ଏମିତି ସୁନ୍ଦର ପରିବାର ହେଇପାରିବ।
0: ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି, ଚିରଞ୍ଜୀବୀ ନୁହଁ, ଆଜି ନ ଅଛି କାଲି ପଳେଇବା, କିନ୍ତୁ କାଲି ସକାଳୁ ଦୁନିଆ ଛାଡ଼ିଗଲା ଯଦି ପାଞ୍ଚ ଲୋକ ଯଦି ଗୋଟିଏ ଗଣେଇଲେ ସେଇଟା ହିଁ ହଉଛି ବଡ ଶିକ୍ଷା, ସେଇଟା ଶେଷ ଶିକ୍ଷା।
1: ଏକୁଟିଆ ଥିଲେ ଏଇ କଥାର ଅଭାବ ନିଶ୍ଚୟ ରହିବ, ଯୋଉଟା କି ଆଜିକାଲି ବାପା ମା ବି ଏକୁଟିଆ ରହିଯାଉଛନ୍ତି ପରିବାର ଭିତରେ, ଛୁଆମାନେ କେହି ନ ଥାଉଛନ୍ତି ତାଙ୍କ ପାଖରେ।
0: ଗୋଟିଏ ଲକ୍ଷ୍ୟ ଏ ପରିବାରଟା, ଆମେ ପାଞ୍ଚ ଭାଇ ମୁଠାଟା କେମିତି ଷ୍ଟ୍ରଙ୍ଗ ହେଇକି ରହିଥାଉ, ପୁଅ ଝିଅ ଦିଟା ଆଉ ମାନେ କେମିତି ସମସ୍ତେ ମଣିଷଟିଏ ନା ହେଇଯାଏ।
1: ପାଞ୍ଚ ଭାଇ ଗୋଟେ ମୁଠା ହେଇକି ରହେ, ସେ ମୁଠା ହବା ପାଇଁ ଆପଣ କୋଉ କୋଉ କଥାକୁ ଗୁରୁତ୍ୱ ଦିଅନ୍ତି? ମୁଠାଟା ଯେମିତି ଖୋଲିବନି,
0: ମୁଠାଟା ଯେମିତି ଖୋଲିବନି,
1: ସେଥିପାଇଁ କଣ କେବଳ ଆପଣଙ୍କ ଭୂମିକା ଦରକାର? ନା
0: ନା ନା, ସମସ୍ତଙ୍କର ଭୂମିକା ଏଥିରେ ଅଛି, କାହିଁକିନା ଜଣେ କିଛି କରିପାରେନି। କାଠି ଗୁଡା ଯେତେବେଳେ ବିଡ଼ା ହେଇଯାଏ କେହି ଭାଙ୍ଗିପାରିବନି, ଯଦି ଖୋଲା ଥିବ ସମସ୍ତେ କାଠି ଗୁଡ଼ା ଗୋଟେ ଭାଙ୍ଗିଦେବେ, ତେଣୁ ସେ ବିଡ଼ା ହେଇକି ରହିବା ପାଇଁ ସମସ୍ତଙ୍କର ଭୂମିକା ଦରକାର। ସେଥିପାଇଁ ପ୍ରଥମ ଜିନିଷ ହଉଛି କୌଣସି କଥାକୁ ଆମେ ସିରିୟସ୍ ନେବାନି, ଯଦି କିଛି ଗୋଟେ ହେଲା ହସିକି ତାକୁ ଉଡେଇ ଦବା, ହସିଦେବା, ହସିଦେଲେ ସବୁ ଗଲା।
1: ମାନେ ଭିଡ଼ି ମୁଡ଼ି ତା କଥାକୁ ବଢେଇବା ଦ୍ୱାରା କଥା ଗୁଡିକ ବଡ଼
0: ବେଶୀ ହେଇଥାଏ, କାଠିକୁ ଖୁଣ୍ଟିବା ଯଦି ବଡ଼ ହବ
1: ନିଶ୍ଚୟ। ଆମ ପୁଅ ଝିଅ ବି ବେଳେ ବେଳେ ଆମକୁ କଷ୍ଟ ହେଇଥାଏ, ସମସ୍ୟାରେ ଆମେ ପଡିଥାଉ, ତ କେବଳ ଆମେ ଭାଇ ବୋଲି ଭାବି ଦେଇକି ଯଦି ତାକୁ ଦୂରେଇ ଦବା ତାହେଲେ ସେଠି ସମସ୍ୟା ଆସିଥାଏ।
0: ମାନେ ମୋର ମ୍ୟାରେଜ ଗୋଟେ ଭାଇ ପଢୁଥିଲା ପ୍ଲସ ଟୁ, ଗୋଟେ ଭାଇ ସପ୍ତମ, ଝିଅଟି ଭଉଣୀଟା ପଢୁଥିଲା ଚତୁର୍ଥ, ସେମାନେ ପୁଅ ଝିଅ

0: ଆପଣ ଭାଇ ଭଉଣୀଙ୍କୁ ନିଜର ପୁଅ ଝିଅ ବୋଲି
1: ମାନୁଛନ୍ତି,
0: ସ୍ନେହ ଚାଲିଛି ଆଉ ଆପଣଙ୍କୁ ଭକ୍ତି ବି ସେଇ ଭାବରେ ମିଳୁଛି, ଯାହାକି ଆପଣଙ୍କ ପରିବାରକୁ ଏତେ ସୁନ୍ଦର ପରିବାର
1: ମାନେ ମ୍ୟାଟର ତ ଅନେକ ଆସିବ, ତାକୁ ଆମେ ଯଦି ସିରିୟସ କରିଦବା ତାହେଲେ ହିଁ ସେଟା ବେଶୀ ଗୁରୁତ୍ୱ ହେଇଯାଏ, ମାନେ ଲାଇଟଲି ନେବା ଗୋଟେ ଜିନିଷ ଘଟିଲା ତ ଘଟିଗଲା, ଗୋଟେ ସମୟ କାଳ ପାତ୍ର ଥିଲା କଣ ଗୋଟେ ଘଟିଗଲା, ଅତୀତ ତ ଆଉ ଫେରିବନି ନା, ଆଉ ଭବିଷ୍ୟତଟା ତ କ୍ୱେଶ୍ଚିନ୍ ମାର୍କ, ବର୍ତ୍ତମାନ ଆମ ହାତରେ ଅଛି, ଆମେ ନେଇକି ଯଦି ଆଗକୁ ପଢିବା ତାହେଲେ ଠିକ ହବ, ବୁଝିଲେ କି ନାହିଁ, ଯେ ଅତୀତ ବର୍ତ୍ତମାନ ଭବିଷ୍ୟତ ଏ ତିନିଟା ଗୋଟେ ମାଳାରେ ଗୁନ୍ଥା, ଏ ତିନିଟାକୁ ଛାଡିକି ଆମେ ଆଗକୁ ଯାଇପାରିବୁନି, କାହିଁକିନା ଅତୀତ ହେଲା ମୁଖ ସାକ୍ଷୀ ଆଉ ଭବିଷ୍ୟତ ହେଉଛି ପ୍ରମାଣ, ବର୍ତ୍ତମାନଟା ହେଉଛି କାର୍ଯ୍ୟ ପରିସର, ବର୍ତ୍ତମାନ ଆମେ ଏମିତି କାମ କରିବା ଯେ ଭବିଷ୍ୟତରେ ପ୍ରମାଣ ଦେବା, ଅତୀତ ତାର ସାକ୍ଷୀ ହବ, ଏଇଟା ହିଁ ହେଉଛି ମୁଖ୍ୟ ଜିନିଷ।
0: ବହୁତ ଖୁସି ଲାଗିଲା ଭାଇ ଆପଣଙ୍କ ସହିତ କଥା, ଆପଣଙ୍କ କଥାରୁ ଜଣାପଡୁଛି ଆପଣଙ୍କ ପରିବାର ଭିତରେ କେତେ ମିଠାସ ଭରି ରହିଛି, ଧନ୍ୟବାଦ, ନମସ୍କାର।
2: ସୁଖ ଦୁଃଖ ତ ଏମିତି ଆସୁଥିବ ଯାଉଥିବ, କିନ୍ତୁ ତାକୁ ସୁନ୍ଦର ଭାବରେ ଅତିକ୍ରାନ୍ତ କରିଥାଉ ଆମରି ଜୀବନ ବଞ୍ଚିବାର କଳାକୁ ନେଇ। ଆଗକୁ ଆହୁରି କଥା ହେବା ଏ ଘରର ଅନ୍ୟ ସଦସ୍ୟଙ୍କ ସହିତ, ହେଲେ ଏବେ ଶୁଣିନେବା ଗୀତଟିଏ।

0: ଭାଉଜ ନମସ୍କାର।
1: ନମସ୍କାର,
0: ଆପଣଙ୍କ ପରିଚୟଟା ଟିକେ।
1: ମୋ ନାଁ ସୁଷମା ପଣ୍ଡା, ଘର ଏମ ରାମପୁର ପଣ୍ଡା ଘର, ମୁଁ ବଡ ବୋହୂ।
0: ଆପଣଙ୍କ ବାହାଘର ହେଇକି କେତେ ବର୍ଷ ହେଲା?
1: 19 ବର୍ଷ ହେଇଗଲା।
0: ପଣ୍ଡା ଫ୍ୟାମିଲିକୁ ଆପଣ 19 ବର୍ଷ ହେଇକି ଆସିଲେଣି। ଏଇ 19 ବର୍ଷ ଭିତରେ ଆପଣଙ୍କର ବଡ ବୋହୂ ଅନେକ ଭଲ ପାଇବା ବି ପାଇଥିବେ,
1: ବହୁତ
0: ଭଲ, ଆଉ ଅନେକ ସ୍ନେହ ବି ପାଇଥିବେ, ସେ ଅନୁସାରେ ଓଜନଟା ବି ହୋଇଥିବେ। କାହିଁକିନା ବଡ ବୋହୂକୁ ବଡ ବୋହୂକୁ ଭଲ ପାଇବାଟା ବେଶୀ ମିଳେ, ସମସ୍ତଙ୍କର ଗୋଟେ ଆଶା ଥାଏ ଯେ ଆମ ଘରକୁ
1: ଭାଉଜମାନେ ଦିଅର ନଣନ୍ଦ ଯେତେବେଳେ ମୁଁ ଆସିଲା ବହୁତ ଛୋଟ ଛୋଟ ହେଇଥିଲେ, ସେମାନେ ଦିଅର ନଣନ୍ଦ ପରେ ମୋ ସହିତ ଚଳି ନାହାନ୍ତି କେବେ ହେଲେ। ସାନ ଦିଅର ନଣନ୍ଦ ତ ମୋ ପୁଅ ଝିଅ ପରେ ଚଳିଛନ୍ତି ସେମାନେ, ତାପରେ ବଡ଼ ଯେଉଁମାନେ ଥିଲେ ସେମାନେ ଭାଇ ଭଉଣୀ ପରେ ମୋ ସେଥିରେ ଚଳିଛନ୍ତି। ଦିନେ ହେଲେ ବି ସେମାନେ ମୋତେ ମୁହଁ ଖୋଲି ଗୋଟେ କଥା ବଡ଼ ପାଠ କରି କହିନାହାନ୍ତି, କିନ୍ତୁ ସେମାନେ ମୋତେ ଆଗ ଭଲ ପାଇବା ଦେଇଛନ୍ତି, ଆଗ ସେମାନେ ମୋର କର୍ତ୍ତବ୍ୟ କରିଛନ୍ତି, ପଛରେ ମୁଁ ସେମାନଙ୍କ

0: ନୂଆ ନୂଆ ଆସିଲା ବେଳକୁ ହଠାତ ଏତେ ଭଲ ପାଇବା ତ ଆସିବନି, ଧୀରେ ଧୀରେ ସ୍ନେହ ଶ୍ରଦ୍ଧା ହିଁ ଆମକୁ ଭଲ ପାଇବା ଆଡକୁ
1: ନେଇଛନ୍ତି।
0: ଆଚ୍ଛା, ଯେତେବେଳେ ଆସିଲେ ଆପଣ ନିଶ୍ଚୟ ଜାଣିଥିବେ ଏତେ ବଡ ପରିବାର ବୋଲି, ତ କଣ ଭାବିଥିଲେ ଏଇ ପରିବାର ଭିତରେ କଣ ଥିବ?
1: ସତ କହୁଛି, ମୁଁ ଯେତେବେଳେ ଆସିଲେ ଗାଡିରେ ମୁଁ ବସିକି ଭାବୁଥାଏ ମୁଁ କେମିତି ଗୋଟେ ଆଦର୍ଶ ବୋହୁ ହେବି। ମୁଁ ସେଇ ହିସାବରେ ମୁଁ ଏଇ ଯୋଉ ମୋ ଛୋଟ ଦିଅର ନନ୍ଦୁ କିନ୍ତୁ ପୁଅ ଝିଅ କରିକି ସେମାନଙ୍କୁ ମୁଁ ଚଳେଇବି। ମୁଁ ଏଇଟା ଭାବିକି ରାସ୍ତାକୁ ମୁଁ ଭାବିବି, ଏଇଟା ଏତେ ମୁଁ ତ ଭାବିଛନ୍ତି ସେ କେମିତି ବୋଲି ତ ମୁଁ ଜାଣିନଥିଲି କି ସେମାନଙ୍କୁ ତାଙ୍କୁ ଦେଖିକି ମୁଁ ବାହା ହେଇନି। କିନ୍ତୁ ଯେତେବେଳେ ଲାଷ୍ଟରେ ଜାଣିଲି ଯେ ସେ ଏଇ ଟାଇପ୍ର ବୋଲି, ପ୍ରଥମ ଭାବିକି ଆସିଥିଲି ଆଦର୍ଶ ବୋହୁ ହେବି ବୋଲି।
0: ଆମେ ଯେତେବେଳେ ପରିବାରଟି ଚଳୁ ଏଇ ମନୋବୃତ୍ତିଟି ରହିବା ନିହାତି ଜରୁରୀ,
1: ନିହାତି ଦରକାର।
0: କାହିଁକି ନା ମନରେ ଯଦି ଏଇ ଭଲ ଭାବନାଟି ନଥିବ ତ ସବୁ ବିଗିଡ଼ିଯିବ। ତାପରେ ଯେତେବେଳେ ସମସ୍ତଙ୍କୁ ଭଲ ପାଇବା ଆମେ ପାଇବା
1: ଛୁଆମାନେ ଦିଅର ନନ୍ଦ ଯେତେବେଳେ ମୁଁ ଆସିଲା ବେଳେ ଛୋଟ ଛୋଟ ହେଇଥିଲେ ସେମାନେ ଦିଅର ନନ୍ଦ ପରି ମୋ ସହିତ ଚଳି ନାହାନ୍ତି କେବେ ହେଲେ। ସାନ ଦିଅର ନନ୍ଦ ତ ମୋ ପୁଅ ଝିଅ ପରି ଚଳିଛନ୍ତି ସେମାନେ। ତାପରେ ବଡ଼ ଯେଉଁମାନେ ଥିଲେ ସେମାନେ ଭାଇ ଭଉଣୀ ପରି ମୋ ସହିତ ଚଳିଛନ୍ତି। ଦିନେ ହେଲେ ବି ସେମାନେ ମୋତେ ମୁହଁ ଖୋଲି ଗୋଟେ କଥା ବଡ଼ ପାଠି କରି କହିନାହାନ୍ତି, କିନ୍ତୁ ସେମାନେ ମୋତେ ଆଗ ଭଲ ପାଇବା ଦେଇଛନ୍ତି। ଆଗ ସେମାନେ ମୋର କର୍ତ୍ତବ୍ୟ କରିଛନ୍ତି, ପଛରେ ମୁଁ ସେମାନଙ୍କ

0: ପୁତୁରା ଅଛନ୍ତି, ତିନିଟା ଝିଆରୀ ପୁତୁରା ଅଛନ୍ତି, ସେମାନେ ବି ଗୋଟେ ସେକେଣ୍ଡ ମତେ ନ ଦେଖିଲେ ପୁରା ପାଗଳ ହେଇଯିବେ। ବଡମାମା ବଡମାମା ହେଇକି ପାଖରେ ଆସିକି ଥିବେ, ତାଙ୍କ ମା ମାନଙ୍କ ପାଖକୁ ଯିବେନି, କିନ୍ତୁ ମୋ ପାଖରେ ଆସିକି ଥିବେ।
1: ଏଇ ଭଲ ପାଇବା ହିଁ ତ ଆମ ପରିବାରକୁ ଆଗକୁ ନେଇଥାଏ।
0: ହଁ, ଅର୍ଥାତ କିଛି ଘଟଣା ଦୁର୍ଘଟଣା ଆସୁଛି, କିନ୍ତୁ ସେ ସମୟକୁ ମୁଣ୍ଡ ନୁଆଇବାକୁ ବାଧ୍ୟ। ହୁଏତ ମୋର ଭୁଲ ହଉ କି କାହାର ଭୁଲ ହଉ, ମୁଣ୍ଡ ନୁଆଇଦେଲେ ସବୁ ଯାଉଛି।
1: ମଣିଷ ଜୀବନ ତ ନିଶ୍ଚୟ ସମସ୍ୟା ଆସିବ ହିଁ ଆସିବ, ଆମେ ଏକୁଟିଆ ଥିଲେ ବି ଆସିବ, ଆଉ ଛଅ ଜଣ ଥିଲେ ବି ଆସୁଛି, କିନ୍ତୁ ଛଅ ଜଣ ଥିଲେ ସେ ସମସ୍ୟାଟିକୁ ଆରାମରେ ଅତିକ୍ରମ
0: କରିହଉଛି। ସମସ୍ତେ କହୁଛନ୍ତି ଏଡ଼େ ବଡ ପରିବାର କେମିତି ଚଳୁଛ ତମେ, କିନ୍ତୁ ମତେ ବହୁତ ଖୁସି ଲାଗୁଛି।
1: ଗୋଟେ ବଡ ପରିବାର ମାନେ ବହୁତ କାମ ଥାଏ, ତାକୁ କେମିତି ବଣ୍ଟନ?
0: ସେମିତି ଯାହା ହବଟା ଯୋଉଟା ପଡିଲା ସେ ସେଟା କରିଦଉଛୁ, ବୋଲି ସେମିତି କମ୍ପଲସରି ମାନେ ସେ ଏଟା ବସିଛି କି ଛୁଆକୁ ଖୁଆଉଛି କି କଣ ଗୋଟେ କରୁଛି, ଆଉ ସେମିତି ଦେଖିଲା ସେଟା ସେ କରିଦେଲା,
1: ମାନେ ସମସ୍ତଙ୍କ ଭିତରେ ସେ
0: ମନୋବୃତ୍ତି ସମସ୍ତେ କରୁଛନ୍ତି।
1: ମାନେ ଆପଣ ଯାହା କହିଲେ ସେମାନେ ଶୁଣୁଛନ୍ତି, ଆଉ ସେମାନେ ବି ଯଦି ଯୋଉଟା କହିଲେ ଆପଣ ବି ସେଇଟା ମାନେ ବଡ ବୋଲି ଯେ ମୁଁ ଶୁଣିବି ନା,
0: ସେମିତି ନୁହେଁ। ସେ ଆଜି କହିଲା ନାନୀ ତମେ ତରକାରୀ ଆଜି କରିଦିଅ, ହଁ ମା ତୁ ଗୋଟେ ମୁଁ କରିଦଉଛି,
1: ସେ ବୁଝାମଣା
0: ବୁଝାମଣା ସମସ୍ତ ଭିତରେ।
1: ବହୁତ ବହୁତ ଧନ୍ୟବାଦ ଭାଉଜ, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ନମସ୍କାର।
0: ନମସ୍ତେ
1: ଭାଇ, ଆପଣଙ୍କ ନାଁ?
2: ନୀଳମଧ ପଣ୍ଡା।
1: ଏ ଘରର ସାନ ପୁଅ?
2: ହଁ, ମୋ ସାନ।
1: ଏତେ ବଡ ପରିବାର, ସେ ପରିବାରର ବହୁତ ଦାୟିତ୍ୱ ଆପଣଙ୍କର ବଡ ଭାଇ ନେଇଛନ୍ତି, ତ ଆପଣ ସାନ ଭାଇ ହିସାବରେ ସେ ଦାୟିତ୍ୱଟିକୁ କେତେ ଦୂର ନିଅନ୍ତି?
2: ତାଙ୍କର ନୀତି ଆଦର୍ଶକୁ ମୁଁ ପାଳନ କରିକିନା ମୋ ଦ୍ୱାରା ଯେତିକି ହେଇପାରୁଛି ସେ ହିସାବରେ ମୁଁ ଚଲି।
1: ବଡ ଭାଇଙ୍କର ଭାରକୁ କେମିତି ଟିକେ ହାଲୁକା କରିବି ସେଥିପାଇଁ
2: ଆମେ ସମସ୍ତେ ଚାହିଁଛୁ ଧୀରେ ଧୀରେ ତାକୁ ଇଏ କରିବା ପାଇଁ ଯେତିକି ପାରୁଛୁ କରିପାରୁଛୁ।
1: କେମିତି ଲାଗେ ଆପଣ ଯେତେବେଳେ ସାନ, ଏତେ ଭାଇ ଭଉଣୀ ସବୁ ଅଛନ୍ତି, ମା ଅଛନ୍ତି, ତ ଆପଣଙ୍କୁ ବେଶୀ ବରାଦଟା ହଉଥିବ?
2: ଏଟା ତ ବହୁତ ଖୁସି କଥା, କାହିଁକି ନା ଏମିତିଆ ପରିବେଶ ସବୁ ଜାଗାରେ ମିଳେନି,
1: ଆଜିକାଲି ଯୁଗରେ ତ ମିଳିବା ବହୁତ କଷ୍ଟ,
2: ତ ସେଇଟାକୁ ଆମେ ନିଜେ ଭାଗ୍ୟ ବୋଲିକି ଚିନ୍ତା କରୁଛୁ। ବହୁତ ଖୁସିରେ ଆମେ କାମ କରୁଛୁ ସମସ୍ତେ, କିଛି ଟିକେ ବି ଦୁଃଖ ନାହିଁ ମନରେ।
1: ମାନେ ସମସ୍ତେ ଗୋଟେ ଠି ରହିବାର ଯୋଉ ଆନନ୍ଦ ସେଇଟାକୁ ଆପଣ ଉପଭୋଗ
2: କରୁଛନ୍ତି।
1: ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର। ଭଉଣୀ ନମସ୍କାର।
3: ନମସ୍ତେ।
1: ଆପଣଙ୍କ ପରିଚୟ?
3: ମୋ ନାଁ ସୁମନ ସୁଧା ପଣ୍ଡା, ମୁଁ ଏଠିର ତିନି ନମ୍ବର ବୋହୂ।
1: କେତେ ବର୍ଷ ହେଲାଣି ଆପଣଙ୍କ ବାହାଘର?
3: ବାହାଘର 5 ବର୍ଷ ହବ ଏବେ।
1: ତ କେମିତି ଲାଗୁଛି ଏତେ ବଡ ପରିବାରକୁ ବୋହୂ ହେଇକି ଆସି?
3: ହଁ, ଭଲ ଲାଗୁଛି, ସେମିତି ତ ସବୁ ମିଳିମିଶିକି ସବୁ କରୁଛୁ। ଅଛନ୍ତି ବଡ ଆମ ନାନୀ, ସିଏ ସବୁ କିଛି କରନ୍ତି ବୁଝନ୍ତି, ତାଙ୍କୁ ପଚାରିକି ସବୁ କିଛି କରୁ।
1: ସଂଯୁକ୍ତ ପରିବାରରେ କୋଉଟା ସବୁଠୁ ସୁବିଧା ଲାଗେ?
3: ସୁବିଧା ମାନେ ସବୁ ମିଶିକି କରୁଛନ୍ତି ଆଉ। ଆମ ବର୍ତ୍ତମାନ ମୁଁ ଯଦି ଗାଁକୁ ଗଲି ବୋଲେ ଘରେ ଅଛନ୍ତି ସମସ୍ତେ, କରନ୍ତି ସବୁ ମିଶିକି ଆଉ।
1: ସେଇଟା ସବୁଠୁ ଚିନ୍ତା ଶୂନ୍ୟ ଲାଗେ ନା,
3: ଜଣେ କିଏ ଥିଲେ ଆମେ ବାହାରକୁ ଯାଇପାରୁ। କି ବର୍ତ୍ତମାନ ଏବେ ମୁଁ ଗାଁକୁ ଗଲି, ଏଠି ତ ମୋ ହଜବେଣ୍ଡ ରହୁଛନ୍ତି ନା, ସେମାନଙ୍କ ବି ଦାୟିତ୍ୱ ନଉଛନ୍ତି, ସବୁ ଅଛନ୍ତି ଆଉ।
1: କି ଶାଶୁଙ୍କ ଦାୟିତ୍ୱ ବି ଗୋଟିଏ ଅସୁବିଧା?
3: ନାଇଁ ନାଇଁ, ସବୁ ଠିକ ଅଛି। ହଁ, ଦେହ ଖରାପ ଥିଲେ ବି ମନେକର ଆମ ଫ୍ୟାମିଲିର କାର ଅଛି ଦେହ ଖରାପ ହେଲା, ସମସ୍ତେ ବୁଝୁଛନ୍ତି।
1: ତ ପରିବାରର ଅନେକ ସୁବିଧା ରହିଛି। ଯେତେବେଳେ ବାହା ହେଇକି ଆସିଲେ ବଡ଼ ପରିବାର ବୋଲି ଡରି ଯାଇଥିଲେ?
3: ହଁ, ସେମିତି ଲାଗୁଥାଏ, ତାପରେ ଆସ୍ତେ ଆସ୍ତେ ରହିଲା ବେଳେ ଠିକ ହେଇଗଲା ସବୁ।
1: ପରିବାରର କୋଉ କଥାଟି ଆପଣଙ୍କୁ ବେଶୀ ଭଲ ଲାଗିଲା?
3: ସମସ୍ତଙ୍କର ସ୍ନେହ, ସମସ୍ତଙ୍କୁ ଭଲ ପାଇବାଟା, ସେଟା ଆଉ।
1: ସ୍ନେହ ଭଲ ପାଇବା ସହିତ ଆପଣଙ୍କର ଯୋଉ ଗ୍ରହଣୀୟତା, ମାନେ ବଡ ମାନଙ୍କର କଥାକୁ ଗ୍ରହଣ କରିବାଟା ନିହାତି।
3: ହଁ, ସେଇଟା ତ ନିହାତି,
1: ସେ ଗ୍ରହଣୀୟତା ଥିଲେ ସବୁ ଭଲ ପାଇବାକୁ ନେଇକି ପରିବାରଟାକୁ ଏକ କରିବେ। ଆପଣଙ୍କର ପୁଅ ଝିଅ?
3: ଝିଅ ଗୋଟେ, ଝିଅ ଯେତେବେଳେ ହେଲା ଆସିଲା ପରେ ମା ଘରେ ଥିଲି, ସେଠି ସବୁ ହେଲା ପରେ ଏଠି ଆସିଲା ବେଳେ ଝିଅର ଦାୟିତ୍ୱ ବି ନଉଛନ୍ତି, ଯଦି ମୁଁ କଣ କରୁଥିବି ଖୋଇବା ଟାଇମ କି କଣ ହେଲା ବେଳେ ବୋଉ ତାର ବଡ ମାମା ତା ମା ସବୁ ଖୋଇ ଦିଅନ୍ତି, ତାଙ୍କୁ ସବୁ ଦାୟିତ୍ୱ କରନ୍ତି ଆଉ।
1: ମାନେ ଛୁଆର ଯତ୍ନ ଚିନ୍ତା ବି ନଥାଏ ନିଜ ଉପରେ ପୁରାପୁରି ନା, ତ ଏଇଟା ହଉଛି ସଂଯୁକ୍ତ ପରିବାରର ମଧୁରତା ଆଉ ସୁନ୍ଦରତା।
3: ହଁ,
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ନମସ୍କାର। ଆଚ୍ଛା ମାମା, ତୁମ ନାଁ କଣ?
4: ସୁଚେସ୍ମିତା ପଣ୍ଡା।
1: ତମେ ଏ ଘରର କେତେ ନମ୍ବର ଛୁଆ?
4: ମୁଁ ବଡ।
1: ବଡ?
4: ହଁ।
1: ତମ ସାଙ୍ଗସାଥି ମାନଙ୍କ ସହିତ ତମେ ମିଶୁଥିବ?
4: ହଁ।
1: ସେମାନଙ୍କର ସବୁ ଏତେ ବଡ ପରିବାର ନଥିବ ନା, ତ ତମକୁ କେମିତି ଲାଗେ ତମର ଏତେ ବଡ ପରିବାର ଅଛି, କାକା ଖୁଡ଼ି ଏତେ ଜେଜେମା ସମସ୍ତେ ଅଛନ୍ତି, କେମିତି ଲାଗୁଛି?
4: ବହୁତ ଭଲ ଲାଗେ।
1: ବାପା ତ ତାଙ୍କର ଯୋଉ ତାଙ୍କ ସଂସ୍କାର, ତାଙ୍କ ଭଲ ପାଇବା, ସ୍ନେହ ନେଇକି ତାଙ୍କ ପରିବାରକୁ ଏକଜୁଟ କରିପାରିଛନ୍ତି ଆଜି ଯାଏ। ତମ ଉପରେ ସେ ଦାୟିତ୍ୱଟି ଏବେ ରହିଲା, ତମ ଭାଇ ଭଉଣୀ ମାନଙ୍କୁ ସେଇ ସଂସ୍କାର ଆଉ ସେଇ ଭଲ ପାଇବା, ସେଇ ସ୍ନେହ ଦେଇକି ପୁଣି ଏ ପରିବାରଟିକୁ ସୁନ୍ଦର କରିବା। ତମର ଯୋଉ ଛୋଟ ଭାଇ ଭଉଣୀଙ୍କ ପ୍ରତି ତମ

0: कौन भूमिका थे?
1: मो तलावती भाई भोनी बहुत झगड़ा करंती सेमान को नसिया पई कहे माड़ लागनी बोली बुझाए आ सेमान को पाठन पढ़ले बसे की पढ़ाए
0: तो बहुत बढ़िया कथा तमे छोटो भाई भोनी को पाठ भी पढ़ो छ सेमानकर कळी झगड़ा भी माने बुझेबा पई चेष्टा करछ ने
1: आ सेमाने स्कूल गला बेले कि को फंक्शन हेले सेमान को रेडी भी कर दिए
0: ସେମାନେ ତମ କଥା ମାନନ୍ତି?
1: ହଁ,
0: ଯିଏ କର୍ତ୍ତବ୍ୟ କରେ ତା କଥାକୁ ନିଶ୍ଚୟ ସମସ୍ତେ ଗ୍ରହଣ କରନ୍ତି। ବଡ଼ ଝିଅ ହିସାବରେ କୋଉ କୋଉ କଥାକୁ ବେଶୀ ନଜର ଦେବାକୁ ପଡେ?
1: ଯେତେବେଳେ ବାବା କାକା କି ଯାହା ବି ହେଲେ ଆମେ ବଡ଼ମାନଙ୍କ କଥାରେ ଟୋଟାଲି ମୁଣ୍ଡ ବି ଖେଳାଉନି, ଆମେ ସାନମାନେ ସମସ୍ତେ ମିଳିମିଶି ରହିଥାଉ।
0: ବହୁତ ବଢ଼ିଆ କଥା, କାହିଁକିନା ବଡ଼ମାନେ ସେମାନଙ୍କ ସମସ୍ୟା ସେମାନେ ସମାଧାନ କରିବେ, ତେଣୁ ସାନମାନେ ସେମାନଙ୍କର ସେଇ କଥା ଗୁଡିକୁ ବିଲକୁଲ ଗୁରୁତ୍ୱ ଦେବା କଥା ନୁହେଁ। ଭଲ ପାଇବା ସ୍ନେହ ଦେଇକି ସେଇ ସଂସ୍କାରକୁ ଆମେ ଆଗେଇ ନେବା କଥା ନା। ବହୁତ ବହୁତ ଧନ୍ୟବାଦ ଭଉଣୀ।
2: ଶୁଣିଲେ ତ ଭଉଣୀ କେତେ ସୁନ୍ଦର ପରିବାର, ଯେଉଁଠି ଦୁଃଖ ଆସେ କିନ୍ତୁ ତାକୁ ମୁଣ୍ଡ ପାତି ସମସ୍ତେ ସହିବାକୁ ପ୍ରସ୍ତୁତ ଥାନ୍ତି, ସୁଖ ଆସେ ତ ତାକୁ ସମସ୍ତେ ମିଶି ସାଉଣ୍ଟିବାକୁ ବି ଆଗ୍ରହ ରଖିଥାନ୍ତି। ଏଇ ସୁଖ ଦୁଃଖକୁ ସମାନ ଭାବେ ସାଉଣ୍ଟିବାର କଳା ହିଁ ଗୋଟେ ଘରକୁ ସୁନ୍ଦର କରିଥାଏ ଆଉ ମନ୍ଦିରରେ ପରିଣତ କରିଥାଏ। ଭାଇଙ୍କଠୁ ଆମେ ଶୁଣିଲେ ବଡ଼ ବଡ଼ କଥା ଘରକୁ ଭାଙ୍ଗି ନଥାଏ, ଯେତେବେଳେ ଛୋଟ ଛୋଟ କଥାକୁ ଆମେ ବଡ଼ କରିଦେଉ ସେତେବେଳେ ହିଁ ପରିବାରଟି ନଷ୍ଟ ହୋଇଯାଇଥାଏ। ତେଣୁ ପରିବାରକୁ ବଞ୍ଚାଇବାକୁ ହେଲେ ଏଇ ଛୋଟ ଛୋଟ କଥାକୁ ଆମେ ହସରେ ଉଡ଼ାଇ ଦେଇ ସମସ୍ତଙ୍କୁ ନିଜର କରିପାରିଲେ ଯାଇ ସୁନ୍ଦର ପରିବାରଟିଏ ଗଠନ ହୋଇଥାଏ ଆଉ ଏ ସୁନ୍ଦର ପରିବାର ସବୁ ମିଶି ଏ ଦେଶକୁ ସମୃଦ୍ଧ କରିଥାନ୍ତି। ସମୟ ଇସାରା ଦେଲାଣି ବିଦାୟ ନେବାକୁ, କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଚିଠି ଦେବେ। ଆମର ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ଆଉ ଆମକୁ SMS କରିବାର ନମ୍ବରଟି ହେଉଛି 8895994143। ବିଦାୟ ନେଉଛୁ ଆଜିର ଉପସ୍ଥାପନାରେ, ମୁଁ ସ୍ନିଗ୍ଧା, ନମସ୍କାର।

0: ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଏତିକିରେ ଶେଷ ହେଲା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ବ୍ରିଟେନ୍ ମଧ୍ୟ

0: ହାଇଦ୍ରାବାଦରେ ଆରମ୍ଭ ହେଲା ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ। ଆଲୋଚନା ପାଇଁ ଆଗ୍ରହ ପ୍ରକାଶ ନ କଲେ ଇରାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଭାରତ ବ୍ରିଟେନ୍ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟିକ ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ଅବସରରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅପରାହ୍ନରେ ଏହି ଚୁକ୍ତିନାମାର କାର୍ଯ୍ୟକାରିତାକୁ ଶୁଭାରମ୍ଭ କରିବା ଅବସରରେ ରପ୍ତାନୀ ସାମଗ୍ରୀ ବ୍ରିଟେନ୍କୁ ପଠାଯିବ। ରତ୍ନ ଏବଂ ଅଳଙ୍କାର ରପ୍ତାନୀ ପ୍ରୋତ୍ସାହନ ପରିଷଦ, ସୀମାଶୁଳ୍କ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି କାର୍ଯ୍ୟକାରୀ ହୋଇଥିବା ଏହି ଚୁକ୍ତିନାମା ଭାରତ ଏବଂ ୟୁକେ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ବୃତ୍ତିଗତ ସେବା ଏବଂ ନବସୃଜନରେ ସହଯୋଗ ଅଧିକ ସଶକ୍ତ ହୋଇପାରିବ। ଭାରତ ଏବଂ ୟୁକେ ଗଣତନ୍ତ୍ର ମଧ୍ୟରେ ବିଶ୍ୱାସ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ ଓ ନବସୃଜନ ଦ୍ୱାରା ପରିଚାଳିତ ଭବିଷ୍ୟତର ସହଭାଗିତା ଗଠନ କ୍ଷେତ୍ରରେ ଏହି ଚୁକ୍ତିନାମା ଉଭୟ ପକ୍ଷର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କରେ ଏହି ଚୁକ୍ତିନାମା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଭାରତର ପ୍ରାୟ 99% ରପ୍ତାନୀ କ୍ଷେତ୍ର ନିଃଶୁଳ୍କ ବଜାର ପ୍ରବେଶର ସୁବିଧା ପାଇବ। ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟର ପ୍ରାୟ 100%କୁ ଏହା ବିସ୍ତାର କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏହି ଚୁକ୍ତିନାମା ବଳରେ ଦେଶର ରପ୍ତାନୀ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିବ। ଭାରତୀୟ ଶିଳ୍ପ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବା ସହ ୟୁକେରେ କାର୍ଯ୍ୟରତ ପେସାଦାର ମାନବ ସମ୍ବଳ ସୁଫଳ ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଏହି ଚୁକ୍ତିନାମା ଦେଶର ଆର୍ଥିକ ସ୍ୱାର୍ଥକୁ ସଶକ୍ତ କରିବା ସହ ଚାଷୀ ଏବଂ କୃଷି କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଶ୍ୱସ୍ତରରେ ଆୟୁର୍ବେଦ ଏବଂ ଯୋଗକୁ ଏକ ନୂତନ ଉତ୍ସାହର ସହିତ କେନ୍ଦ୍ର ସରକାର ପ୍ରତିପାଦନ କରିପାରିଛନ୍ତି। ନୂଆଦିଲ୍ଲୀରେ ସୁଶ୍ରୁତ 2026 ସମ୍ମିଳନୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ବୈଜ୍ଞାନିକ ମାନଦଣ୍ଡ ଆଧାରରେ ପ୍ରାଚୀନ ଆୟୁର୍ବେଦ ଶଲ୍ୟ ଚିକିତ୍ସାର ପରମ୍ପରାଗତ ପଦ୍ଧତିକୁ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଜାରି ରହିଛି। ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ବିଶ୍ୱ ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଘନିଷ୍ଠ ଭାବେ ଆୟୁଷ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମାନଦଣ୍ଡ ଆଧାରିତ ତଥ୍ୟ ସଂରକ୍ଷଣ, ଡିଜିଟାଲ ସ୍ୱାସ୍ଥ୍ୟକ୍ଷେତ୍ର ଏବଂ ଆଧୁନିକ ଗବେଷଣା କୌଶଳର ପ୍ରଭାବଶାଳୀ ବ୍ୟବହାର ମାଧ୍ୟମରେ ଆୟୁର୍ବେଦର ବିଶ୍ୱବ୍ୟାପୀ ଗ୍ରହଣୀୟତା ବୃଦ୍ଧି ପାଇପାରିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଆୟୁର୍ବେଦ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ଅଧିକ ମଜବୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
1: आयुर्वेद चिकित्सा का अध्ययन करने वाली बेटियों की संख्या तो बढ़ रही है, लेकिन चिकित्सक बनने के बाद आयुर्वेद से जुड़े प्रोफेशन में बने रहने वाली महिलाओं की संख्या उस अनुपात में नहीं बढ़ रही। इन महिला चिकित्सकों को आयुर्वेद से जुड़े प्रोफेशन में बने रहने और प्रगति की सीढ़ियां चढ़ सकने के सहायक हो सकने वाले उपायों को सुझाया गया है। मुझे लगता है इतने ही सुझाने से पर्याप्त नहीं होगा, उसको अमल में लाने के लिए सबको सोचना होगा।
0: आपण माने संवाद सुनुछंती आकाशवाणी रो। ହାଇଦ୍ରାବାଦଠାରେ ଆଜିଠାରୁ ଦ୍ୱାଦଶ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସାମାଜିକ ସୁରକ୍ଷାକୁ ପ୍ରୋହାହନ ପ୍ରଦାନ କରିବା, ଶ୍ରମ କ୍ଷେତ୍ରକୁ ଅଧିକ ସୁବ୍ୟବସ୍ଥିତ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକ ଅବସରରେ ବିନିମୟ ହେବାର ସମ୍ଭାବନା ରହିଛି। ବୈଠକ ପୂର୍ବରୁ ନିଯୁକ୍ତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଚିଠା ଘୋଷଣାନାମା ଉପରେ ମଧ୍ୟ ଆଲୋଚନା କରାଯିବ। ଶ୍ରମ ନୀତି, ଦକ୍ଷତା ବିକାଶ, ଶ୍ରମିକ କଲ୍ୟାଣ ଏବଂ ସମାବେଶୀମୂଳକ ନିଯୁକ୍ତି କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଏହି ବୈଠକର ଅନ୍ୟତମ ଉଦ୍ଦେଶ୍ୟ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ, ଅପରାହ୍ନ 4ଟାରୁ ଆରମ୍ଭ ହେବ ରଥଟଣା, ଘଣ୍ଟ ଘଣ୍ଟା କାହାଳି ସହ ତିନି ରଥରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖରେ ତିନି ରଥ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ, ୱେବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଯୁବ ଦକ୍ଷତା ଦିବସ, କଳିଙ୍ଗ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଲାଣି। 15 ଦିନର ଅନବସର ବା ଜ୍ୱରରୁ ସୁସ୍ଥ ହେବା ପରେ ଗତକାଲି ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ରଥଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଆସିଥିଲେ। ଆସନ୍ତାକାଲି ବଡ଼ ଦେଉଳରୁ ବିଶ୍ୱବିହାରୀ ବଡ଼ଦାଣ୍ଡକୁ ଆସିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 12:30ରେ ପହଣ୍ଡି, ମଧ୍ୟାହ୍ନ 2ଟାରୁ 3ଟା ମଧ୍ୟରେ ଛେରାପହଁରା ଓ ପରେ ଅପରାହ୍ନ 4ଟାରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପତିତମାନଙ୍କୁ ଉଦ୍ଧାର କରିବା ସହ ଭିନ୍ନ ଧର୍ମ ଓ ବିଶ୍ୱାସର ବ୍ୟକ୍ତିବିଶେଷଙ୍କୁ ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଥିବାରୁ ଦେଶର କୋଣ ଅନୁକୋଣ ଏପରିକି ବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ଚୁମ୍ବକତ୍ୱରେ ଆକର୍ଷିତ କରିଦେଇଛି। ଏବେ ସଭିଙ୍କ ଅପେକ୍ଷା ଆସନ୍ତାକାଲିର ଘୋଷଯାତ୍ରାକୁ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରଥଯାତ୍ରାରେ ଯାତ୍ରୀମାନଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବସ୍ରେ

ମୂଲ୍ୟ ତାଲିକା ଲଗାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତାଲିକାରେ ଦର୍ଶାଯାଉଥିବା ଭଡ଼ାଠାରୁ ଅଧିକ ନେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆରୁ ଆସୁଥିବା ଯାତ୍ରୀଙ୍କଠାରୁ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟତଃ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାସ୍ଥ୍ୟ, ଜଳ ଯୋଗାଣ, ନିଶା ନିବାରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ କଟକଣା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ 12 ଷ୍ଟଲ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟେରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କୁ ନିଯୁକ୍ତି ଓ ଉଦ୍ୟୋଗୀ କରିବା ଦିଗରେ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। 2014 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ପରେ 2015 ବିଶ୍ୱବ୍ୟାପୀ ଏହା ପାଳିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ ବିଶ୍ୱରେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ବୈଷୟିକ ଦକ୍ଷତାରେ ପାରଙ୍ଗମ କରି ଭବିଷ୍ୟତର ରୋଜଗାର ସୁଯୋଗ ସୃଷ୍ଟି ପାଇଁ ପଥ ପ୍ରଶସ୍ତ କରିବା ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା, ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କୁ ଦକ୍ଷ କରି ଏକ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ଦିବସ ଅବସରରେ ଏକ ସ୍ୱତନ୍ତ୍ର ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଥିଲେ। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଯୁବଶକ୍ତି ହେଉଛନ୍ତି ରାଜ୍ୟର ପ୍ରକୃତ ସମ୍ପଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଦକ୍ଷତା ବିକାଶ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହିତ ଯୁବବର୍ଗଙ୍କୁ ଦକ୍ଷ, ସଶକ୍ତ ଓ ଆତ୍ମନିର୍ଭର ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି। ଯୁବପିଢ଼ିଙ୍କ ଉନ୍ନତ କାର୍ଯ୍ୟଦକ୍ଷତା, ଶାରୀରିକ ସୁସ୍ଥତା ଓ ସୃଜନଶୀଳ ଚିନ୍ତାଧାରା ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ରାଜ୍ୟ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଘଟଣାରେ 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଆପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଓଡ଼ିଶା, ବିକଶିତ ଭାରତ ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ର ସମ୍ପର୍କିତ ପ୍ରମୁଖ 25 ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି। ଏଥିରେ ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ଜଙ୍ଗଲ ଅଧିକାର ଆଇନରେ କାର୍ଯ୍ୟାନ୍ୱୟନ, ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଅଧିକାର ସୁରକ୍ଷା, ବ୍ୟକ୍ତିଗତ ଓ ସାମୁଦାୟିକ ଜଙ୍ଗଲ ଅଧିକାର ସ୍ୱୀକୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ନାଗରିକ ସମାଜ ସଂଗଠନ ଓ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରି ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟାନ୍ୱୟନ ଉପରେ ମତ ବିନିମୟ କରିଥିଲେ। ଛତ୍ରପୁରସ୍ଥିତ ପୁଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଏଥିରେ ଅଧ୍ୟକ୍ଷତା କରି ପୁରୁଣା ୱାରେଣ୍ଟି ଓ ବେଆଇନ କାର୍ଯ୍ୟ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସାଇବର ଠକେଇ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜେଲ୍ ଫେରନ୍ତା ଓ ବିଭିନ୍ନ ଅପରାଧରେ ଜଡ଼ିତ ଥାଇ ବେଲ୍ରେ ଆସିଥିବା ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶ୍ରୀ ବିସି ଅଧିକାରୀମାନଙ୍କୁ କହିଥିଲେ। ବୈଠକରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ, ଡିଏସ୍ପି କଳ୍ପନା କାଉରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।
गजपति जिला पारलाखमुंडी स्थित ग्रामीण आत्मनिजुक्ति प्रशिक्षण अनुष्ठान संकल्प विद्यालय उत्कर्ष एवं समर्पण।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।
2: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ।

ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଦିଲୱାଲେ କଥାଚିତ୍ରରୁ। ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ପୁତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆଶିକି କଥା ଚିତ୍ରରୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ନଦିମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ମେ ଖେଳାଡ଼ି ତୁଆନାଡ଼ି କଥାଚିତ୍ରରୁ ହସରତ ଜୟପୁରୀଙ୍କ ଗୀତ ରଚନା ଏବଂ ଅନୁ ମଲ୍ଲିକଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ୍।

ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ଗୀତ ଶୁଣିବେ ରାତି 8:15। ଏଥିରେ ଶୁଣିବେ କଳାହାଣ୍ଡିଆ ଗୀତ, ପରିବେଷଣ କରିବେ ଶିଳ୍ପୀ ପ୍ରଦୀପ କୁମାର ମିଶ୍ର ଏବଂ ସାଥୀ। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15 ଏବଂ ଚର୍ଚ୍ଚା କା ବିଷୟ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ପରିବେଷଣ କରିବେ ଉସ୍ତାଦ ବିଲାୟତ ହୁସେନ ଖାନ। ଏଥିରେ ଶୁଣିବେ ରାଗ ବାଗେଶ୍ରୀ ବାହାର। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ଆମର ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆର୍ ଏପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ଜୁଲାଇ ମାସର 15 ତାରିଖ ବୁଧବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ବୁଧବାର ଦିନ ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ରହିଥାଏ। ହଁ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆମେ ଖେଳ ସମ୍ବନ୍ଧରେ ଅନେକଗୁଡ଼ିଏ ସୂଚନା ଏବଂ ସମାଚାର ସମ୍ପର୍କରେ ଜାଣିବା ସହ କେବେ କେବେ ଜଣେ ବରିଷ୍ଠ କ୍ରୀଡ଼ାବିତଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ, ଆଉ ଡେରି ନକରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆ ଗୀତ ସବୁ। ତେବେ ଶ୍ରୋତାବନ୍ଧୁ, ଓଡ଼ିଶାର ଫୁଟବଲ ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଓଡ଼ିଶା ଏଫ୍ସି ପୁଣି ଥରେ ଇଣ୍ଡିଆନ୍ ସୁପର ଲିଗ୍ ବା ଆଇଏସ୍ଏଲ୍ 2026 ଏବଂ 27 ସିଜନ୍ରେ ଅଂଶଗ୍ରହଣ କରିବ। ଦଳର ଘରୋଇ ମ୍ୟାଚ୍ଗୁଡ଼ିକ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବ। ଏହା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଏବଂ ଆଶା ସୃଷ୍ଟି କରିଛି। କଳିଙ୍ଗ ଷ୍ଟାଡିୟମ୍ 2019 ଓଡ଼ିଶା ଏଫ୍ସିର ଘରୋଇ ମାଠ ଭାବରେ ପରିଚିତ। ଓଡ଼ିଶା ଏଫ୍ସି ଭାରତର ପ୍ରମୁଖ ପେସାଦାର ଫୁଟବଲ କ୍ଲବ୍ମାନଙ୍କ ମଧ୍ୟରୁ ଅନ୍ୟତମ। ପୂର୍ବରୁ ଏହି କ୍ଲବ୍ ଦିଲ୍ଲୀ ଡାଇନାମୋସ୍ ନାମରେ ପରିଚିତ ଥିଲା। 2019 ଏହାର ନାମ ପରିବର୍ତ୍ତନ କରାଯାଇ ଓଡ଼ିଶା ଏଫ୍ସି ରଖାଯାଇଥିଲା ଏବଂ କ୍ଲବ୍ର ମୁଖ୍ୟ କାର୍ଯ୍ୟକଳାପ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ସେହିଦିନଠାରୁ ଓଡ଼ିଶା ଏଫ୍ସି ରାଜ୍ୟର ଫୁଟବଲ ପରିଚୟକୁ ଜାତୀୟ ସ୍ତରରେ ସୁଦୃଢ଼ କରିଆସୁଛି। ଆସନ୍ତା ଆଇଏସ୍ଏଲ୍ 2026 ଏବଂ 27 ସିଜନ୍ରେ ଦଳ ନୂତନ ଉତ୍ସାହ, ନୂଆ ରଣନୀତି ଏବଂ ଶକ୍ତିଶାଳୀ ଖେଳାଳିମାନଙ୍କ ସହିତ ମାଠକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। କୋଚିଂ ଷ୍ଟାଫ୍ ଏବଂ ପରିଚାଳନା କମିଟି ଦଳକୁ ଅଧିକ ପ୍ରତିଯୋଗୀ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ଗତ ସିଜନ୍ର ଅଭିଜ୍ଞତାକୁ ଆଧାର କରି ଏଥର ଦଳ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଭାରତର ସର୍ବୋତ୍ତମ ଫୁଟବଲ ଭେନ୍ୟୁମାନଙ୍କ ମଧ୍ୟରୁ ଗଣ୍ୟ। ଏଠାରେ ଆନ୍ତର୍ଜାତୀୟ ମାନର ସୁବିଧା, ଆଧୁନିକ ଖେଳ ପରିବେଶ ଏବଂ ହଜାର ହଜାର ଦର୍ଶକଙ୍କ ବସିବାର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଘରୋଇ ମ୍ୟାଚ୍ର ଷ୍ଟାଡିୟମ୍ ଦର୍ଶକଙ୍କ ଉତ୍ସାହରେ ମୁଖରିତ ହୋଇଉଠେ। ଓଡ଼ିଶା ଏଫ୍ସିର ସମର୍ଥକମାନେ ନିଜ ଦଳକୁ ଜୋରଦାର ସମର୍ଥନ ଦେଇଥାନ୍ତି, ଯାହା ଖେଳାଳିମାନଙ୍କୁ ଅଧିକ ପ୍ରେରଣା ଦେଇଥାଏ। ଓଡ଼ିଶା ସରକାର ଦୀର୍ଘଦିନ ଧରି କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନେଇ ଆସୁଛନ୍ତି। ହକି, ଆଥଲେଟିକ୍ସ, ବ୍ୟାଡ୍ମିଣ୍ଟନ ସହ ଫୁଟବଲର ବିକାଶରେ ମଧ୍ୟ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଓଡ଼ିଶା ଏଫ୍ସିର ସଫଳତା ରାଜ୍ୟର ଯୁବ ଫୁଟବଲର୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି। ତେବେ ଶ୍ରୋତାବନ୍ଧୁ, ଓଡ଼ିଶା ଆଜି କେବଳ ଭାରତରେ ନୁହେଁ, ବିଶ୍ୱ ହକି ମାନଚିତ୍ରରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଗତ କିଛି ବର୍ଷ ଧରି ରାଜ୍ୟ ସରକାରଙ୍କ ଦୂରଦର୍ଶୀ ପଦକ୍ଷେପ, ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଏବଂ ହକି ପ୍ରତି ନିରନ୍ତର ସମର୍ଥନ ଯୋଗୁଁ ଓଡ଼ିଶାକୁ ଆଜି ଭାରତର ହକିର ରାଜଧାନୀ ବୋଲି କୁହାଯାଉଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଦେଶର ପ୍ରମୁଖ ଜାତୀୟ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଆନ୍ତର୍ଜାତୀୟ ହକି ପ୍ରତିଯୋଗିତାର ଏକ ପ୍ରସିଦ୍ଧ ଭେନ୍ୟୁ ଭାବରେ ନିଜର ପରିଚୟ ସୃଷ୍ଟି କରିଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ୱସ୍ତରୀୟ ହକି ଟର୍ଫ, ଆଧୁନିକ ଫିଟ୍ନେସ୍ ସେଣ୍ଟର, ଉନ୍ନତ ଜିମ୍, ରିକଭରି ସେଣ୍ଟର, ଫିଜିଓଥେରାପି ସୁବିଧା, କ୍ରୀଡ଼ା ବିଜ୍ଞାନ ଲ୍ୟାବ୍ ଏବଂ ଖେଳାଳିଙ୍କ ପାଇଁ ଆନ୍ତର୍ଜାତୀୟ ମାନର ଆବାସିକ ବ୍ୟବସ୍ଥା ରହିଛି। ଏହି ସମସ୍ତ ସୁବିଧା ଭାରତୀୟ ହକି ଦଳକୁ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବା ପାଇଁ ସକ୍ଷମ କରୁଛି। କଳିଙ୍ଗ ଷ୍ଟାଡିୟମ୍ ବର୍ଷସାରା ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଜାତୀୟ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଥାଏ। ଅଲିମ୍ପିକ୍ସ, ଏସିଆନ୍ ଗେମ୍ସ, ଏଫ୍ଆଇଏସ୍ ପ୍ରୋ ଲିଗ୍, ବିଶ୍ୱକପ୍ ଭଳି ବଡ଼ ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳ ଏଠାରେ କଠିନ ପରିଶ୍ରମ ଏବଂ ପ୍ରଶିକ୍ଷଣ ନେଇଥାନ୍ତି। ଏହା ଖେଳାଳିଙ୍କ ଫିଟ୍ନେସ୍, କୌଶଳ ଏବଂ ଟିମ୍ ସମନ୍ୱୟ ବୃଦ୍ଧିରେ ବହୁତ ସହାୟକ ହୋଇଥାଏ। ଓଡ଼ିଶା ବହୁବାର ଆନ୍ତର୍ଜାତୀୟ ହକି ପ୍ରତିଯୋଗିତାର ସଫଳ ଆୟୋଜନ କରି ବିଶ୍ୱର ପ୍ରଶଂସା ସାଉଣ୍ଟିଛି। ଏଠାରେ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍, ହକି ୱାର୍ଲ୍ଡ କପ୍, ହକି ଇଣ୍ଡିଆନ୍ ଲିଗ୍ର ମ୍ୟାଚ୍, ଜୁନିୟର୍ ଏବଂ ସିନିୟର୍ ଆନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଛି। ବିଦେଶୀ ଖେଳାଳି ଏବଂ ଅଧିକାରୀମାନେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ର ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ ବୋଲି ପ୍ରଶଂସା କରିଛନ୍ତି। ଓଡ଼ିଶା ସରକାର ଦୀର୍ଘଦିନ ଧରି ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ସହଯୋଗ ଭାରତୀୟ ହକିର ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯୁବ ଖେଳାଳିମାନେ ଓଡ଼ିଶାରେ ଆଧୁନିକ ପ୍ରଶିକ୍ଷଣ ପାଇଁ ସେମାନଙ୍କର ପ୍ରତିଭାକୁ ଆହୁରି ବିକଶିତ କରୁଛନ୍ତି।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ।

ଏହା ସହିତ ସୁନ୍ଦରଗଡ଼ ଜିଲ୍ଲା ସମେତ ଓଡ଼ିଶାର ଅନେକ ଅଞ୍ଚଳରେ ହକି ପ୍ରତି ଅପାର ଆଗ୍ରହ ଦେଖିବାକୁ ମିଳେ। ଏହି ଅଞ୍ଚଳରୁ ଅନେକ ପ୍ରତିଭାବାନ ଖେଳାଳି ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇଁ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି କାରଣରୁ ଓଡ଼ିଶାକୁ ଭାରତୀୟ ହକିର ଶକ୍ତିକେନ୍ଦ୍ର ବୋଲି ମଧ୍ୟ କୁହାଯାଏ। ରାଜ୍ୟରେ କେବଳ ଭୁବନେଶ୍ୱର ନୁହେଁ, ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ମଧ୍ୟ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ୍ମାନଙ୍କ ମଧ୍ୟରୁ ଗଣ୍ୟ। ଏହା ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିଛି। ଭୁବନେଶ୍ୱର ଏବଂ ରାଉରକେଲା ମିଶି ଆଜି ଭାରତୀୟ ହକିର ଦୁଇଟି ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇଛି। କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ପ୍ରତ୍ୟେକ ଆନ୍ତର୍ଜାତୀୟ ମ୍ୟାଚ୍ରେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତି ଖେଳାଳିଙ୍କୁ ନୂତନ ଉତ୍ସାହ ପ୍ରଦାନ କରିଥାଏ। ଦର୍ଶକଙ୍କ ଉତ୍ସାହ, ଶୃଙ୍ଖଳା ଏବଂ କ୍ରୀଡ଼ାପ୍ରେମ ଭାରତ ସହ ବିଶ୍ୱର ଅନେକ ଦେଶର ପ୍ରଶଂସା ଲାଭ କରିଛି। ଯୁବପିଢ଼ିଙ୍କ ମଧ୍ୟରେ ହକିକୁ ଲୋକପ୍ରିୟ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହକି ଏକାଡେମୀ, ଗ୍ରାସରୁଟ୍ ପ୍ରୋଗ୍ରାମ୍, ସ୍କୁଲସ୍ତରୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଏହା ଭବିଷ୍ୟତରେ ଅଧିକ ସଂଖ୍ୟକ ଆନ୍ତର୍ଜାତୀୟ ମାନର ଖେଳାଳି ସୃଷ୍ଟି କରିବାରେ ସହାୟକ ହେବ। ଓଡ଼ିଶା ଆଜି ଭାରତୀୟ ହକିର ଏକ ଅବିଚ୍ଛେଦ୍ୟ ଅଂଶ। କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ସୁବିଧା, ଜାତୀୟ ଶିବିରର ନିୟମିତ ଆୟୋଜନ, ଆନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ପରିଚାଳନା ଏବଂ ରାଜ୍ୟ ସରକାରଙ୍କ ନିରନ୍ତର ସହଯୋଗ ଓଡ଼ିଶାକୁ ଭାରତର ହକିର ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାପିତ କରିଛି। ଆଗାମୀ ଦିନରେ ମଧ୍ୟ ଓଡ଼ିଶା ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାରେ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

ଧାମ। ତେବେ ଶ୍ରୋତା ବନ୍ଧୁ, ଓଡ଼ିଶା କେବଳ ହକି ପାଇଁ ନୁହେଁ, ବରଂ ଫୁଟବଲ, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ଭାର ଉତ୍ତୋଳନ, ସୁଟିଂ ଏବଂ ଅନ୍ୟାନ୍ୟ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଦେଶକୁ ଅନେକ ପ୍ରତିଭାବାନ ଖେଳାଳି ଦେଇ ଆସୁଛି। ରାଜ୍ୟର ଉନ୍ନତ କ୍ରୀଡ଼ା ଭିତ୍ତିଭୂମି, ଆଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ସରକାରଙ୍କ ନିରନ୍ତର ପ୍ରୋତ୍ସାହନ ଯୋଗୁଁ ଆଜି ଓଡ଼ିଶାର ଖେଳାଳିମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତାର ସହ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏହି ପରମ୍ପରାକୁ ଆଗକୁ ବଢ଼ାଇ ରାଉରକେଲାର ପ୍ରତିଭାବାନ ମହିଳା ଫୁଟବଲର ଜୁଲି କିଶନ ଭାରତୀୟ ମହିଳା ଫୁଟବଲ ଦଳର ପ୍ରସ୍ତୁତି ଏବଂ ଜାତୀୟ ଫୁଟବଲ ବ୍ୟବସ୍ଥାର ଅଂଶ ହୋଇ ଓଡ଼ିଶାର ଗର୍ବକୁ ବଢ଼ାଇ ଚାଲିଛନ୍ତି। ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ତାଙ୍କୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ରାଉରକେଲା ଦୀର୍ଘ ଦିନ ଧରି କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଆସିଛି। ବିଶେଷ କରି ଫୁଟବଲ ଏବଂ ହକି ପ୍ରତି ଏହି ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଆଗ୍ରହ ଦେଖାଯାଏ। ଜୁଲି କିଶନଙ୍କ ସଫଳତା ରାଉରକେଲା ଏବଂ ସମଗ୍ର ଓଡ଼ିଶାର ଯୁବ ଖେଳାଳିମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ପାଲଟିଛି। ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍, ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ବିଭିନ୍ନ କ୍ରୀଡ଼ା ଛାତ୍ରାବାସ, ଉଚ୍ଚମାନର ପ୍ରଶିକ୍ଷଣ କେନ୍ଦ୍ର ଏବଂ କ୍ରୀଡ଼ା ବିଜ୍ଞାନ ସୁବିଧା ଖେଳାଳିମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରୁଛି। ଏହାର ସୁଫଳ ଆଜି ଜାତୀୟ ଦଳର ଓଡ଼ିଶାରେ ବଢ଼ୁଥିବା ପ୍ରତିନିଧିତ୍ୱ ସ୍ପଷ୍ଟ ଦେଖିବାକୁ ମିଳୁଛି।

ମହିଳା ଫୁଟବଲ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଏହି ବିକାଶ ଯାତ୍ରା ଓଡ଼ିଶାର ଖେଳାଳିମାନେ ନିଜର ଅବଦାନ ରଖୁଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଫୁଟବଲ ଏକାଡେମୀ, ବୟସଭିତ୍ତିକ ପ୍ରତିଯୋଗିତା, ସ୍କୁଲ ଏବଂ କଲେଜସ୍ତରୀୟ ଟୁର୍ଣ୍ଣାମେଣ୍ଟ ଏବଂ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ମାଧ୍ୟମରେ ଗ୍ରାମାଞ୍ଚଳରୁ ମଧ୍ୟ ଅନେକ ପ୍ରତିଭାବାନ ଖେଳାଳି ଆଗକୁ ଆସୁଛନ୍ତି। ଓଡ଼ିଶାର କ୍ରୀଡ଼ା ନୀତିର ମୂଳ ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ସେମାନଙ୍କୁ ଦେଶ ପାଇଁ ଖେଳିବାର ସୁଯୋଗ ପ୍ରଦାନ କରିବା। ଆଜି ଅନେକ ଓଡ଼ିଆ ଖେଳାଳି ଭାରତୀୟ ଦଳର ବିଭିନ୍ନ ବର୍ଗରେ ସ୍ଥାନ ପାଉଛନ୍ତି, ଯାହା ରାଜ୍ୟର କ୍ରୀଡ଼ା ବିକାଶର ସଫଳତାକୁ ପ୍ରତିଫଳିତ କରୁଛି। ଜୁଲି କିଶନଙ୍କ ଜାତୀୟ ସ୍ତରରେ ନିରନ୍ତର ଉପସ୍ଥିତି କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶାର କ୍ରୀଡ଼ା ସଂସ୍କୃତି, ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ରାଜ୍ୟର ଯୁବଶକ୍ତିର ଏକ ଉଜ୍ଜଳ ପ୍ରତିଫଳନ। ତାଙ୍କର ସଫଳତା ଅନେକ ଯୁବତୀଙ୍କୁ ଫୁଟବଲ ଏବଂ ଅନ୍ୟାନ୍ୟ କ୍ରୀଡ଼ା ପ୍ରତି ଆକର୍ଷିତ କରୁଛି। ଓଡ଼ିଶା ଆଜି ଭାରତୀୟ କ୍ରୀଡ଼ାର ଏକ ପ୍ରମୁଖ ଶକ୍ତିକେନ୍ଦ୍ର ଭାବରେ ପରିଚିତ। ଜୁଲି କିଶନଙ୍କ ଭଳି ପ୍ରତିଭାବାନ ଖେଳାଳିମାନେ ଜାତୀୟ ଦଳରେ ସ୍ଥାନ ପାଇ ରାଜ୍ୟର ଗୌରବକୁ ଆହୁରି ଉଜ୍ଜଳ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ଓଡ଼ିଶାରୁ ଅଧିକ ସଂଖ୍ୟକ ଖେଳାଳି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଦେଶର ନାମ ଉଜ୍ଜଳ କରିବେ ବୋଲି ସମସ୍ତଙ୍କର ଆଶା। ତେବେ ଶ୍ରୋତାବନ୍ଧୁ, ଭାରତୀୟ କ୍ରିକେଟରେ 2027 ଆଇସିସି ଏକ ଦିବସୀୟ ବିଶ୍ୱକପ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ପ୍ରସ୍ତୁତି ମଧ୍ୟରେ ଭାରତର ଏକ ଦିବସୀୟ ଅଧିନାୟକ ଶୁଭମନ୍ ଗିଲ୍ ସ୍ପଷ୍ଟ କରିଛନ୍ତି ଯେ ବରିଷ୍ଠ ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଏପର୍ଯ୍ୟନ୍ତ ମଧ୍ୟ ଭାରତୀୟ ଦଳର ଭବିଷ୍ୟତ ଯୋଜନାର ଗୁରୁତ୍ୱପୂର୍ଣ୍ଣ ଅଂଶ। ତାଙ୍କ ଅନୁଭବ, ନେତୃତ୍ୱ ଏବଂ ମ୍ୟାଚ୍ ଜିତାଇବାର କ୍ଷମତା ଆଗାମୀ ବିଶ୍ୱକପ୍ରେ ଦଳ ପାଇଁ ଅତ୍ୟନ୍ତ ମୂଲ୍ୟବାନ ହେବ ବୋଲି ଗିଲ୍ କହିଛନ୍ତି। ଶୁଭମ୍ ଗିଲ୍ କହିଛନ୍ତି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳି ବହୁ ବର୍ଷ ଧରି ଭାରତକୁ ଅନେକ ସ୍ମରଣୀୟ ବିଜୟ ଦେଇଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ସେମାନଙ୍କର ଅଭିଜ୍ଞତା ଯୁବ ଖେଳାଳିଙ୍କମାନଙ୍କ ପାଇଁ ପ୍ରେରଣା ସହିତ ଦଳର ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ସହାୟକ ହେବ। ସେହି କାରଣରୁ ଦଳ ପରିଚାଳନା 2027 ବିଶ୍ୱକପ୍କୁ ନଜରରେ ରଖି ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ଯୋଜନାରେ ରଖିଛି। ଗିଲ୍ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ବିରାଟ କୋହଲିଙ୍କ ସହ 2027 ବିଶ୍ୱକପ୍ର ପ୍ରସ୍ତୁତିକୁ ନେଇ ତାଙ୍କର ଆଲୋଚନା ହୋଇଛି। ଦଳର ଦୀର୍ଘମିଆଦୀ ଯୋଜନା, ବ୍ୟାଟିଂ ସଂଯୋଜନ ଏବଂ ପ୍ରତିଯୋଗିତା ପାଇଁ କିପରି ପ୍ରସ୍ତୁତ କରାଯିବ ସେ ନେଇ ବରିଷ୍ଠ ଖେଳାଳିମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉଛି। ରୋହିତ ଶର୍ମା ଭାରତର ସବୁଠାରୁ ସଫଳ ଏକ ଦିବସୀୟ ବ୍ୟାଟରମାନଙ୍କ ମଧ୍ୟରୁ ଜଣେ। ତାଙ୍କ ନେତୃତ୍ୱ ଭାରତର ଅନେକ ବଡ଼ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ପାଇଛି। ସେହିପରି ବିରାଟ କୋହଲି ନିଜର ସ୍ଥିର ବ୍ୟାଟିଂ, ରନ୍ ସଂଗ୍ରହ କରିବାର କ୍ଷମତା ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ମ୍ୟାଚ୍ ଜିତାଇବାର ଦକ୍ଷତା ପାଇଁ ବିଶ୍ୱ କ୍ରିକେଟ୍ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭାରତୀୟ ଦଳ ବର୍ତ୍ତମାନ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ସମନ୍ୱୟରେ ଏକ ଶକ୍ତିଶାଳୀ ଦଳ ଗଠନ କରୁଛି। ଶ୍ରେୟସ୍ ଆୟର, ଶୁଭମନ୍ ଗିଲ୍ଙ୍କ ନେତୃତ୍ୱ ସହ ବରିଷ୍ଠ ଖେଳାଳିଙ୍କ ଅଭିଜ୍ଞତାକୁ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଦଳ ପରିଚାଳନା ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ସହ ବରିଷ୍ଠ ଖେଳାଳିଙ୍କ ଅନୁଭବକୁ ମଧ୍ୟ ସମାନ ଗୁରୁତ୍ୱର ଦେଉଛି। 2027 ଆଇସିସି ଏକ ଦିବସୀୟ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବ। ଏହି ବଡ଼ ପ୍ରତିଯୋଗିତା ପାଇଁ ଭାରତ ଏବେଠାରୁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରୁଛି, ଯାହାଦ୍ୱାରା ଦଳ ସର୍ବୋତ୍ତମ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇପାରିବ। ଶୁଭମନ୍ ଗିଲ୍ଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏପର୍ଯ୍ୟନ୍ତ ମଧ୍ୟ ଭାରତୀୟ ଏକଦିବସୀୟ ଦଳର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ସେମାନଙ୍କର ଅନୁଭବ, ନେତୃତ୍ୱ ଏବଂ ଧାରାବାହିକ ପ୍ରଦର୍ଶନ ଭାରତର 2027 ବିଶ୍ୱକପ୍ ଅଭିଯାନକୁ ଅଧିକ ସୁଦୃଢ଼ କରିବ ବୋଲି କ୍ରିକେଟ୍ ପ୍ରେମୀମାନେ ଆଶା ପ୍ରକାଶ କରୁଛନ୍ତି।

ନିଜକୁ ଉନ୍ନତ କରିବା ଏବଂ ସମାଜର ଅଗ୍ରଗତିରେ ସହଭାଗୀ ହେବା ଉଚିତ। ଶେଷରେ କୁହାଯାଇପାରେ ଯେ ବିଶ୍ୱ ଯୁବ କୌଶଳ ଦିବସ କେବଳ ଏକ ସ୍ମରଣୀୟ ଦିବସ ନୁହେଁ, ବରଂ ଯୁବପିଢ଼ିଙ୍କୁ ନିଜ ସାମର୍ଥ୍ୟକୁ ଚିହ୍ନିବା, ନୂତନ କୌଶଳ ଅର୍ଜନ କରିବା ଏବଂ ଆତ୍ମନିର୍ଭର ଭବିଷ୍ୟତ ଗଢ଼ିବା ପାଇଁ ଏକ ପ୍ରେରଣା। ତେବେ ଆସନ୍ତୁ ଏହି ଦିବସରେ ଆମେ ସମସ୍ତେ ସଂକଳ୍ପ ନେବା, ଶିକ୍ଷା ସହ କୌଶଳ, କୌଶଳ ସହ ଆତ୍ମବିଶ୍ୱାସ ଏବଂ ଆତ୍ମବିଶ୍ୱାସ ସହ ଉଜ୍ଜଳ ଭବିଷ୍ୟତ ଗଢ଼ିବା। ତେବେ ଶ୍ରୋତାବନ୍ଧୁ, ଆସନ୍ତାକାଲି ହେଉଛି ବିଶ୍ୱପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଭକ୍ତ ଏହି ଦିନକୁ ଅତ୍ୟନ୍ତ ଶ୍ରଦ୍ଧା ଏବଂ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଏହା ଏକ ଧାର୍ମିକ ଉତ୍ସବ ହୋଇଥିଲେ ମଧ୍ୟ ଏହାର ମହତ୍ତ୍ୱ କେବଳ ଧର୍ମ ମଧ୍ୟରେ ସୀମିତ ନୁହେଁ। ଏହା ହେଉଛି ସମତା, ଭ୍ରାତୃତ୍ୱ, ସହଯୋଗ, ସଂସ୍କୃତି ଏବଂ ମାନବିକତାର ଏକ ଅଦ୍ଭୁତ ବାର୍ତ୍ତା। ଶ୍ରୀ ଜଗନ୍ନାଥଙ୍କୁ ଜଗତର ନାଥ ବୋଲି କୁହାଯାଏ।

ସମଗ୍ର ବିଶ୍ୱର କୋଟି କୋଟି ଭକ୍ତ ଏହି ଦିନକୁ ଅତ୍ୟନ୍ତ ଶ୍ରଦ୍ଧା ଏବଂ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଏହା ଏକ ଧାର୍ମିକ ଉତ୍ସବ ହୋଇଥିଲେ ମଧ୍ୟ ଏହାର ମହତ୍ତ୍ୱ କେବଳ ଧର୍ମ ମଧ୍ୟରେ ସୀମିତ ନୁହେଁ। ଏହା ହେଉଛି ସମତା, ଭାତୃତ୍ୱ, ସହଯୋଗ, ସଂସ୍କୃତି ଏବଂ ମାନବିକତାର ଏକ ଅଦ୍ଭୁତ ବାର୍ତ୍ତା। ଶ୍ରୀଜଗନ୍ନାଥଙ୍କୁ ଜଗତର ନାଥ ବୋଲି କୁହାଯାଏ। ସେ କୌଣସି ଏକ ଜାତି, ବର୍ଗ କିମ୍ବା ସମ୍ପ୍ରଦାୟର ନୁହନ୍ତି, ସେ ସମସ୍ତଙ୍କର। ରଥଯାତ୍ରା ହେଉଛି ସେହିଦିନ ଯେଉଁଦିନ ମହାପ୍ରଭୁ ସ୍ୱୟଂ ମନ୍ଦିରରୁ ବାହାରି ଭକ୍ତମାନଙ୍କ ପାଖକୁ ଆସନ୍ତି। ଏହି କାରଣରୁ ରଥଯାତ୍ରାକୁ ପତିତ ପାବନଙ୍କ ଜନସମ୍ପର୍କ ଯାତ୍ରା ମଧ୍ୟ କୁହାଯାଏ। ରଥଯାତ୍ରା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିରେ ପାଳନ କରାଯାଏ। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ତିନୋଟି ସ୍ୱତନ୍ତ୍ର ରଥରେ ବସି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ଯାତ୍ରା ପ୍ରାୟ 3 କିଲୋମିଟର ଦୀର୍ଘ ବଡ଼ଦାଣ୍ଡରେ ସମ୍ପନ୍ନ ହୁଏ। 3 ରଥର ନାମ ଏବଂ ବିଶେଷତ୍ୱ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଶ୍ରୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ, ଯେଉଁଥିରେ 16 ଚକ ରହିଥାଏ। ବଳଭଦ୍ରଙ୍କର ରଥ ତାଳଧ୍ୱଜ, ଯାହାର 14 ଚକ ରହିଥାଏ। ଦେବୀ ସୁଭଦ୍ରାଙ୍କ ରଥ ଦଳ୍ପଦଳନ କିମ୍ବା ଦେବଦଳନ, ଯାହାର 12 ଚକ ରହିଥାଏ। ପ୍ରତିବର୍ଷ ଏହି ରଥଗୁଡ଼ିକ ନୂଆ କାଠରେ ନିର୍ମାଣ କରାଯାଏ। ଏହା ଭାରତରେ ଏକ ଅନନ୍ୟ ପରମ୍ପରା। ମହାରଣା ସେବକମାନେ ପିଢ଼ି ପିଢ଼ି ଧରି ଏହି ଦାୟିତ୍ୱ ପାଳନ କରିଆସୁଛନ୍ତି। ଗୋଟିଏ ବି ଖୁଣ୍ଟିର ବ୍ୟବହାର ବିନା ପାରମ୍ପରିକ ପଦ୍ଧତିରେ ଏହି ରଥ ନିର୍ମାଣ ହୋଇଥାଏ। ରଥଯାତ୍ରାର ଆଉ ଏକ ବିଶେଷ ଆକର୍ଷଣ ହେଉଛି ଛେରା ପହଁରା ନୀତି। ଏହି ନୀତିରେ ଗଜପତି ମହାରାଜ ସୁନାର ବେଶରେ ରଥ ଉପରେ ଚଢ଼ି ସୁନାର ଝାଡ଼ୁରେ ରଥ ସଫା କରନ୍ତି। ଏହା ଆମକୁ ଶିଖାଏ ଯେ ଭଗବାନଙ୍କ ଆଗରେ ସମସ୍ତେ ସମାନ। ରାଜା ହୁଅନ୍ତୁ କିମ୍ବା ସାଧାରଣ ଲୋକ, ସମସ୍ତେ ତାଙ୍କର ସେବକ। ରଥ ଟାଣିବାର ପରମ୍ପରା ମଧ୍ୟ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ। ହଜାର ହଜାର ଭକ୍ତ ରଥର ଦୌଡ଼ିକୁ ସ୍ପର୍ଶ କରିବା ଏବଂ ଟାଣିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବିଶ୍ୱାସ ରହିଛି ଯେ ଭକ୍ତିଭାବରେ ରଥ ଟାଣିଲେ ପୁଣ୍ୟଲାଭ ହୋଇଥାଏ ଏବଂ ଜୀବନରେ ସୁଖ, ଶାନ୍ତି ଏବଂ ମଙ୍ଗଳ ଆସିଥାଏ। ରଥଯାତ୍ରା କେବଳ ପୁରୀରେ ସୀମିତ ନୁହେଁ, ଆଜି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ଭାରତର ବିଭିନ୍ନ ରାଜ୍ୟ, ବିଶ୍ୱର ଅନେକ ଦେଶରେ ମଧ୍ୟ ଏହା ପାଳନ କରାଯାଉଛି। ଲଣ୍ଡନ, ନ୍ୟୁୟର୍କ, ସିଡ୍ନୀ, ଟୋରେଣ୍ଟା, ସିଙ୍ଗାପୁର ଭଳି ସହରଗୁଡ଼ିକରେ ମଧ୍ୟ ରଥଯାତ୍ରା ପାଳନ ହୋଇ ଓଡ଼ିଆ ସଂସ୍କୃତିର ମହିମାକୁ ବିଶ୍ୱ ଦରବାରରେ ପହଞ୍ଚାଉଛି। ରଥଯାତ୍ରା ଆମକୁ ଏକ ସୁନ୍ଦର ଶିକ୍ଷା ଦିଏ। ଜୀବନ ହେଉଛି ଏକ ଯାତ୍ରା। ଏହି ଯାତ୍ରାରେ ଅହଂକାର, ଈର୍ଷା, କ୍ରୋଧ ଏବଂ ଦ୍ୱେଷକୁ ଛାଡ଼ି ପ୍ରେମ, କ୍ଷମା, ସେବା ଏବଂ ଭକ୍ତିର ପଥରେ ଆଗେଇ ଯିବା ଉଚିତ। ଜଗନ୍ନାଥଙ୍କ ସଂସ୍କୃତିର ମୂଳମନ୍ତ୍ର ହେଉଛି ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍ ସମଗ୍ର ବିଶ୍ୱ ହେଉଛି ଏକ ପରିବାର। ଆଜି ଯେତେବେଳେ ଆମେ ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ରହିଛୁ, ତେବେ ଆସନ୍ତୁ ଆମେ ସମସ୍ତେ ପ୍ରାର୍ଥନା କରିବା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆମ ଜୀବନରେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆସୁ। ଆମ ସମାଜରେ ସଦ୍ଭାବ, ଭାତୃତ୍ୱ ଏବଂ ମାନବିକତାର ବିକାଶ ହେଉ। ଆମ ଓଡ଼ିଶାର ଗୌରବମୟ ପରମ୍ପରା ସାରା ବିଶ୍ୱରେ ଆହୁରି ଉଜ୍ଜଳ ହେଉ। ତେବେ ଆପଣ ସମସ୍ତେ ଯେଉଁମାନେ ଆସନ୍ତାକାଲି ରଥଯାତ୍ରା ଦେଖିବାକୁ ଯିବେ, ସେମାନେ ଭିଡ଼ ମଧ୍ୟରେ ସତର୍କ ରୁହନ୍ତୁ, ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ, ବୃଦ୍ଧ, ଶିଶୁ ଏବଂ ମହିଳାମାନଙ୍କ ପ୍ରତି ସହଯୋଗୀ ମନୋଭାବ ରଖନ୍ତୁ ଏବଂ ପରିବେଶ ସ୍ୱଚ୍ଛ ରଖିବାରେ ନିଜର ଦାୟିତ୍ୱ ପାଳନ କରନ୍ତୁ। ଶେଷରେ ଏତିକି କହିବି, କାଳିଆ ସାଆନ୍ତଙ୍କ ରଥଚକ ଯେପରି ଆଗକୁ କଡ଼ି ଚାଲିଥାଏ, ସେହିପରି ଆମ ଜୀବନ ମଧ୍ୟ ସତ୍ୟ, ସେବା ଏବଂ ସଦ୍ଭାବନାରେ ପଥରେ ଆଗକୁ ବଢ଼ୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ।

0: daily. Union Commerce and Industry Minister Piyush Goyal assured that the agreement safeguards sensitive farm products such as dairy, vegetables, apples, edible oils, oats, millets, cooking oils and others by placing them in the sensitive list. He added that no duty concessions have been granted to the UK on these items. The first Indian shipment to the United Kingdom after the operationalisation of the free trade agreement between two countries was flagged off by UK Deputy High Commissioner Chandru Iyer in Bengaluru. Union Minister of Agriculture and Farmers Welfare Shivraj Singh Chauhan today said the government is making efforts through various schemes to provide the benefits of scientific research directly to the farmers. The minister said this while addressing the ICAR technology portfolio for Corporate Social Responsibility Conclave 2026 in New Delhi. External Affairs Minister Dr. S. Jaishankar today met with European Union Commissioner for Startups, Research and Innovation, Ekaterina Zaharieva, at Brussels in Belgium. In a social media post, Dr. Jaishankar said during the meeting they discussed opportunities for research in clean and green energy technologies. The US reimposed a naval blockade on Iran and intensified its airstrike campaign today in retaliation for Tehran's attacks on ships trying to pass through the Strait of Hormuz. Iran's paramilitary Revolutionary Guard threatened today to halt all energy exports from West Asia over the blockade. In FIFA World Cup football, defending champions Argentina will take on England in the second semi-final match at Atlanta in the US tonight. The match is scheduled to begin at 12:30 a.m. Indian time. And with that, we end this news bulletin.
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ଚଳିତ ଅଧିବେଶନରେ ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ ରାତି 7:25 ରହିଛି ଜିଲ୍ଲା ହାଲଚାଲ କ୍ରମରେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30 ରାତି 8:00 ଶୁଣିବେ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହିତ ସାକ୍ଷାତକାର ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଞ୍ଚଳିକ ଗୀତ କ୍ରମରେ ରାତି 8:15 ଶୁଣିବେ କଳାହାଣ୍ଡିଆ ଗୀତ ପରିବେଷଣ କରିବେ ଶିଳ୍ପୀ ପ୍ରଦୀପ କୁମାର ମିଶ୍ର ଓ ସାଥୀ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟ୍ଲାଇଟ୍ ରାତି 9:15 ଏବଂ ଚର୍ଚ୍ଚାକା ବିଷୟ ହେଁ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ବିଲାୟତ ହୁସେନ ଖାଁଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଏଥିରେ ଶୁଣିବେ ରାଗ ବାଗେଶ୍ରୀ ବାହାର। ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତିଗୀତିର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ମଧୁଲିତା ମହାନ୍ତି, ପ୍ରଦୀପ କୁମାର ଦାସ, ଲୀନା ମିଶ୍ର, ଶାନ୍ତିଲତା ଛଟ୍ରାଏ ଓ ଦୀପ୍ତିମୟୀ ମହାନ୍ତି। ଚେତନା ଚିନ୍ତନ 6:30 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ 6:35। ଚାଷର କଥା 7:25 7:30 ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ 7:30 8:00। 8:15 ଦିନ 1:50 ପର୍ଯ୍ୟନ୍ତ ଏବଂ ଦିନ 2:42 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ଦିର ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲ କ୍ରମରେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ଶୁଣିପାରିବେ ରାତି 7:25। ଏ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ

0: ମଞ୍ଚ ଆସପାସ ପ୍ରଚାର କରିବୁ ରାତି 7:30। ରାତି 8ଟାରେ ଶୁଣିବେ ଭକ୍ତିଗୀତ, ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀ ନିତିନ ମୁକେଶ ଓ ଅନୁପମ ଦେଶପାଣ୍ଡେ। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟଲାଇଟ୍ ରାତି 9:16 ଏବଂ କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ବା ଗୀତିନାଟ୍ୟର ପ୍ରସାରଣ କ୍ରମରେ ଶୁଣିବେ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା, ରଚନା ଓ ପ୍ରଯୋଜନା ଶାରଦା ପ୍ରସନ୍ନ ନାୟକ, ସଙ୍ଗୀତ ପରିଚାଳନା ଭୁବନେଶ୍ୱରୀ ମିଶ୍ର। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10ଟାରେ। ଶ୍ରୋତାବନ୍ଧୁ, ଏଇ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତା ବନ୍ଧୁ, ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ 1 ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସ 19 ପର୍ଯ୍ୟନ୍ତ NATS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତା ବନ୍ଧୁ, ଶୁଣନ୍ତୁ ଅନ୍ୟ ଏକ ସୂଚନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ତଥା ଗୀତିନାଟ୍ୟ ପ୍ରସାରଣର ଆସନ୍ତା ଜୁଲାଇ ମାସ 16/2026 27 ଜୁଲାଇ 2026 ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି 10ଟାରେ ପ୍ରସାରଣ କରାଯିବ। ଏହି କ୍ରମରେ ଆସନ୍ତା 16 ଜୁଲାଇ 2026 ଗୁରୁବାର ଦିନ ଗୀତିନାଟ୍ୟ ଶ୍ରୀଗୁଣ୍ଡିଚା, 17 ଜୁଲାଇ 2026 ଶୁକ୍ରବାର ନାଟକ ପୁରୁଷୋତ୍ତମ ଦେବ, 18 ଜୁଲାଇ 2026 ଶନିବାର ଗୀତିନାଟ୍ୟ ବାଲି ରଥେ ବିଜେ ଶ୍ରୀଜଗନ୍ନାଥ, 19 ଜୁଲାଇ 2026 ରବିବାର ନାଟକ 22 ପାହଚ, 20 ଜୁଲାଇ 2026 ସୋମବାର ଗୀତିନାଟ୍ୟ ନୀଳ ଶୈଳ, 21 ଜୁଲାଇ 2026 ମଙ୍ଗଳବାର ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, 22 ଜୁଲାଇ 2026 ବୁଧବାର ନାଟକ ଅଭିଯାନ, 23 ଜୁଲାଇ 2026 ଗୁରୁବାର ଗୀତିନାଟ୍ୟ କୃଷ୍ଣ ସୁଦାମା, 24 ଜୁଲାଇ 2026 ଶୁକ୍ରବାର ନାଟକ ଭକ୍ତ ବାଲିଗାଁ ଦାସ, 25 ଜୁଲାଇ 2026 ଶନିବାର ନାଟକ ପବିତ୍ର ଦାସିଆ, 26 ଜୁଲାଇ 2026 ରବିବାର ନାଟକ ଶ୍ରୀ ନୀଳମାଧବ, 27 ଜୁଲାଇ 2026 ସୋମବାର ଗୀତିନାଟ୍ୟ ନୀଳାଦ୍ରି ବିଜେ। ଏହି କ୍ରମରେ ନାଟକ ଏବଂ ଗୀତିନାଟ୍ୟ ପ୍ରସାରଣ କରାଯିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୂଚନାଟି ଏତିକିରେ ଶେଷ ହେଲା।
1: আচ্ছা দাসবাবু, আপনার ঘরটা 1970 রে তৈরি হইতিলা রাইট? হেলে এই পর্যন্ত এত স্ট্রং কেমতি আছে?
2: আরে এইটা একদম সিম্পল, এবং সেইতি পাই মু সেতবেলে মোর বিশ্বাস রাখিতিলি, এবং আজি মধ্য চেটিনাট সিমেন্ট উপরে
3: শক্তি যাহা বর্ষা।

ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ବାରିପଦା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ସତ୍ୟାନନ୍ଦ ସେଜପଡ଼ା। ଆମ ଦେଶ ଭାରତବର୍ଷ ହେଉଛି ଏକ କୃଷି ପ୍ରଧାନ ଗ୍ରାମବହୁଳ ଦେଶ, ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି ଗାଁ ହସିଲେ ଦେଶ ହସିବ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଗୌରମା ପଞ୍ଚାୟତର ଦିଗାରିଓସ୍ତିଆ ଗାଁର ଗ୍ରାମବାସୀମାନଙ୍କ କଥା ଶୁଣିବା, ଯେଉଁମାନେ କି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି।
1: ନମସ୍କାର, ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ପ୍ରଧାନ, ସାକିନ ଦିଗାରିଓସ୍ତିଆ, ପୋଷ୍ଟ ଦିଗାରିଓସ୍ତିଆ, ବ୍ଲକ କୁଳିଅଣା।
2: ଆପଣ କଣ ପରିବର୍ତ୍ତନ ଦେଖୁଛନ୍ତି ବର୍ତ୍ତମାନ, ସେଇଟା ଆପଣ କେମିତି ଅନୁଭବ କରୁଛନ୍ତି?
1: ମୁଁ ଅନୁଭବ କରୁଛି, କିଛି ଦିନ ପୂର୍ବରୁ ତ ଆମର କଚା ରାସ୍ତା ଥିଲା, ପକ୍କା ରାସ୍ତା ହେଇଯାଇଛି ଏବଂ ପୋଖରୀ ଚାରିକଡ କଂକ୍ରିଟ ହେଇଯାଇଛି, ପାହାଚ ହେଇଛି, ଗାଧୁଆ ପାଧୁଆ କରିବା ପାଇଁ ପାହାଚରେ ଉଲି ଉଲି କୁ ଲୋକ ଯିବେ, କଚରା ନାହିଁ, ଘରେ ଘରେ ପାଇଖାନା ସରକାର ତରଫରୁ ହେଇଯାଇଛି, ଆଉ ସମସ୍ତେ ସେଇ ପାଇଖାନା ବ୍ୟବହାର କରୁଛନ୍ତି। ଦେଖୁଛି ସବୁ ପରିଷ୍କାର ପରିଚ୍ଛନ୍ନ ଅଛି, ଗାଁ ରାସ୍ତା ସବୁ କଂକ୍ରିଟ ହେଇଯାଇଛି, କୌଣସି ମଇଳା କୌଣସି ରାସ୍ତାରେ ପଡ଼ି ନାହିଁ, ଆଉ ସବୁ ଠିକ ଅଛି। ଆଉ
0: ଧନ୍ୟବାଦ।

0: ମୁଁ ଶମ୍ଭୁନାଥ କର, ଗ୍ରାମ ଦିଗାରୀ ଅସ୍ତିଆ, ଥାନା କୁଳିଆଣା, ବ୍ଲକ କୁଳିଆଣା।
1: ଆଗରୁ ଯେମିତି ଏ ଗାଁ ଥିଲା
0: ବର୍ତ୍ତମାନ ସାର୍ ବହୁତ ପରିବର୍ତ୍ତନ ହେଇଗଲାଣି। ଆଉ ଗାଁ ଗଣ୍ଡା ସେ ଆଗ ଭଳିଆ ଧୂଳି ଦୂଷଣ ନାହିଁ, ଏଇନା ପିଚ ହେଇଯାଇଛି ସବୁ, ଆଉ ପକ୍କା ରାସ୍ତା। ଆଉ ଗାଁ ଗହଳିରେ ପାଇଖାନା ପାଇଁ ଯିବା ପାଇଁ ଅସୁବିଧା ନାହିଁ, ସମସ୍ତେ ପାଇଖାନା ବ୍ୟବହାର କରୁଛନ୍ତି। ମା ଭଉଣୀ ମାନଙ୍କୁ ମଧ୍ୟ ଅସୁବିଧା ନାହିଁ, ସମସ୍ତେ ଖୁସିରେ ଅଛନ୍ତି। ଆଉ
2: ଧନ୍ୟବାଦ।

0: ଆସନ୍ତୁ ଏଇ ଦିଗାରୀ ଓସ୍ତିଆର ଯୋଉ ଆଶା ଦିଦି ଅଛନ୍ତି ତାଙ୍କ ମୁହଁରୁ ଦୀପ ଶୁଣିବା। ଆଜ୍ଞା ନମସ୍କାର।
1: ନମସ୍କାର, ମୋ ନାଁ ହଉଛି କଳାବତୀ ତରେଇ, ମୋ ଘର ହଉଛି ଦିଗାରୀ ଓସ୍ତିଆ। ମୁଁ ହଉଛି ଦିଗାରୀ ଓସ୍ତିଆ ଓ ଜାମଦା ଦୁଇଟା ଗାଁର ମିଶିକି ଆଶା ଦିଦି।
0: ତ ଯେତେବେଳେ ଆପଣ ପ୍ରଥମ ପ୍ରଥମେ ଏ ଆଶା ଦିଦି ହେଇଥିଲେ ସେତେବେଳେ ସ୍ୱଚ୍ଛତା କେମିତି ଥିଲା?
1: ସେତେବେଳେ ସାର୍ ପାଇଖାନା ଘର ଘର ନଥିଲା, ସେ ପଡ଼ିଆକୁ ଯାଇକି ନଦୀ ପୋଖରୀ ବି ମଳତ୍ୟାଗ କରିବା ପାଇଁ ଯାଉଥିଲେ। ସେତେବେଳେ ତ ହସ୍ପିଟାଲ ଆଶା ଦିଦି ନଥିଲା।

0: ନାମ ହେଲା ତ୍ରିଲୋଚନ କର ସାକିନ ଗୌଡ଼ରମା ବ୍ଲକ କୁଳିଅଣା ଜିଲ୍ଲା ମୟୂରଭଞ୍ଜ।
1: ଏଇ ଯୋଉ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି,
0: ଏଇ ସ୍ୱଚ୍ଛ ଭାରତ ଅଳିଆ ଅବର୍ଜନା କଲେ ଗାଁରେ ବହୁତ ଅସୁବିଧା ହେବ, ସେଥିପାଇଁ ସମସ୍ତଙ୍କୁ ବୁଝାଇବା ଦ୍ୱାରା ସମସ୍ତେ ବୁଝିଗଲେଣି। ଅସୁବିଧା ଆମର ଏତେ ନାହିଁ, ଘରେ ଘରେ ପାଇଖାନା ହେଇଗଲା, ନଈ ନାଳକୁ ଝାଡ଼ା ଯାଉନାହାନ୍ତି, ଘରେ ସବୁ ପାଇଖାନା ଗାଧୁଆ ଘର ସବୁ ହେଇଯାଇଛି, ଆଉ ଅସୁବିଧା କିଛି ନାହିଁ।
1: ଯେତେବେଳେ ଆପଣ ଛୋଟ ଥିଲେ ସେତେବେଳର ପରିବେଶ?
0: ଛୋଟବେଳେ ରାସ୍ତାଘାଟ ବହୁତ ଅସନା ଥିଲା, ଯିବା ଆସିବା କରିବା ପାଇଁ ଗାଡ଼ି ଗୋଟେ ଯିବାବେଳେ ଆମେ ଅଡ଼େଇ ହେଇପାରୁନଥିଲୁ, ଗୋଟେ ଯଦି ମୋଟର ସାଇକେଲ ଆସିଲା ଆମେ ସାଇକେଲରେ ବି ମାନେ ଅଡ଼େଇ ହେଇନଥିଲୁ। ଏଇନା ରାସ୍ତା ବି ବହୁତ ବଢ଼ିଆ ପରିଷ୍କାର ହେଇଯାଇଛି, ସବୁ ରାସ୍ତା ପିଚୁ ହେଇଗଲାଣି, ଏଇ ଯେ ବୁଢ଼ାବଳଙ୍ଗ ନଦୀ ଉଲ ବି ହେଇଗଲାଣି, ସେପାରକୁ ଯିବା ପାଇଁ ଜଙ୍ଗଲକୁ ଯିବା ପାଇଁ ବି ଅସୁବିଧା କିଛି ନାହିଁ, ଆମେ ଗାଡ଼ି ନେଇକି ବି ପହଞ୍ଚି ଯାଉଛେ। ବର୍ତ୍ତମାନ ଆମର ସବୁଟା ସୁବିଧା ହେଇଛି, 108 ହେଇଯାଇଛି, ସାଙ୍ଗେ ସାଙ୍ଗେ ଫୋନ ମାରିଲା ମାନେ 108 ଗାଡ଼ି ଆସିଯାଉଛି, ହସ୍ପିଟାଲ ନେଇଯାଉଛି, ଅସୁବିଧା କିଛି ନାହିଁ।
1: ଧନ୍ୟବାଦ।

0: ହେଉଛି ହାଡ଼ିବନ୍ଧୁ କର। ଆମ ଗାଁ ହେଉଛି ଦିଗରେସିଆ, ଗ୍ରାମ ପଞ୍ଚାୟତ ଗୌଡ଼ନା ଏବଂ ବ୍ଲକ ହେଉଛି କୁଳିଅଣା।
1: ଆଗରୁ ଯେମିତି ଏଇ ଗାଁ ଦିଗାରି ଅସ୍ଥା ଯେମିତି ଥିଲା ଆଉ ବର୍ତ୍ତମାନ ଯେମିତି ଅଛି, ଏହା ଭିତରେ ଆପଣ କ'ଣ ଫରକ ଅନୁଭବ କରୁଛନ୍ତି?
0: ଏବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି, ଆଗ ଅପେକ୍ଷା ବହୁତ ପରିବର୍ତ୍ତନ ହୋଇଯାଇଛି। ପରିବର୍ତ୍ତନ ମାନେ ହେଉଛି ଏଇଆ ଯେ, ଯେମିତିକି ଆଗ ଭଳି ଲୋକମାନେ ପଡ଼ିଆ ଝଡ଼ିଆ ବାହାରେ ମଳତ୍ୟାଗ କରୁଥିଲେ ଆଉ ମଳତ୍ୟାଗ ବାହାରେ କରୁନାହାନ୍ତି। ସ୍ୱଚ୍ଛ ଭାରତ ମିଶନରେ ସାମିଲ ହୋଇ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟି ହୋଇଯାଇଛି। ମା ଭଉଣୀମାନେ ଶୌଚାଳୟ ବ୍ୟବହାର କରୁଛନ୍ତି, ଶୌଚାଳୟକୁ ଗଲାବେଳେ ପାଦରେ ଚପଲ ମାଡ଼ିକିରି ଯାଉଛନ୍ତି, ଆସିଲା ପରେ ପରେ ଖାଇବା ଆଗରୁ ଖାଇସାରିଲା ପରେ ପରେ ପ୍ରତ୍ୟେକ ଥର ହାତରେ ସାବୁନ ଲଗେଇକି ପରିଷ୍କାର କରି ଛଅଟା ପଦ୍ଧତିରେ ହାତ ଧୁଆଧୁଇ କଲା ପରେ ଆମେ ଅନୁଭବ ଯାହା କରୁଛୁ ଯେ ଅନେକ ରୋଗ ବୈରାଗ ଦାଉରୁ ଆମେ ସୁସ୍ଥତା ଅନୁଭବ କରୁଛୁ।
1: ପାନୀୟ ଜଳର ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଆସିଛି?
0: ପାନୀୟ ଜଳର ବ୍ୟବସ୍ଥା ଏବେ ଆମେ ସମସ୍ତେ ନଳକୂଅ ପାଣି ପିଉଛନ୍ତି। ନଳକୂଅ ଅବଶ୍ୟ ଦୁଇ ତିନିଟା ଗାଁରେ ହୋଇଯାଇଛି, ତଥାପି ଯେଉଁମାନଙ୍କର ନଳକୂଅ ନାହିଁ ସେମାନେ କୂଅ ଗୁଡ଼ାକରେ ବି ବ୍ଲିଚିଂ ପାଉଡର ପକାଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ବ୍ୟବହାର କରୁଛନ୍ତି, ହେଲୋଜେନ୍ ବଟିକା ବ୍ୟବହାର କରୁଛନ୍ତି, ଯାହାଫଳରେ ବିଗତ ଦିନମାନଙ୍କରେ ଯେଉଁ ତରଳ ଝାଡ଼ା ବାନ୍ତି ହେଉଥିଲା କମସେ କମ୍ ସେହି ରୋଗ ବୈରାଗ ଦାଉରୁ ଆମେ ଏବେ ସୁସ୍ଥତା ଅନୁଭବ କରୁଛନ୍ତି, ସେ ରୋଗ ଆଉ ଏବେ ଏଠି ଦେଖାଯାଉ ନାହିଁ। ଯେବେଠୁ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲାଣି ପ୍ରାୟ ପ୍ରତ୍ୟେକ ଘର ପାଖରେ ଶୌଚାଳୟଟିଏ କମସେ କମ୍ ହୋଇଯାଇଛି, ମା ଭଉଣୀମାନେ ସବୁ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଉ ସଚେତନର ବାର୍ତ୍ତା ଅଙ୍ଗନବାଡ଼ି ଦିଦି ଆଶା ଦିଦିମାନଙ୍କ ଜରିଆରେ କିମ୍ବା ବିଭିନ୍ନ ଲୋକକଳା ପାଲା ଦାସକାଠିଆ ଚାଙ୍ଗୁ ଛଉ ମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ଏବେ ଅନେକ ଲୋକ ସଚେତନ ହୋଇଗଲେଣି। ଯେମିତିକି ପଚାଶ ଛଡ଼ା ବାସି ଯାଇଥିବା, ନଷ୍ଟ ହୋଇଥିବା, ପୋଛି ଛଡ଼ି ଯାଇଥିବା କିମ୍ବା ମାଛି ବସିବା ଜିନିଷ କେହି ଖାଉନାହାନ୍ତି। ସେମିତି ନଈ ନାଳ କୂଅ ପୋଖରୀ ବିଲ ଝରଣା ଗୋଡ଼ିଆ ବାମ୍ଫି କେଉଁଠୁ ପାଣି ନ ପିଇ ସାବଧାନ ହୋଇକରି ଏବେ ନଳକୂଅ ପାଣି ପିଉଛନ୍ତି, ନହେଲେ କ୍ଲୋରିନ୍ ବଟିକା ହେଲୋଜେନ୍ ବଟିକା କିମ୍ବା କୂଅ ପାଣି ପିଇଲେ ବି ତାକୁ ବିଶୋଧନ କରି ବ୍ଲିଚିଂ ପାଉଡର ଦେଇକରି ପିଆପିଇ କରୁଛନ୍ତି। କାରଣ ଆମ ବାପୁଜୀ ଯେଉଁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆସ୍ତେ ଆସ୍ତେ ସାକାର ହେବା ପାଇଁ ଯାଉଛି। ଗୀତ ଆକାରରେ ମୁଁ ଗାଉଛି।

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନ ସଫଳ ହେବ। ଆମେ ସମସ୍ତେ ସ୍ୱଚ୍ଛ ରହିବା, ପାଇଖାନା ବ୍ୟବହାର କରିବା ତଥା ଅନ୍ୟମାନଙ୍କୁ ସ୍ୱଚ୍ଛତା ହିଁ ସେବା ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା। ଉଜ୍ଜଳା ମୋ ଦେଶ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅଧ୍ୟାୟ ପ୍ରସ୍ତୁତ କରିଥିଲେ ଆକାଶବାଣୀ ବାରିପଦା କେନ୍ଦ୍ର। ଉପସ୍ଥାପନାରେ ମୁଁ ସତ୍ୟାନନ୍ଦ ସେଜପଡ଼ା, ସହଯୋଗିତା ଶୁଭେନ୍ଦୁ କୁମାର ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା,
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି, ପାରାଦୀପ ହରିଦାସପୁର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆରମ୍ଭ ହେଲା ପଞ୍ଜୀକରଣ, ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା। ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ ଦେଖିବା ପାଇଁ ରଥ ଓ ପଥ ପ୍ରସ୍ତୁତ ହୋଇସାରିଛି। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବା ସହ ଆଡ଼ପ ମଣ୍ଡପକୁ ରଥଯାତ୍ରାରେ ବାହାରିବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ରଥ ଟଣା କାର୍ଯ୍ୟ ଓ ଆନୁଷଙ୍ଗିକ ରୀତିନୀତିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ଆଜି ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେଉଛି। ଘଣ୍ଟ, ଛତା, ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାପାଳ ନେଇ ବିଜେ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥ, ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀମନ୍ଦିର ସମ୍ମୁଖକୁ ଟଣା ହୋଇଥିଲା। ଆସନ୍ତାକାଲି ଶ୍ରୀଜୀଉଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପନ୍ନ କରାଯିବ। ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି, ଏବଂ ଆମର ସମସ୍ତ ଅଧିକାରୀଗଣ ଯେମିତିକି ଆମର ପୁଲିସ, ଫାୟାର, ମେଡିକାଲ ଟିମ୍, ସମସ୍ତେ ଆମର ମାଜିଷ୍ଟ୍ରେଟ୍ସ ସମସ୍ତେ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗା ହେଇଛି, ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏସବୁ।
0: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ତାଲିକା ଚୂଡ଼ାନ୍ତ କରାଯାଇଛି। ସକାଳ 9ଟାରେ ରଥ ପ୍ରତିଷ୍ଠା, 9:30ରୁ 12:30 ପର୍ଯ୍ୟନ୍ତ ପହଣ୍ଡି, ମଧ୍ୟାହ୍ନ 2:00-3:00 ମଧ୍ୟରେ ଛେରା ପହଁରା, ପରେ ଅପରାହ୍ନ 4:00ରୁ ରଥଟଣା ଆରମ୍ଭ ହେବ। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ୍ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ

0: ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା। ଭାରତୀୟ ରେଳବାଇର ନେଟୱର୍କକୁ ଆହୁରି 145 କିଲୋମିଟର ସମ୍ପ୍ରସାରିତ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆଜି ଓଡ଼ିଶା ଏବଂ ଝାଡ଼ଖଣ୍ଡର 4 ଜିଲ୍ଲାରେ 2 ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ପାରାଦୀପ ହରିଦାସପୁର ଦୋହରୀକରଣ ଏବଂ ଝାଡ଼ଖଣ୍ଡରେ ରାଜଖରସୁଆଁ ଡାଙ୍ଗପୋଷି ଚତୁର୍ଥ ଲାଇନ୍ ରହିଛି। ପ୍ରାୟ 3,907 କୋଟି ଟଙ୍କାର ବ୍ୟୟ ଅଟକଳ ସହ ଏହି ପ୍ରକଳ୍ପଗୁଡ଼ିକୁ 2030-31 ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି।
1: ପାରାଦୀପ ପୋର୍ଟକୁ କନେକ୍ଟିଭିଟି କା ବଡ଼ା ବୁଷ୍ଟ ମିଲେ, ବହୁତ ଅଚ୍ଛା ସିଗ୍ନିଫିକେଣ୍ଟ ଜମ୍ପ ମିଲେ, ଉସ୍କେ ଲିଏ ଆଜ ହରିଦାସପୁର ସେ ପାରାଦୀପ କି ଏକ ନଈ ଲାଇନ ୟାନେ ସିଙ୍ଗଲ ଲାଇନ ହେ ଉସ୍କୋ ଡବଲ କରନେ କା ନିର୍ଣ୍ଣୟ ଲିଆ କ୍ୟାବିନେଟ। 74 କିଲୋମିଟର କି ଏ ଲାଇନ ହେ, 2500 କରୋଡ ରୁପିସ କା ଇସମେ ଇନଭେଷ୍ଟମେଣ୍ଟ ଆଏଗା। ମୋଷ୍ଟଲି 70% କେ ଆସପାସ ଲ୍ୟାଣ୍ଡ ରେଲୱେ କି ଅଲରେଡି ୱହାଁ ପେ ଆଭେଲେବଲ ହେ, ତୋ ୟେ ପ୍ରୋଜେକ୍ଟ କାଫି ତେଜି ସେ ଆଗେ ଏକ୍ଜିକ୍ୟୁଟ ହୋଗା।
0: କ୍ୟାବିନେଟ୍ର ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଦେଶର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ 1,37,500 କୋଟି ଟଙ୍କାର ବ୍ୟୟବରାଦ ସହିତ ସେମିକନ 2.0କୁ ମଧ୍ୟ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକନ 1.0ର ସଫଳତାକୁ ଆଗକୁ ବଢ଼ାଇବା ସହିତ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ଭାରତକୁ ସ୍ଥାପିତ କରିବା ଏହି ଯୋଜନାର ଲକ୍ଷ୍ୟ। ରାଜ୍ୟର ସମୃଦ୍ଧ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିରାଙ୍ଗସ୍ଥିତ ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିବା ସହ ଚିରନ୍ତନ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବୌଦ୍ଧ ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ଆନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ି ତୋଳିବାରେ ଏହି ଭାଗିଦାରୀ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ସାମିଲ ହେବା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ମାସ 14 ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ କିମ୍ବା ଅଫ୍ଲାଇନ୍ ମୋଡ୍ରେ ଆବେଦନପତ୍ର ଦାଖଲ କରିପାରିବେ। ଏହି ଯୋଜନାରେ ରାଜ୍ୟର ସମସ୍ତ ଜିଲ୍ଲାର ଯୋଗ୍ୟ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ, ହରିଦ୍ୱାର ଋଷିକେଶକୁ ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା କରିପାରିବେ। ଏହି ଯୋଜନାରେ ଆସନ୍ତା ସେପ୍ଟେମ୍ବର ମାସ 2 ତୀର୍ଥଯାତ୍ରା ଆରମ୍ଭ ହେବ। ଏ ସମ୍ପର୍କିତ ଏକ ମାର୍ଗଦର୍ଶିକା ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉନ୍ମୋଚିତ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଯୁବ ଭାରତୀୟ ସଂସଦ କାର୍ଯ୍ୟକ୍ରମ ଅଧୀନରେ 8 ବିଦ୍ୟାଳୟର 9ରୁ 12 ଶ୍ରେଣୀର ପ୍ରାୟ 200 ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ବିଧାନସଭାର ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା କୁଜାମେଣ୍ଡି ସ୍ଥିତ ସୁନା ପ୍ରତିମା ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଲି ଦେଖିବା ସହ ବିଦ୍ୟାଳୟର ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜନଜାତି ଛାତ୍ରଛାତ୍ରୀଙ୍କ ଉନ୍ନତ ଶିକ୍ଷା ପାଇଁ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଲାଗି ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ ସାହୁ ପୋଷଣ ସେବା ଓ ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ତିନିଦିନିଆ ଗସ୍ତର ଶେଷ ଦିନରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ସିଡିପିଓ, ମହିଳା ପର୍ଯ୍ୟବେକ୍ଷକ ଓ ବ୍ଲକ ପୋଷଣ ସଂଯୋଜକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ନୂଆପଡ଼ା ଜିଲ୍ଲାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜିଲ୍ଲାରେ କୃଷି ଯନ୍ତ୍ରପାତିର ବ୍ୟବହାର ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର କୃଷି ବିଦ୍ୟାଳୟ ଓ ଇକ୍ରିସାଟ୍ର ମିଳିତ ଉଦ୍ୟମରେ ରାଜ୍ୟର 5 ଜିଲ୍ଲାରେ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ନବରଙ୍ଗପୁର ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟରେ ଇନୋଭେସନ୍ ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଅଭିନବ ଚିନ୍ତାଧାରା, ବ୍ୟବସାୟିକ ସମ୍ଭାବନା ଓ ନୂତନ ଉଦ୍ଭାବନକୁ ବ୍ୟବହାରିକ ରୂପ ଦେବା ନେଇ ସଚେତନ କରାଯାଇଥିଲା। ଜନଗଣନା 2027 ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ଲାଗି 2-ଦିନିଆ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅଞ୍ଜଳି

କୃଷ୍ଣା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 120 ଜଣ ଅଂଶଗ୍ରହଣ କରିଥିଲେ। ମେରା ୟୁବା ଭାରତ ରାୟଗଡ଼ା ପକ୍ଷରୁ ଆଜି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମେରା ୟୁବା ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରରେ କ୍ରୀଡ଼ା ସାଂସ୍କୃତିକ ତଥା ବିଭିନ୍ନ ଦକ୍ଷତା ଆଧାରିତ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରଥ ପାଇଁ ଗଛଟିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥ ନିର୍ମାଣ ପାଇଁ ବ୍ୟବହୃତ ଫାଶି ଅସନ ଧୌରା ଗଛର ଅଭାବକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ପ୍ରଶାସନ ଓ ବନଖଣ୍ଡ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଚାରା ବଣ୍ଟନ କରାଯାଇଥିଲା। ଯୁବପିଢ଼ିଙ୍କ ବିକାଶରେ ଦକ୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତିକରଣ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2025-26 ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

0: ରୋଜଗାର କର ଏବଂ ଶିଳ୍ପକୈନ୍ଦ୍ରିକ ଦକ୍ଷତା ବିକାଶ ପାଇଁ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। ଗତ ମାର୍ଚ୍ଚ 31 ତାରିଖ ସୁଦ୍ଧା ଏହି ଯୋଜନା ଅଧୀନରେ 54,41,000ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇପାରିଛନ୍ତି। ଘରୋଇ ଶିଳ୍ପ ପାଇଁ ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକରେ ଦକ୍ଷ ମାନବ ସମ୍ବଳ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ 1950 କାରିଗର ତାଲିମ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିଯୋଗ୍ୟ ତାଲିମ ପ୍ରଦାନ ମାଧ୍ୟମରେ ବେକାରୀ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶବ୍ୟାପୀ 14,688 ଶିଳ୍ପ ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ଯୋଜନା ଅଧୀନରେ 169 ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଛି। ଦକ୍ଷତା ଭାରତ ମିଶନ ମାଧ୍ୟମରେ ମହିଳାଙ୍କର ଭାଗିଦାରିତାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ମହିଳା ଆତ୍ମନିର୍ଭରଶୀଳ ହେବା ସହ ନିଜର ବ୍ୟବସାୟ ଓ କର୍ମସଂସ୍ଥାନ ଗଠନ କରିପାରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରୟୋଗାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହୋଇଛି। ଦେଶର ପାରମ୍ପରିକ କାରିଗର ଓ ହସ୍ତଶିଳ୍ପୀଙ୍କୁ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ପିଏମ୍ ବିଶ୍ୱକର୍ମା ଯୋଜନା ପ୍ରଣୟନ କରାଯାଇଛି। ଏପରିକି ଦକ୍ଷତା ମିଶନକୁ ବିଶ୍ୱସ୍ତରରେ ମଧ୍ୟ ମାନ୍ୟତା ପ୍ରଦାନ କରାଯାଉଛି। ଦେଶର ଯୁବ ସାମର୍ଥ୍ୟକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ଦିଗରେ ଗତ 11 ମଧ୍ୟରେ ଦକ୍ଷତା ମିଶନ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିପାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କୌଶଳଯୁକ୍ତ ଯୁବବର୍ଗ ହିଁ ମୁଖ୍ୟ ସାରଥୀ ହେବେ, ଏହା ନିଃସନ୍ଦେହରେ କୁହାଯାଇପାରେ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ନୀତିକାନ୍ତି ନିୟମ ଅନୁସାରେ କରାଯିବା ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫୁ ଆଇବା କାଲି ଲାଗି ନୀତି ନିର୍ଘଣ୍ଟ ତାଲିକାକେ ଚୂଡ଼ାନ୍ତ କରାଯାଇଛି। ସକାଳ 9 ବଜେ ରଥ ପ୍ରତିଷ୍ଠା, 9:30-12:30 ତକ୍ ପହଣ୍ଡି, ଦୁଇପହର 2-3 ବଜେ ଭିତରେ ଛେରା ପହରା ଉତରୁ, ଉପରବେଲାର 4 ବଜେ ନୁ ରଥ ଘିଚା ମୂଲ ହେବା। ସେଆଡ଼େ ରଥଯାତ୍ରାକେ ସୁରକ୍ଷିତ ଭାବେ କରବାର୍ ଲାଗି ପୁରୀନ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଲାଗି 13,000 ଅତ୍କା ସୁରକ୍ଷାକର୍ମୀ ସହନ ନିୟୋଜିତ ହୋଇଛନ୍। ଜଲ ସ୍ଥଳ ଓ ଆକାଶ ମାର୍ଗନ କଡ଼ା ନଜର ରଖାଯିବା। ରଥଯାତ୍ରାକେ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ଓ ସୁବିଧା ଲାଗି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍।
1: ନିଶ୍ଚିତ ଭାବରେ ଯେଉଁ ନୀତିକାନ୍ତି ଆମର ଚାଲିଛି ଭଲ ସମନ୍ୱୟରେ ଚାଲିଛି। ପୁଲିସ, ଫାୟାର, ମେଡିକାଲ ଟିମ୍, ମାଜିଷ୍ଟ୍ରେଟ ସମନ୍ୱୟର ସହିତ ରକ୍ଷା କରି କାମ କରୁଛନ୍ତି। ବର୍ଷାର ଆଶଙ୍କା ରହିଥିବାରୁ ମଧ୍ୟ ବିଭିନ୍ନ ଜାଗାରେ ପମ୍ପସେଟ୍ ମଧ୍ୟ ଲଗାହେଇଛି ଏବଂ ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ। କଡ଼ନ ପାସ୍ ଏକଦମ ରେଷ୍ଟ୍ରିକ୍ଟ କରାହେଇଛି, ଯେତିକି ନିୟମ ଭିତରେ ଅଛି ସେତିକି କରାହେଇଛି ଏବଂ କଡ଼ନ କ୍ଲିୟରେନ୍ସ ଆମେ ଷ୍ଟ୍ରିକ୍ଟଲି କରିବୁ। କିନ୍ତୁ ଏଥରକ ସବୁ ସ୍ଥାନରେ ଆମର ପୋଲିସ ଡିପ୍ଲୟମେଣ୍ଟ, ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ ଆମର ରହିଛି। ଆମର ଯେଉଁ ICCC ଅଛି ପାଖାପାଖି 1000 କ୍ୟାମେରା ଆକ୍ଟିଭ ରହିଛି ଏବଂ ପ୍ରତ୍ୟେକ ସ୍ଥାନକୁ ପ୍ରତ୍ୟେକ ସ୍ତରରେ ତାକୁ ଆମେ ଅନୁଧ୍ୟାନ କରୁଛୁ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଆଉ ମୋବାଇଲ ଆପ୍ର ଶୁଭାରମ୍ଭ କରିଛନ୍। ଏହି ନୂଆ ବ୍ୟବସ୍ଥା ଜରିଏ ଦେଶ ବିଦେଶର ଭକ୍ତମାନେ ଅତି ସହଜ ଓ ସୁରକ୍ଷିତ ଭାବେ ଅନ୍ଲାଇନ୍ଥି ଦାନ ଦେଇପାରିବେ। ଏହି ଦାନ ପ୍ରକ୍ରିୟାଥି ସ୍ୱଚ୍ଛତା ଆଣବାର ସହିତ ଭକ୍ତମାନଙ୍କ ଲାଗି ଏଇଟା ଅତ୍କା ସୁବିଧାଜନକ ହେବା ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ରଥଯାତ୍ରାଥି ଯାତ୍ରୀମାନଙ୍କର ଯିବାର ଆସିବାର ସୁବିଧାକେ ନଜରଥି ରଖିକରି ସବୁ ବସ୍ ଥି ଭଡ଼ା ତାଲିକା ଲଗାଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ତାଲିକାଥି ଦର୍ଶାଯାଉଥିବା ଭଡ଼ାନୁ ଅତ୍କା ନଉଥିଲେ ସମ୍ପୃକ୍ତ ଲୋକଙ୍କର ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବା। ଇତାର ସହିତ ଷ୍ଟାଲିନ୍ ଛକ, ମାଳତୀ ପାଟପୁର ଓ ତାଳବଣିଆନୁ ଆସୁଥିବା ଯାତ୍ରୀମାନଙ୍କନୁ କେନ୍ସି ପ୍ରକାର ଦେୟ ନାଇଁ ନିଆଯାଏ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ଓଡ଼ିଶା ଓ ଝାଡ଼ଖଣ୍ଡର 4 ଜିଲ୍ଲାକେ ଯୋଡ଼ୁଥିବା 2 ରେଲ୍ ମଲ୍ଟିଟ୍ରାକିଂ ପ୍ରକଳ୍ପକେ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିଲାଗି ଭାରତୀୟ ରେଲ୍ ନେଟୱାର୍କ ପାଖାପାଖି 145 କିଲୋମିଟର ବଢ଼ିଯିବା। ଏ ବାବଦେ ରେଲ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇକରି କହିଛନ୍।
2: ପାରାଦୀପ ସେ ହରିଦାସପୁର ଇଷ୍ଟର୍ନ କୋଷ୍ଟ ପେ ଦେଖେ ତ ପାରାଦୀପ ୱାନ୍ ଅଫ୍ ଦି ବିଗେଷ୍ଟ ପୋର୍ଟସ୍ ହେ। 300 ମିଲିୟନ୍ ଟନ୍ କି ଇସ୍କି କାପାସିଟି ଓ ଲାଷ୍ଟ ଇୟର କରିବ 240 ମିଲିୟନ୍ ଟନ୍ କେ ଆସପାସ କେ ଇସ୍କା ଟୋଟାଲ କାର୍ଗୋ ହ୍ୟାଣ୍ଡଲ୍ଡ ହେ। ପାରାଦୀପ ସର୍ଭ କରତା ହେ ନର୍ଥ ମେ ପୁରା ଷ୍ଟିଲ ହବ ହେ ଔର ୟା ଯୋ ସେଣ୍ଟ୍ରାଲ ଓଡ଼ିଶା ମେ, ୱେଷ୍ଟର୍ଣ୍ଣ ଓଡ଼ିଶା ମେ ଔର ଛତିଶଗଡ଼ ମେ ଯୋ ଷ୍ଟିଲ ଔର ପାୱାର କା ହବ ହେ। ତ ପାରାଦୀପ ପୋର୍ଟ କୋ କନେକ୍ଟିଭିଟି କା ବଡ଼ା ବୁଷ୍ଟ ମିଲେ, ବହୁତ ଅଚ୍ଛା ସିଗ୍ନିଫିକେଣ୍ଟ ଜମ୍ପ ମିଲେ। उसके लिए आज हरिदासपुर से पैरादीप की एक नई लाइन सिंगल लाइन है, उसको डबल करने का निर्णय लिया कैबिनेट।
0: ଏହି ଦୁଇ ପ୍ରକଳ୍ପ ଥି ଓଡ଼ିଶାର ପାରାଦୀପ ହରିଦାସପୁର ଦୋହରୀକରଣ ଆଉ ଝାଡ଼ଖଣ୍ଡର ରାଜଖରସୁଆଁ ଡାଙ୍ଗପୋଷିକେ 4 ଲାଇନ୍ କରାଯିବାର ପ୍ରକଳ୍ପ ସାମିଲ ଅଛେ। ଏହି ଦୁଇ ପ୍ରକଳ୍ପ ଲାଗି ମୋଟ 3,907 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ଧାରିଜ କରାଯାଇଛେ। ଆଉ 2030-31 ତକ୍ ଏହି ପ୍ରକଳ୍ପ କାମ ଶେଷ କରାଯିବା ଲକ୍ଷ୍ୟ ରଖାଯାଇଛେ। ଏହି ପ୍ରକଳ୍ପ ଜରିଏ ପୂର୍ବ ଭାରତର ପଣ୍ୟ ପରିବହନ କ୍ଷମତା ବଢ଼ବାର ସହିତ ଯାତ୍ରୀ ସେବା ବିଲ୍ ଅତ୍କା ତୃତୀୟ ସୁଗମ ହେବା ବୋଲି ରେଲ ମନ୍ତ୍ରଣାଳୟ ତରଫୁ କୁହାଯାଇଛି। ରାଜ୍ୟର 1-8 ଶ୍ରେଣୀ ବିଦ୍ୟାଳୟ ପାଠପଢ଼ା ବହିତି ଥିବାର ଭୁଲ ମାମଲା ଥି ଆଜି ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଆଉ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ SCERT କ୍ରାଇମବ୍ରାଞ୍ଚ ତରଫୁ ତଦନ୍ତ ଚାଲିଛି। ଗଲାକାଲି SCERTର ଆଘ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ତରଫୁ ଗିରଫ କରାଯାଇଥିଲା। ଆଘନୁ ଏହି ଘଟଣାଥି 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଆଉ 6 ସହକାରୀ ନିର୍ଦ୍ଦେଶକଙ୍କ ବିରୁଦ୍ଧେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗଲା କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଢ଼ା ବହିତି ଭୁଲ ବାବଦ ପୂରା ପ୍ରକ୍ରିୟାର ଅପରାଧିକ ତଦନ୍ତ ମୂଲ କରବାର ଲାଗି ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ସମୃଦ୍ଧ ବୌଦ୍ଧ ସଂସ୍କୃତି ସଂରକ୍ଷଣ ପ୍ରଚାର ପ୍ରସାର ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ପର୍ଯ୍ୟଟନ ବିଭାଗ ଆଉ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଜିରାଙ୍ଗନ ଥିବାର ଗୁରୁ ପଦ୍ମସମ୍ଭବ ବୌଦ୍ଧ ମହାବିହାର ସହିତ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବୌଦ୍ଧ ମହାବିହାରର ସଭାପତିଙ୍କର ଉପସ୍ଥିତି ଥି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇତାର ସହଯୋଗ ଥି ସାରା ପୃଥିବୀ ପର୍ଯ୍ୟଟକମାନଙ୍କୁ ପ୍ରକୃତ ଆଧ୍ୟାତ୍ମିକ ଅନୁଭୂତି ମିଳିବାର ସହିତ ଓଡ଼ିଶାକେ ବୌଦ୍ଧ ତୀର୍ଥଯାତ୍ରୀ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ କରାଯାଇପାରବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 127,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। କେନ୍ଦ୍ର କ୍ୟାବିନେଟ୍ ଆଜି ଉତ୍ତରପ୍ରଦେଶରେ 19 ଜାତୀୟ ରାଜପଥ ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ 46 କିଲୋମିଟରରୁ ଉର୍ଦ୍ଧ 6 ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଏଲିଭେଟେଡ୍ କରିଡରକୁ ମଞ୍ଜୁରୀ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମୋଟ 14,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ଏହା ଜାତୀୟ ରାଜପଥ 19 ଏବଂ ବାରାଣସୀ ରିଙ୍ଗ ରୋଡ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାଦ୍ୱାରା ସହରରେ ଭିଡ଼ କମିବା ସହ ଯାତାୟାତରେ ସୁଧାର ଆସିବ। ସେହି ଅଞ୍ଚଳରେ ହାରାହାରି ଯାତ୍ରା ସମୟ ପ୍ରାୟ 60 ମିନିଟ୍ରୁ କମି 20 ମିନିଟ୍ ହେବାର ଆଶା କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ପ୍ରମୁଖ ଧାର୍ମିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ସ୍ଥଳଗୁଡ଼ିକୁ ଯିବା ଆସିବା ସହଜ କରିବ। ବାରାଣସୀ ସହରର ଭିଡ଼ କମାଇବା ପାଇଁ ଉତ୍ତରପ୍ରଦେଶରେ ବରୁଣା ନଦୀ କୂଳେ କୂଳେ ଜାତୀୟ ରାଜପଥ 31 ଏବଂ ବାରାଣସୀ ରିଙ୍ଗ ରୋଡ୍କୁ ସଂଯୋଗ କରୁଥିବା 43 କିଲୋମିଟରରୁ ଉର୍ଦ୍ଧ୍ୱ 6 ଏବଂ 4 ଲେନ୍ ବିଶିଷ୍ଟ ଏଲିଭେଟେଡ୍ କରିଡରର ବିକାଶକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ 10,988 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଜାତୀୟ ରାଜପଥ 31 ଏବଂ କାଶୀ ରେଳ ଷ୍ଟେସନ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ 40 ମିନିଟ୍ରୁ 20 ମିନିଟ୍କୁ ହ୍ରାସ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ବିନିର୍ମାଣ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ କ୍ୟାବିନେଟ୍ 1,27,500 କୋଟି ଟଙ୍କାର ବ୍ୟୟ ବରାଦ ସହ ସେମିକନ୍ 2.0କୁ ଅନୁମୋଦନ କରିଛନ୍ତି। ସେ କହିଛନ୍ତି, ସେମିକନ୍ 1.0ର ସଫଳତାକୁ ଭିତ୍ତି କରି ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ମାନଚିତ୍ରରେ ସ୍ଥାପିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଯୋଜନା ଆହୁରି ଆଗକୁ ନେବାର ଲକ୍ଷ୍ୟ ରଖିଛି। କେନ୍ଦ୍ର କ୍ୟାବିନେଟ୍ 62,500 କୋଟି ଟଙ୍କାର ବ୍ୟୟ ବରାଦ ସହ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଦେଶରେ ମୋବାଇଲ୍ ଉତ୍ପାଦନ ପାଇଁ ଏହି ଯୋଜନା ଅଧୀନରେ 2.25%ରୁ 5% ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନା ଅବଧି ମଧ୍ୟରେ ପ୍ରାୟ 39 ଲକ୍ଷ କୋଟି ଟଙ୍କାର ମୋବାଇଲ୍ ଫୋନ୍ ଉତ୍ପାଦନ କରାଯିବାର ଆଶା କରାଯାଉଛି। ଏହାଦ୍ୱାରା ପ୍ରାୟ 60,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ମୋବାଇଲ୍ ଫୋନ୍ ମାନୁଫ୍ୟାକ୍ଚରିଂ ସ୍କିମ୍ 62,500 କରୋଡ ରୁପିସ୍ କା ଲେଆଉଟ୍ ହୁଆ ହୈ।

0: ବିଶ୍ୱର ଘଟଣାବଳୀ ଉପରେ ନିଜ ନିଜର ମତ ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ମହାନଗର ନିଗମ ଏମ୍ସିଡି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏନ୍ଡିଡିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀରେ ଗୋବରର ବୈଜ୍ଞାନିକ ଉପଯୋଗ କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି। ସହରର ଗୋଶାଳା ଏବଂ ଦୁଗ୍ଧ ଖମାରାଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯେପରି ଯମୁନା ନଦୀକୁ ନ ଯାଏ ତାହାକୁ ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲରେ ଆଜି ଆମେରିକାର ଆଟଲାଣ୍ଟାଠାରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ସମୟରେ ଆରମ୍ଭ ହେବ। ଗତକାଲି ଟେକ୍ସାସ୍ଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 2-0 ଗୋଲ୍ରେ ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି। ଆଜି ମ୍ୟାଚ୍ର ବିଜେତା ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ପେନ୍କୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସେମି କଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମିକନ୍ 2.0କୁ କ୍ୟାବିନେଟ୍ର ଅନୁମୋଦନ। ଖର୍ଚ୍ଚ ହେବ 1,27,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତିର ପ୍ରଥମ ଦିନରେ ଯୁକ୍ତରାଜ୍ୟ ୟୁକେକୁ ରପ୍ତାନୀ ହେଲା 140 US ଡଲାର ମୂଲ୍ୟର ସାମଗ୍ରୀ। ଇରାନ ଉପରେ ଆମେରିକା ପକ୍ଷରୁ ନୌସେନା ଅବରୋଧ ପରେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ପରସ୍ପରକୁ ଭେଟିବେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ରାୟଗଡ଼ା ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଜନାକୁ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ରାୟଗଡ଼ା ବନଖଣ୍ଡରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମାଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଧାୟକ ଆପାଲ ସ୍ୱାମୀ କାଡ୍ରାକା, ଜନପ୍ରତିନିଧି, ବନ ବିଭାଗ, ଛାତ୍ରଛାତ୍ରୀ ଓ ଏନ୍ସିସି କ୍ୟାଡେଟ୍ମାନେ ବୃକ୍ଷରୋପଣରେ ସାମିଲ ହୋଇଥିଲେ। ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ଏକ ବଡ଼ ଡମ୍ପରୁ ଷ୍ଟେନ୍ ଗନ୍, ରାଇଫଲ, କଣ୍ଟ୍ରିମେଡ୍ ବନ୍ଧୁକ, ଗୁଳି, ମାଗାଜିନ୍, ଗନ୍ ପାଉଡର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଏନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗ ଓ ୟୁନିସେଫ୍ ପ୍ରତିନିଧିମାନେ ଯୋଗଦେଇ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ 5-ଦିନିଆ ପ୍ରଦର୍ଶନୀ ଓ ସେମିନାର ସଫଳତାର ସହ ସମାପ୍ତ ହୋଇଛି। ଉଦ୍ୟୋଗ ଓ ସ୍ୱରୋଜଗାର ପ୍ରୋତ୍ସାହନ ଉପରେ ଏଥିରେ ଆଲୋଚନା କରାଯାଇଛି। ବିଷମ କଟକରେ କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଉପରେ ଆଲୋଚନା କରାଯାଇଛି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଣୀ ମନ୍ଦିରର ଦାନହୁଣ୍ଡିରୁ 5 ମାସରେ 1,22,28,623 ଟଙ୍କା, 32 ଗ୍ରାମ ସୁନା, 1 କିଲୋ 300 ଗ୍ରାମ ରୂପା ଓ ବିଦେଶୀ ମୁଦ୍ରା ମିଳିଛି। ଜାତୀୟ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲାର 5 ବର୍ଷରୁ କମ୍ ବୟସର 1,11,000 ଅଧିକ ଶିଶୁଙ୍କୁ ପୋଲିଓ ଟିକା ଦେବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 1,032ଟି ବୁଥ, 34ଟି ଟ୍ରାନ୍ଜିଟ୍ ଓ 23ଟି ମୋବାଇଲ୍ ଟିମ୍

ଗଠନ କରାଯାଇଛି। ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲାରେ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜନ କରାଯାଇଥିବା ବେଳେ ନାଗରିକଙ୍କୁ ନିଶାମୁକ୍ତ ସମାଜ ଗଠନର ଆହ୍ୱାନ ଦିଆଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସମସ୍ତ ମତଦାତା ତଥ୍ୟର 100% ଡିଜିଟାଇଜେସନ୍ ସମ୍ପୂର୍ଣ୍ଣ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜନକଲ୍ୟାଣ ମେଳା ଓ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାଗରିକଙ୍କୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସଚେତନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସ ଜିଲ୍ଲାରେ ପାଳିତ ହୋଇଥିବା ବେଳେ କୋଡିଙ୍ଗାମାଳି ବକ୍ସାଇଡ୍ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ସେହିପରି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ଅଧୀନରେ ରାୟଗଡ଼ାର 81,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ରାତି 7:30। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଯୁଗେ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ଜୁହାର ବାବୁ ମକାରୁ
0: ହଁ ଦାଦା
1: କଥା ପଦେ କହିବି ବୋଲଛେ ବୋଲନୁ
0: ହଁ
1: ହେଲା
0: ହଁ
1: ମକେ କ'ଣ ଖରାପ ଲାଗୁଛେ
0: ହଁ ଏ ଆସୁ ଆସୁ
1: ହଏ
0: ହଁ
1: ଦେଖ ରେ ବାବୁ
0: ହଁ
1: ତୁଇ କେନ୍ତା କମିଆ ପିଲା
0: ହଇ
1: ହେଲା
0: ହଇ
1: ତୋର ପିଲା ବି ବଡ଼ା କମିଆ ଥିଲା
0: ହଇ ହଇ ହଇ
1: ହଇ ଏବେ ବି ଚାଷବାସ କରୁଛେ ବନେକରି କରୁଛେ ମାତର ତୋର ଯେନ୍ ନାତି ବୋଲନୁ ଖଣେ ଢିଲା ମରା ହେଇଯାଉଛି
0: ଉରାଟ ହଉଛି ଦାଦା ନେଇ କହନେ ତାର କଥା ସକାଳୁ ଉଠିଲେ ବୋଲୁଛୁ କ୍ରିକେଟ ଖେଳି ଯିବା ପରେ ବେଲ ବୁଲେ କ୍ରିକେଟ ମୁଇଁ ବୋଲି ହଇରେ ବାବୁ ପଢା ଲିଖା ତ କଲୁ ତୋର ବୁଆ ତ ପାଠ ଦୁଇ ଅକ୍ଷର ପଢ଼ାଲା ଜମି ବାଡ଼ି ଗଲା ତ ଖଣେ ଅଛି ନେଇ ହେଲେ ଅଲଗା ଧନ୍ଦା ବାଡ଼ି କାଡ଼େ ଗୋଟେ ଦେଖୁ ବୋଲେ ନେଇ ହେତା କେ
1: ଯେ ବାବୁ ଇ କ୍ରିକେଟ ଖେଳବା ସାଙ୍ଗେ ସାଙ୍ଗେ ଗାଡି ଗୋଟେ ଯେନ୍ ଘିନି ଦେଇଛୁ ଯେନ୍ ରେସେ ଚଲଉଛି ସରିଗଲା କଥା
0: ନେଇ କହନେ କହିଲେ ବୋଲୁ ଘରେ ବିଭ୍ରାଟ କରିଦଉଛି ତୁ ସେ ବୁଝିଲା ଲୋକ ସିନା ବୁଝାବୁ
1: ସତ କଥା
0: ଯୁଝିଲା ଲୋକେ କାଁଟା କରବୁ ତୁ
1: ଦେଖରେ ବାବୁ ଇଟା ତୋର ନାତିର କଥା ନେଇଛି ମୁଇଁ ଆମର ଗାଁର ଭିଣିଆ ପିଲାମାନଙ୍କେ ଦେଖୁଛେ ଯେ ସେମାନେ ଫୁଣି କାମ ଦାମ କିଛି ନେଇ ଏ ମୋବାଇଲ ଗୋଟେ ଗୋଟେ ଧରିଛନ୍ ଗାଡି ଗୋଟେ ଗୋଟେ ଚଲଉଛନ୍ କିଏ କ୍ରିକେଟ ଖେଳି ଯାଉଛେ କିଏ ଆର କାଁଟା କରୁଛେ ହେଲା ଠିକ ବାବୁ ଆଜିକାଲି ଯୁଗ ହିସାବରେ ଚଲବାର କଥା ମାତ ଏନ୍ତା କରବୁ ବୋଲେ ନିଜର ଯେନ୍ ଦକ୍ଷତା ଅଛି ସେଟା କେନ୍ତା କରି ଉନ୍ନତି ହେଇପାରବା ଦେଖ ଦକ୍ଷତା ବେଲେ ତୁଇ ସାନ ବେଳୁ ଚାଷବାସ କଲୁ ସେ ଲାଇନ ନେ ଗଲୁ ହେଲା ତୋର ଦକ୍ଷତା
0: ବଢ଼ଲା
1: ତୋର ପିଲା ବୋଲୁ ଚାଷବାସ ପୁଣି କଲା ଦୁକାନ ଗୋଟେ କଲା ବି ବନେ କରି କଲା ହେଲା ତ ସେମାନେ କାହିଁକି ଇ ଏଡ଼କି ଏଡ଼କି ବେଲୁ ଛୋଟ ଛୋଟ ବେଲୁ ଭିଣିଆ ପିଲା ବୟସରୁ ସେମାନେ ଶିଖିଥିଲେ ହେଲା ମାତ୍ର ଆଜିକାଲ ପିଲା ତ ହୋଲି ମହଣି ଯାଉଛେ
0: ଜ୍ଞାନ କୁଶଳକେ ଲଗାଲେ ସୁନା ହେବା ଦେଖ ଆମର ଅଜା ଦାଦି ମାନେ ଯେନ୍ ଜମିନେ ଧାନ କୁଡ଼ିଏ ପୁଟି ପୋଉଥିଲେ ଏବେ ପଚାଶ ପତେ ବି ଗଲୁ ନା
1: ହଏ
0: ନିଜର ଜ୍ଞାନ କୁଶଳକେ ଲଗାଲୁ ବୋଲି କର ତ
1: ଦେଖରେ ବାବୁ
0: ହଁ।

0: ଯେନ୍ ଦେଶର ଯୁବକ ମାନେ ଭିଣିଆ ପିଲାମାନେ ଠିକ ହିସାବରେ କାମ ଲାଗବେ ସେ ଦେଶ ଉନ୍ନତି କରସି, ବୁଝିଲୁ? ତ ସେଟା କହିଲେ ସ୍କିଲ ଡେଭଲପମେଣ୍ଟ ବୋଲସନ୍। ସ୍କିଲ ଡେଭଲପମେଣ୍ଟ ବେଲେ ତକେ ଯେନ୍ ଟିକେ ଆଗରୁ କହିଥିଲି ହେଲା, ତୁଇ ଭଲ ଚାଷବାସ କରବୁ, ଚାଷବାସ କରବୁ, ତୁଇ ଦୋକାନ ବାଡ଼ି କରବୁ, ଦୋକାନ ବାଡ଼ି କରବୁ, ତକ ଯଦି ମେକାନିକ ହେବାର ଅଛେ ମେକାନିକ କାମ ଫୁନି କରବୁ ହେଲା, ଆର୍ ତକ ଯେନ୍ ଜିନିଷରେ ଆଗ୍ରହୀ ଅଛେ ସେ ଜିନିଷ କଲେ ଏକା ଆମର ଉନ୍ନତି ହେବା।
1: ଦାଦା ଭଗବାନ ଦେଖ ସବକେ ଜ୍ଞାନ କୁଶଲ ଦେଇଛି, ସେଟାକେ ତୁଇ ଲଗେଇ ଜାଣବାର ଅଛି। ଗୋଟେ ଲୋକ ତ ସିମେଣ୍ଟ ବୁଝୁଛି, ଟଙ୍କା 200-300 କମଉଛି, ଆର୍ ଗୋଟେ ତାକୁ ଥାପି ଧରିକରି ଘର ବନଉଛି, ତାର ଦାମ ଖଣେ ଅଧିକା ଅଛି। ଇନେ ଗୋଟେ କଥା ହଉଛେ, ତାର ସେ ଜ୍ଞାନ କୁଶଲ ଖଣେ ସେ ଲଗେଇଛି।
0: ସେଥିଲାଗି ତ କହିସନ୍ ବାବୁ, କୁଶଳୀ ଶ୍ରମିକ ଆର ଅଣକୁଶଳୀ ଶ୍ରମିକ। କୁଶଳୀ ଶ୍ରମିକ ବୋଲେ ଦେଖରେ ବାବୁ, ଏବେ ତୁଇ ଯେନ୍ କହିଲା ପରା ମିସ୍ତ୍ରୀ କାମ ଯେ ଶିଖିଛି, ଅଧିକ ପଇସା ପାଉଛି କି?
1: ପାଉଛି।
0: ସେ ଜିନିଷ ଏକା ଗୋଟେ ଲୋକ ମ୍ୟାଟ ବୁଝୁଛି କି ବେଲ ବୁଝୁଛି, କମ ପଇସା ପାଉଛି କି?
1: ପାଉଛି।
0: ମିସ୍ତ୍ରୀ ହେଲା କୁଶଳୀ ଶ୍ରମିକ, ଆର୍ ଯେନ୍ ବେଲ ଦ୍ୱାରୁଛି ସେ ହେଲା ଅଣକୁଶଳୀ ଶ୍ରମିକ।
1: ଇ ଜିନିଷକେ ଆମର ଲୋକମାନଙ୍କୁ ସଚେତନ କରବା କାଜେ ଆଜି ଗୋଟେ ଦିବସ ପାଳନ ହଉଛି।
0: କାଇଁ ଦିବସ ବାବୁ?
1: ଇଟା ହେଲା ଦା ବିଶ୍ୱ ଯୁବ କୌଶଳ ଦକ୍ଷତା ଦିବସ।
0: ମୁଁ ଯେନ୍ କଥା କହୁଥିଲି ସଚେତନ ନିହାତି ଦରକାର, ଏନ୍ତା ଦିବସ ମାନେ ହେଲେ ଏକା ଆମର ପିଲାମାନେ ସଚେତନ ହେବେ।
1: ସେଥିର୍ ଲାଗି ଦାଦା ଆମର ଭାରତ ସରକାର ଗଲା ଗୋଟେ ଯୋଜନା ଗୋଟେ ଚଲେଇଛ
0: କରିଛନ୍,
1: ସେଟା ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା।
0: ବାବୁ ବଢିଆ କଥା, ଇ ଯେନ୍ ଯୋଜନା ସରକାର କରିଛନ୍, ଆମର ଯେନ୍ ଭିଣିଆ ପିଲାମାନେ ଅଛନ୍ ନିଶ୍ଚିତ ଭାବରେ ଲାଭବାନ ହେବେ
1: ହେବେ।
0: ଯେ ବାବୁ, ଏତିକି କହିଲା ଭିତରେ
1: ଭିତରେ
0: ଆମର ବୈଠକ କେ ଆମ ଅର୍ଗିତ ଗୌ ଦାଦା ମାନେ ଆସିଗଲେ ନା?
1: ଦାଦା
0: କିଏ ଜାଣିଛୁ କି ନେ
1: କିଏ ଯେ ଦାଦା କିଏ ଜାଣେ?
0: ଚନ୍ଦ୍ରମଣି ପ୍ରଧାନ ଆର ତାଙ୍କର ଦଳ ବଲ ନେଇ।
1: ହଁ ହଁ ହଁ ହଁ ହଁ
0: ତ ହେନ୍ତା ହେଲେ ଗୀତ ଶୁଣୁ ବାବୁ।
1: ଶୁଣୁ ଦାଦା ଶୁଣୁ।

0: ଗୋଟେ ଘରେ ରହିକିରି ସବୁ କାମ ହେଇଯାଉଛି, ଆଉ ଇଆଡ଼େ ସିଆଡ଼େ ବାହାରକେ ଯାଇକିରି କମାବା ଅପେକ୍ଷା ନିଜର ଘରେ ଥାଇକିରି ଆମେ କାମ କରିପାରୁଛୁ, ନିଜରଟା ନିଜେ ଖାଇ ବି ପାରୁଛୁ, ଆମକୁ ଏଠି ଭଲ ଲାଭ ଅଛି। ଆମେ ଇନେ ସକାଳ ପାଇଲେ ମାର୍କେଟ କେ ଯାଇକିରି ଆସିକିରି ସବୁ ଜିନିଷଟା ଘରେ ଘରେ ରହିକିରି କାମଟା ହେଇଯାଉଛି।
1: ତ ଆଜ୍ଞା, ଆପଣ ଗୁହାଲେ ଦେଖୁଛୁ ନାନା ପ୍ରକାର ଗାଈ ମାନ ରଖିଛନ୍, ତ କେନ୍ କେନ୍ ପ୍ରକାର ଗାଈ ରଖିଛନ୍ ଆଉ କେନ୍ତା ଯତ୍ନ ରତନ କରୁଛନ୍ ସେ ବିଷୟ ଟିକେ କହୁନା।
0: ଆଜ୍ଞା, ମୁଇଁ ରଖିଛେ ଗିର୍ ବ୍ରିଡ୍ ର ଆଉ ରେଡ୍ ସିନ୍ଧି ସାଇୱାଲ ଜର୍ସି। ମୁଇଁ ଗାଈ ମାନଙ୍କୁ ଗୋଟେ ଛଅ ଦିନ ସାତ ଦିନ ବି ଛାଡିକରି ଗୁଧାସି, ମୋର ପାଖେ ତ ଗୋଟେ ବୋରିଂ ର ବ୍ୟବସ୍ଥା ବି ନେଇ ନା, ମୁଇଁ ବନ୍ଦ କେ ନେଇକିରି ଗୁଧାସି। ଘରେ ଚନାକୁଇଟ କୁଣା ଦାନା ଆଉ ବାହାରେ ଚରା ବୁଲା କରିକିରି ମୁଇଁ ସବୁ ଗାଈ ମାନଙ୍କୁ ରଖିଛେ।
1: ତ ଆପଣ ସୁନ୍ଦର ଭାବରେ କହିଲେ ଯେ ଘରେ ଆପଣ ଦାନା କୁଣା ଦଉଛନ୍, ତ ଆମେ କାଣ ହଉଥିଲା କି ଆଗ ଆମେ ଦେଶୀ ଗାଈ ରଖୁଥିଲୁ, ଆମେ ଫଟାନେ ଛାଡି ଦଉଥିଲୁ ଆର୍ ସେମାନେ ଚରିକିରି ଆସୁଥିଲେ ଆର୍ ଗୁହାଲେ ସେମାନେ ରହୁଥିଲେ ଆର୍ ଗୋରସ ପୁଣି ଦଉଥିଲେ। ମାତ୍ର ଏବେ ଯେ ଆପଣ ଯେନ୍ କହୁଛନ୍ ଶଙ୍କର ଜାତୀୟ ହଷ୍ଟିନ ହେଲା କି ଗିର୍ ହେଲା, ଯେନ୍ ନୂଆ ନୂଆ ଭେରାଇଟି ଗାଈ ମାନେ କହୁଛନ୍, ତାର ଲାଗି କେନ୍ତା କରି ଅଧିକା କେନ୍ତା ଯତ୍ନ ରତନ କରିପାରୁଛନ୍?
0: ଦେଖନ୍, ଅଧିକା ତ ଯତ୍ନ ରତନ ବେଶୀ ବି କିଛି ନାଇଁ କରବାର, କମ ଯତ୍ନ କରିକରି ବି ଆମେ ଯେନ୍ ଗାଈ ରଖିଛୁ ଗିର୍ ସାଇୱାଲ ଆରୁ ଇ ରେଡ୍ ସିନ୍ଧି ଆଉ ଯେନ୍ କି ଆମର ମିକ୍ସ ବ୍ରିଡ୍ ର ଜର୍ସି, ଏସବୁ କେ ରଖିକରି ଆମେ ବି ଦେହ ବାହାରେ ଦେଶୀ ଭଳିଆ ଆଖା ଟ୍ରିଟମେଣ୍ଟ କରିକିରି ବହୁତ ଭଲରେ ରଖିଛୁ। ବାହାରେ ଚରାବୁଲା ବି କରୁଛୁ ଆରୁ ଘରେ ବି ଖାନା ଦେଇକିରି ସେମାନଙ୍କୁ ଭଲ ଟ୍ରିଟମେଣ୍ଟ କରିକିରି ଆମେ ରଖିଛୁ।
1: ଆଚ୍ଛା, ଇ ଯେନ୍ ଗାଈ ମାନେ କେତେ କାଣା ଗୋରସ ଦଉଛନ୍?
0: ଗୋଟେ ଗୋଟେ ଗାଈ ଆଜ୍ଞା ମୋର 12-13 ଲିଟର ତକ ଆଇସି କ୍ଷୀର।
1: ତ ଆମର ଯେନ୍ ଦେଶୀ ଗାଈ ଯେନ୍ ଥିଲା
0: ଆଜ୍ଞା,
1: ସେଟା କେନ୍ତା କ୍ଷୀର ଦଉଥିଲା ଆଗରୁ?
0: ଆମର ପିଓର ଦେଶୀ ଗାଈ ଥିବା ବେଳେ ବେଶୀ ସେ ବେଶୀ ହାର୍ଡଲି ତାକୁ ଯେତେ ଯତ୍ନ କଲେ ମଧ୍ୟ ବି ସେ ଗୋଟେ ଲିଟର କି 1.5 ଲିଟର ତକ କମ ସେ କମ ଦେଇପାରବା, ତାର ନୁ ଅଧିକା ଦେଇ ନେଇ ପାରେ।
1: ବୋଲେ ପରିଶ୍ରମ ସମାନ, ମାତ୍ର ଗୋରସ ପାଇଲା ବେଳେ କି କ୍ଷୀର ପାଇଲା ବେଳେ କମ ପାଇବ?
0: କମ ଆଜ୍ଞା।
1: ଆଚ୍ଛା, ଇ ଯେନ୍ ଗାଈ ମାନକେ ଆପଣ କୁଣା ପୋଇଲ ଛାଡି କରି ଔଷଧ ଜାତୀୟ କାଣ ଦଉଛନ୍?
0: ଔଷଧ ଜାତୀୟ ବୋଲେ କିଛି ନାହିଁ, ଗାଈ ତ ଆମର ବାହାରେ ବୁଲୁଛେ, ଖାଇଲେ ଲିମ ଡାଲ ଖାଉଛେ, ଏନ୍ତା ଚେରିମୁଲି ଭଳିଆ କିଛି ତ ନେଇ ଦେବାର, ଆମେ ଖାଲି ଲିମ ଡାଲ ଟିକେ ଖାଇଲେ ଖାଇସନ୍, ଆର୍ ବାକି ଯେନ୍ ମେଡିସିନ ପତ୍ର ବୋଲେ ବହୁତ କମ ପରିମାଣରେ ଆମେ ଖର୍ଚ୍ଚା କରୁଛୁ।
1: ଆଚ୍ଛା, ଇ ଯେନ୍ ଆପଣ କୁଣା ସାଙ୍ଗେ
0: ଆଜ୍ଞା
1: କାଣା ମିଶିକିରି ଖାଇବାକେ ଦଉଛନ୍ ଅଧିକା ଗୋରସ ହେବା ଲାଗି?
0: ନାଇଁ ସାର, କୁଣ୍ଡା ସାଙ୍ଗରେ ଅଧିକା କିଛି ତ ନାହିଁ, ଖାଲି ଆମେ ମକା ଟିକେ ଦଉଛୁ, ଜିରେଲ ଟିକେ ଆଉ ମିଶେଇକିରି ସୋୟାବିନ ଟିକେ ଦଉଛୁ ଆଉ ଅଲଗା ଚକଡ ଚୁକାଡ ଦଉଛୁ, ଆଉ ଅଧିକା କିଛି ନାହିଁ ଦେବାର। ଯେନ୍ ଗାଈ କି 10 ଲିଟର କ୍ଷୀର ଦଉଛେ ତାକେ ବେଶୀ ସେ ବେଶୀ ହାର୍ଡଲି ଆମର ଗାଈ ତ ବାହାରେ ବୁଲୁଛେ ବୋଲିକିରି ଆମେ 3 କେଜି ଖଣ୍ଡେ ଦାନା ଦଉଛୁ।
1: ଆଚ୍ଛା ଆଜ୍ଞା, ଆଗେ ଯେନ୍ଟା ଆମର ବାପ ଦାଦି ମାନେ ଦେଶୀ ଗାଈ ରଖୁଥିଲେ

0: ଛାଡି ଦଉଥିଲେ ସେ ତାର ସୁଖେ ଚରିକିରି ଆସୁଥିଲା କେନ୍ ଗତ ତଳେ ଗୋଟେ ବାନ୍ଧି ଦଉଥିଲୁ ମାତ୍ର ଏଇ ଯେନ୍ ଆପଣ ଯେନ୍ ଶଙ୍କର ଜାତୀୟ ଗାଈ ମାନେ ରଖିଛନ୍ ହଷ୍ଟିନ୍ ହେଲା କି ନାନା ପ୍ରକାର ଯେନ୍ ଗାଈ ରଖିଛନ୍ ତାର ଲାଗି ତ ଯାହା ହେଲେ ବି ଟିକେ ଅଧିକା ଯତ୍ନ ରତ୍ନ କରୁଥିବେ ତ ଯେନ୍ ଗୁହାଲେ ରଖୁଛନ୍ ତ କେନ୍ତା ହି ପାସେ ରଖୁଛନ୍ ମାନେ ସେମାନଙ୍କ ଲାଗି ଟିକେ ଥଣ୍ଡା ଦରକାର କି କାଣା ଦରକାର କେନ୍ତା ହି ପାସେ ଆପଣ
1: ହଁ ସାର୍ ଅଧିକ ପରିମାଣରେ ଯେନ୍ତା କି ଆମର ଖରା ହେଇଯାଉଛି ଏବେ ତ ଖରା ହେବାର ଯୋଗୁଁ ବୋଲିକିରି ସେମାନେ ବାହାରେ ବି ବୁଲିକିରି ଯେନ୍ ଆମର

0: ପଙ୍ଖା ମାନେ ପୁଡି ଯାଇଛେ, ନୂଆଟା ଆଉ ଆଣବି ଏବେ, ଆଉ ପଙ୍ଖା ମାନେ ଟିକେ ବ୍ୟବସ୍ଥା କରିଛେ ଆର୍ ଲଗେଇଛେ। ଆର୍ କୁଲର ର ବ୍ୟବସ୍ଥା କିଛି ହେନ୍ତା କିଛି ନାଇଁ ଏ, କିନ୍ତୁ ଦେଶୀ ଟ୍ରିଟମେଣ୍ଟରେ ମୁଇଁ ରଖିଛେ।
1: ଆଚ୍ଛା, ଇ ଯେନ୍ ଗୁହାଳଟା ଆପଣ ସବୁଦିନ ସଫା କରୁ?
0: ହଁ ସାର୍, ସବୁଦିନ ଆମର ନ୍ୟୁଟ୍ରିନ୍ କ୍ଲିନ୍ ହଉଛେ। ଆମର ଗାଈ ମାନେ ଏବେ ଗଲା ପରେ ସବୁ ଜିନିଷଟା ସଫା ସୁତୁରା ହେଇଯିବା ପୁରା କ୍ଲିୟର ଭାବରେ, ଆଉ ଧୁଆ ଧୁଇ ବି ହେଇଯାଇଛି।
1: ଆଚ୍ଛା ଭାଇ, ଗୋଟେ କଥା କହନ୍, ଯେ ଜୀବନ ଅଛେ ବୋଲେ ରୋଗ ଅଛେ, ସେଟା ମାନେ କେ ହଉ କି ଆମର ପ୍ରାଣୀ ମାନକେ ହଉ, ଯାହାକେ ପୁଣି ରୋଗ ଅଛେ, ଆମର ଇ ଯେନ୍ ଗାଈ ମାନକେ
0: ଆମର ଗାଈ ମାନକେ ଯେନ୍ତା କି ଚପକା ବୋଲିକରି ଗୋଟେ ରୋଗ ହେଇଯାଇଛି, କି ତାଙ୍କର ଜ୍ୱର ହେଇଗଲା ପରେ ପାଟି ମାନକେ ଯେନ୍ତା କି ଖାଇ ନେଇ ପାରନ୍, ଟୁଣଘା ହେଇଯାଇଛି, ଏ ଭଳିଆ ରୋଗଟା ଜଲ୍ଦି ଜଲ୍ଦି ହେଇଯାଇଛି। ଆଉ ଗୋଟେ ରୋଗଟା ଯେନ୍ତା ଆମେ ଚକଡା ରୋଗ ବୋଲସୁଁ, ତ ସେମାନଙ୍କୁ ଆମେ ଦେଶୀ ଟ୍ରିଟମେଣ୍ଟ କରସୁଁ। ଆମର ଘି ଅଛେ, ଗୁଡ ଅଛେ, ଧୂପ ଅଛେ, ତିନଟା ଆମେ ଯଦି ଟୁଣଘା ଭଳିଆ ହେଇଗଲା ପରେ ସେମାନେ ଖାଇ ନେଇ ପାରିଲେ ସେ ଜିନିଷଟା ମୁଇଁ ଦେସି। ଆଉ ଚପକା ହେଇଗଲା ବୋଇଲେ ବି ଆଜ୍ଞା, ଚପକାରେ ମୁଇଁ କର୍ପୁର ନଡ଼ିଆ ତେଲ ଦୁଇଟା ମିକ୍ସ କରସି ଆଉ ଦେସି, ସେଟା ସବୁ ଛାଡି ଯାଇସି। ଆଉ ଅଧିକ ପରିମାଣରେ ମୁଇଁ ମେଡିସିନ ପତର ନାଇଁ ଲଗାହେ।
1: ଆର ଅଧିକା କାଣ ଟିକେ ହେଲେ ଆମର ଯେନ୍ ପ୍ରାଣୀ ଚିକିତ୍ସକ ମାନେ ଅଛେ ସେମାନଙ୍କୁ ଡାକିକିରି କରଉଥିବେ? ଆଉ
0: ଅଧିକା ଟିକେ ଗାଈ ଦୁର୍ବଳତା ହେଇଗଲା ବୋଲେ ତାପରେ ମୁଇଁ ଡାକିକିରି ସବୁ ଟ୍ରିଟମେଣ୍ଟ କରସି।
1: ଆଚ୍ଛା, ଏବେ ଆପଣ କେତେ ପଟ ଏନ୍ତା ଗାଈ ରଖିଛନ୍?
0: ମୋରଟା ଏବେ 12 ପଟ ଅଛି।
1: ତ କେତେ ଖଣ୍ଡେ ଆପଣ ଗୋରସ ପାଉଛନ୍?
0: ଏବେ ମୋର ଗାଈ 6 ଖଣ୍ଡେ ଦୁଆ ହେଇଛେ, ଏବେ ମୋର 31-32 ଲିଟର କ୍ଷୀର ହଉଛି।
1: ଆଚ୍ଛା, ଏତିକି କ୍ଷୀର ଆପଣ କେନ୍ତା କେନେ ବିକୁଛ?
0: ସବୁ ମାର୍କେଟ କେ ନେଇକିରି ଯାଇସି, ଆଉ ମୋର ଯେତିକି ହୋମ ଡେଲିଭରି ସବୁ କରସି ମୁଇଁ।
1: ଆଚ୍ଛା, କ୍ଷୀର ଛଡା ତ ଆପଣ ଦହି ମହି ବି କରୁଥିବେ ପରି ଲାଗୁଛେ, ଘି ବି କରୁଥିବେ?
0: ହଁ ଆଜ୍ଞା, ମୁଇଁ ଘି ବି ବନଉଛେ। ଆରୁ ଅଧିକ ତ କ୍ଷୀର ବିକ୍ରି ହେଇଯାଉଛେ ବୋଲିକିରି ଦହି ଟିକେ କମ୍ ବନାସୁଁ, ଯେନ୍ତା କି ଆମେ ବି ଖାଇବାର ଲାଗି କିଏ ଗୋଟେ ବାଙ୍ଗଲା ବୋଲେ ଦେଇ ପାରମୁ, ସେଥିଲାଗି ବୋଲିକିରି ବନାସୁଁ, କେବେ ପନିର ମାରସୁଁ।
1: ଆଚ୍ଛା ଭାଇ, ଶେଷ ଗୋଟେ କଥା କହୁନ୍, ଯେନ୍ ମାନେ ବି ଆମର ଗୋପାଳନ କରବା ଲାଗି ଚାହୁଁଛନ୍, ତାଙ୍କର ଲାଗି ଆପଣ କାଣା କହିବେ?
0: ମୁଇଁ କହିବି ସାର୍, ସେମାନେ ନିଜେ ଯଦି ଖଟିକିରି କରିପାରବେ ବୋଲେ କେବେ ତ ଭକା ଶୁଇବାଟା ନାଇଁ ସେ, କେବେ ଲସ୍ରେ ପଡ଼ବାଟା ନାଇଁ ସେ। ଗୋପାଳନ ଗୋଟେ ଏନ୍ତା ପାଳନ, ମୁଇଁ ଯେହେତୁ ଗୋଟେ ଗାଈରୁ ଆରମ୍ଭ କରିଥିଲି, ଆଜି ମୋର 12 ଗାଈ ହେଇଛେ। ଆଉ ମୁଇଁ ବେଶୀ କିଛି କହିବାକେ ନାଇଁ ଚାହେଁ, ଯେନ୍ ଭାଇ ବି କରବାକେ ଚାହୁଁଛେ ବୋଲେ ସେ ଭାଇ ନିଜର ମନରୁ ହୃଦୟରୁ ଭାବିକିରି ସେ କରୁ, ଆଉ କେବେ ଲସ୍ ବି ନାଇଁ ହିଏ, କେବେ କ୍ଷତି ନାଇଁ ହିଏ।
1: ଯାହା ହଉ ଆଜ୍ଞା, ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଲେ, କେନ୍ତା କରି ଗୋପାଳନ କରୁଛନ୍, କେନ୍ତା କରି ଆପଣ ଯତ୍ନ ରତନ କରୁଛନ୍, କେନ୍ତା କରି ସେମାନଙ୍କେ ଗୁହାଲରେ ରଖୁଛନ୍, ତାର ସାଙ୍ଗେ ସାଙ୍ଗେ କେନ୍ତା କରି ଗୋରସ ବିକି କରି ଆପଣ ପଇସା ଦୁଇଟା ପାଉଛନ୍, ପରିବାର ଚଲଉଛନ୍, ତାର ସାଙ୍ଗେ ସାଙ୍ଗେ ନିଜର ଆର୍ଥିକ ସ୍ଥିତି ବି ସୁଦୃଢ଼ କରୁଛନ୍, ତ ଏତେ ସୁନ୍ଦର କଥା କହୁଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ, ଜୁହାର ଆଜ୍ଞା।
0: ନମସ୍କାର।
2: ଏଇଟା ବି ଶୁଣିଲି ଦାଦା?
3: ଶୁଣିଲୁ ତ,
2: ଦେଖ କେତେ ନାନା ଆଦି ପ୍ରକାର କଥା। ଆମେ ଯେ ବୋଲୁଛୁ ଖାଲି ଗାଏ ପଟେ ରଖିଦେଲେ ସରଲା ବୋଲୁଛୁ, ମତେ ଏଟା ତିଆରି ଲାଗଲା ଦାଦା,
3: ତିଆରି ଲାଗଲା ତ ଯେ ବାବୁ ଏନ୍ତା ତିଆରି ଭିତରେ ଆମର ବୈଠକ କେ ବିଶେଷଜ୍ଞ ଆଜ୍ଞା ଗୋଟେ
2: ଖେଟଲେ
3: ତ ତୁ ତ ଜାଣିଛୁ, ବିଶେଷଜ୍ଞ ଆଜ୍ଞା ହେଲେ ମୁଇଁ ଏକା କଥାବାର୍ତ୍ତା କରସି
2: ହେଲା।
3: ତ ବାବୁ ମୁଇଁ କଥାବାର୍ତ୍ତା କରୁଛେ, ତୁଇ ଶୁନ। ଆମର ଚାଷୀ ଭାଇ ମାନେ ଜାଣିଥିବେ ଯେ ବିହନ ଗୋଟେ ଆମର ଲାଗି ମୁଖ୍ୟ ଜିନିଷ, କେନ୍ତା କରି ଆମେ ଠିକ ବିହନ ପାଏମା, କେନୁ ପାଏମା, ଇଟା ଗୋଟେ ଆମର ଚିନ୍ତାର ବିଷୟ। ତ ଚାଷୀମାନେ କେନ୍ତା କରି ବିଶୋଧିତ ବିହନ ପାଇପାରବେ ସେ ବିଷୟରେ କହିବାର ଲାଗି ଆଜି ଆମର ବୈଠକକେ ଭବାନୀପାଟଣା ଉପକୃଷି ନିର୍ଦ୍ଦେଶାଳୟ କଳାହାଣ୍ଡି ତରଫରୁ କୃଷି ବିଭାଗର ଓଭରସିଅର ଶ୍ରୀ ଲଦୁରାମ ଝାକର ଆଜ୍ଞା ଆଜି ଆମର ବୈଠକକେ ଆସିଛନ୍। ଆଜ୍ଞା ଆଜି କହିବେ ଚାଷୀମାନେ ବିଶୋଧିତ ବିହନ ପାଇବେ କିପରି। ତ ଝାକର ଆଜ୍ଞା ଜୁହାର।
4: ଜୁହାର ଆଜ୍ଞା, ଜୁହାର।
3: ତ ଆଜ୍ଞା ପ୍ରଥମ କରି କହନ୍ ଯେ ଆମର ଏଇ ଚାଷୀ ଭାଇମାନେ କେନ୍ତା କେନ୍ତା ଧାନ ବିହନ ବ୍ୟବହାର କରବାର ଦରକାର? ଆଜ୍ଞା
4: ଆଜ୍ଞା, ଚାଷୀ ଭାଇମାନଙ୍କେ ମୋର ନମସ୍କାର। ପ୍ରଥମରେ ଆମେ ଯେକୌଣସି ଫସଲ ଭଲ ଅମଲ ପାଇବାକେ ହେଲେ ଆମକେ ଭଲ ବିହନ ଟିକେ ଦରକାର।
3: ଆଜ୍ଞା,
4: ତେଣୁକରି ଆମେ କାଣା କର୍ମା, ପ୍ରଥମରେ ଆମେ ବିହନକେ ବାଛ୍ମା।
3: ଆଜ୍ଞା,
4: ଚାଷୀ ଭାଇମାନେ କାଣା କରସନ୍, ନିଜର ନିଜର ପାଖରେ ସାଇତି ରଖିଥିବାର ଯେନ୍ ଧାନଟା,
3: ଆଜ୍ଞା
4: ସେଟା ବ୍ୟବହାର କରସନ୍।
3: ଆଜ୍ଞା,
4: କିନ୍ତୁ ସେଟା ଉପଯୁକ୍ତ ସଂଗ୍ରହ

0: ଲକ୍ଷଣ ତାର ପରିବେଶ ନେଇଥିଲେ ବିହନଟା ଜଳୀୟ ଅଂଶ ରୋଗପୋକ ଦ୍ୱାରା ଆକ୍ରାନ୍ତ ହୋଇକରି ଠିକ୍ ହିସାବରେ ବିହନ ଉପଯୋଗୀ ନେଇ ରହେ, ତେଣୁକରି ତାକେ ଆମେ କାଣା କର୍ମା ନା ଆମେ ପ୍ରାମାଣିକ ବିହନ
1: ଆଜ୍ଞା
0: ଆମର ସରକାରଙ୍କ ତରଫରୁ ଯେନ୍ଟା ରିହାତି ଦରରେ ମିଳୁଛେ,
1: ଯେନ୍ଟା ଆଜ୍ଞା
0: ସାର୍ଟିଫାଏଡ୍ ସିଡ୍ ବୋଲି ଯେନ୍ କହେସନ୍
1: ଆଜ୍ଞା,
0: ସେଟା ଆମେ ତାକେ ତାର ମାନେ ବ୍ୟବହାର କର୍ମା
1: ଆଜ୍ଞା।
0: ଆମରଟା ନିଜର କଲେ କିନ୍ତୁ ସେଟା କାଣା ହଉଛେ ଆମର ଅମଳରେ ବାଧା ହେଇଯାଉଛେ, ଆର ଆମେ ଅମଳ କମ ପାଇଲେ ଆମେ ଚାଷୀ ଭାଇମାନେ କା କ୍ଷତି ପାଉଛନ୍
1: ଆଜ୍ଞା।
0: ତେଣୁକରି ଆମେ କେମିତି କରି ସରକାରଙ୍କର ରିହାତି ଦରରେ ଯେନ୍ ଯୋଗେଇ ଦଉଛନ୍ ବିହନଟା ସେଟା ଆମେ ନେଇକରି ବ୍ୟବହାର କର୍ମା।
1: ତ ଆଜ୍ଞା ଏଟା ଗୋଟେ ବହୁତ ସୁନ୍ଦର କଥା କହିଲେ ଯେ ଆମର ଚାଷୀ ଭାଇମାନେ ଯଦି ଠିକ୍ ବିହନ ନିର୍ବାଚନ କରବେ ଆଉ ଠିକ୍ ବିହନ ବ୍ୟବହାର କରିବେ ନିଶ୍ଚିତ ଭାବରେ ସେମାନେ ସୁଫଲ ପାଇପାରିବେ ଆଜ୍ଞା। ତ ଇନେ ଗୋଟେ ମୁଖ୍ୟ କଥା ହେଲା ଆଜ୍ଞା ଯେ ଆମର ଚାଷୀ ଭାଇମାନେ ଏ ବିହନ କେନ୍ଠାନୁ ପାଇବେ ଆଜ୍ଞା?
0: ଆଗରୁ ବିହନଟା କାଣା ହଉଥିଲା 2012 ଫରିପ ପୂର୍ବରୁ
1: ଆଜ୍ଞା
0: ଆମର ବିଭିନ୍ନ ବ୍ଲକରେ ଦୁଇ ଦୁଇଟା ସେଲ୍ ସେଣ୍ଟର ଥିଲା
1: ଆଜ୍ଞା,
0: ଯେନ୍ଟା ଆମେ ବିହନ ବିକ୍ରୟ କେନ୍ଦ୍ର ବୋଲି କହୁଥିଲୁ, କିନ୍ତୁ ସେଟା କାଳକ୍ରମେ ବର୍ତ୍ତମାନ ପଞ୍ଚାୟତ ଲେଭେଲରେ ସେଟା ମିଳୁଛି
1: ଆଜ୍ଞା।
0: ସେଟା ଗ୍ରାମ ପଞ୍ଚାୟତ ସ୍ତରରେ ବେସରକାରୀ ଡିଲର ଆଉ ପେକ୍ସ ପ୍ରାଥମିକ ସମବାୟ ସମିତି ବୋଲିକରି କହୁଛନ୍, ଯେନ୍ଟାକି ଗୁଲାଘର ବି କହୁଛନ୍, ତ ସେ ଜରିଆରେ ଆମେ ଧାନ ରିହାତି ଦରରେ ଆମେ ପାଇପାରମା।
1: ତ ଇ ଯେନ୍ ଧାନ ପାଇବା କଥା ଆପଣ କହିଲେ ପଞ୍ଚାୟତ ମାଧ୍ୟମରେ
0: ଆଜ୍ଞା,
1: ଏଇଟା ସରକାରଙ୍କ ତରଫରୁ ଯୋଗାଣ ହେଉଛି କି ଆଉ ଏଇଟା ଆମର ବେସରକାରୀ ଭାବରେ ଯୋଗାଣ ହେଉଛି ଆଜ୍ଞା?
0: ନାଇଁ, ସରକାରୀ ହିସାବରେ ସେଟା ରିହାତି ଦରରେ ଆମକେ ଡିଲର ମାନେ ସେଟା ଯୋଗେଇ ଦେବେ, ସେଟା କିଣିକରି ଚାଷୀ ନେବେ
1: ଆଜ୍ଞା।
0: ଆଉ ସେଟା ବେସରକାରୀ ଡିଲର
1: ଆଜ୍ଞା,
0: ଯେନ୍ଟା ଓଡ଼ିଶା ଷ୍ଟେଟ୍ ସିଡ୍ କର୍ପୋରେସନ ବୋଲି ଅଛେ, ଓଡ଼ିଶା ବିହନ ନିଗମ ବୋଲି ଯେନ୍ଟା ଅଛେ, ସେ ତାଙ୍କର ଯେନ୍ ଡିଲର ମାନେ ରଖିଛନ୍ ପ୍ରତ୍ୟେକ ପଞ୍ଚାୟତରେ, ସେମାନଠାନୁ ସେମାନେ ରିହାତି ଦରରେ କିଣିକରି ନେବେ।
1: ତ ଇନେ ଗୋଟେ କଥା ଆଜ୍ଞା ମାନେ ପ୍ରଶ୍ନ ଉଠୁଛି ଯେ ଆମର ଚାଷୀ ଭାଇମାନେ ବି ଜାଣିବା ଲାଗି ଚାହୁଁଛନ୍ ଯେ ଗୋଟେ ଚାଷୀ ସେ କେତେ ପରିମାଣର ବିହନ ପାଇପାରବା ଆଜ୍ଞା?
0: ଏବେ ଗୋଟେ ଚାଷୀ ଛଅ ବସ୍ତା ବୋଲେ 1 କ୍ୱିଣ୍ଟାଲ 20 କେଜି
1: ଆଜ୍ଞା
0: ଧାନ ଆମେ ଦେଇପାରମୁ ଗୋଟେ ଡିଲର ଠାନୁ, ଗୋଟେ ଚାଷୀ ସେ ପାଇପାରବେ।
1: ତ ଇନେ ଏକର ପ୍ରତି କେତେ ବିହନ ଦରକାର ଆଜ୍ଞା?
0: ଆମର ଏକର ପ୍ରତି 24 କେଜି ଦରକାର, ହେକ୍ଟର ପ୍ରତି 60 କେଜି। ସେ ହିସାବରେ ଯେକୌଣସି ଜାଗାରେ ଆଗରୁ 30 କେଜିଆ ମିଳୁଥିଲା, କିନ୍ତୁ ଏବେ ସେଟା 20 କେଜିଆ ହେଇଯାଇଛି, ତେଣୁକରି 20 କେଜିଆ ଧାନ ଏକା ଆପଣ ମାନେ ପାଇପାରିବେ, ଆଉ ସେ ଜାଗାରେ ଆପଣ ଡିଲର ମାନଙ୍କ ଥ୍ରୁରୁ ପାଇପାରିବେ।
1: ଆଚ୍ଛା ଆଜ୍ଞା, ଇନେ ଗୋଟେ କଥା ଆଜ୍ଞା ପ୍ରଶ୍ନ ଉଠୁଛି ଯେ ଆପଣ ଯେନ୍ କଥା କହିଲେ ସେଟା ହଉଛେ ଗୋଟେ ଛୋଟ ଚାଷୀ ଆଉ ମଧ୍ୟମ ଧରଣ ଚାଷୀ ଲାଗି କହିଲେ
0: ଆଜ୍ଞା,
1: ଜଣେ ବଡ଼ ଚାଷୀ ତାକେ ଅଧିକ ବିହନ ଦରକାର, ସେ କେନ୍ତା କରବା ଆଜ୍ଞା?
0: ଗୋଟେ ଜିନିଷ ହେଲା ଯେ ଚାଷୀମାନଙ୍କୁ ଅଧିକା ଦରକାର କରବା, ଯେତିକି ଆମର ସରକାରୀର ନିୟମ ଅଛେ ଜଣେକେ ଆମେ 6 ବସ୍ତା ପର୍ଯ୍ୟନ୍ତ ଦେଇପାରମୁ, ଗୋଟେ ଡିଲର ବି ଦେଇପାରବା, ତେଣୁକରି ନିଜର ଚାଷ ନିଜର ବି ଯେନ୍ ଧାନ ରଖିଥିବେ ସେଟା ବି ବିହନ ବିଶୋଧନ କରିକରି ସେଟା ଆମର ତାମାନେ ବିହନଟା ବ୍ୟବହାର କରିପାରିବେ।
1: ତ ଆଜ୍ଞା, ଯେତେବେଳେ ବି ଆମେ ଆଗେ ଚାଷ କରୁଥିଲୁ ଆମର ବୁଢ଼ାଦା ମାନେ ଚାଷ କରୁଥିଲେ
0: ଆଜ୍ଞା, ଆଜ୍ଞା
1: ଆମର ପୂର୍ବପୁରୁଷ ଯେତେବେଳେ ଚାଷ କରୁଥିଲେ
0: ଆଜ୍ଞା,
1: ସେମାନେ କାଣା କରୁଥିଲେ ଯେ ପ୍ରତି ବର୍ଷରେ ଧାନ କାଟୁଥିଲେ
0: ଆଜ୍ଞା,
1: ଆରୁ ବିହନ ଲାଗି ଅଲଗା ଶୁକେଇ ରଖି ଦଉଥିଲେ
0: ଆଜ୍ଞା,
1: ଆର୍ ବାକିଟାକେ ବିକା ଭଞ୍ଜା
0: କରୁଥିଲେ ହଁ,
1: ଖାନାପିନା କରୁଥିଲେ
0: ଆଜ୍ଞା ଆଜ୍ଞା।
1: ତ ସେମାନେ ତାଙ୍କର ହିସାବରେ ସେତିକି ବେଳେ ବିହନ କେ ବିଶୋଧନ କରୁଥିଲେ
0: ଆଜ୍ଞା,
1: ମୁଖିଆ ହିସାବରେ
0: ଆଜ୍ଞା ଆଜ୍ଞା।
1: ଆଜିକାଲି ତ ଭିନ୍ନ ଭିନ୍ନ ପ୍ରକାର ଉପାୟ ବି ହେଲାନା
0: ଆଜ୍ଞା,
1: ଆଉ ବିଭିନ୍ନ ପ୍ରକାର ଔଷଧକଷା ବି ହେଲାନା
0: ଆଜ୍ଞା ଆଜ୍ଞା।
1: ତ ଆମେ ଯେତେବେଳେ ପଞ୍ଚାୟତକେ ବିହନ ଆଣିଯିମା କି କୃଷି ବିଭାଗକେ ବିହନ ଆଣିଯିମା
0: ଆଜ୍ଞା,
1: ତ ଆମେ କେନ୍ତା କରି ଜାଣମା ଯେ ଇ ବିହନଟା ଠିକ୍ ବିହନ ବୋଲିକିରି? ବସ୍ତା ଯେତେବେଳେ ଆଣମା ସେ ବସ୍ତାରେ କାଣା ଆମେ ଦେଖିଲେ ସେ ବସ୍ତା ବିହନଟା ଭଲ ବିହନ ବୋଲି ଆମେ
0: ଜାଣିପାରମା ଆଜ୍ଞା? 20 କେଜିଆ ଧାନ ଗୋଟେ ବସ୍ତା ମିଳୁଛେ
1: ଆଜ୍ଞା,
0: ସେ ଜାଗାରେ ଗୋଟିଏ ନିଲିଆ ଗୋଟେ କାଗଜ ଗୋଟେ ଲାଗିଥିଛି, ସେ ନିଲିଆ କାଗଜ କେ ଦେଖିବେ ସେ ଜାଗାରେ ବିହନର ଶୁଦ୍ଧତା ପ୍ୟୁରିଟି ବୋଲି କହେସନ୍, ଆଉ କେତେ ଜର୍ମିନେସନ୍ ହଉଛେ, କେତେ ଗଜା ହେଇପାରବା, ତ ସେ ସାର୍ଟିଫିକେଟଟା ସେଟା ଆମେ ଯେନ୍ତା ମାଟ୍ରିକ ପାସ୍ କଲେ ଜଣେ ଲୋକ ସାର୍ଟିଫିକେଟ ଦରକାର, ସେ ଭଳିଆ ଧାନ ପାସ୍ କରବା ଜାଗି ହେଲେ ଗୋଟେ ସେଟା ନୀଲି କଲର୍ର ଗୋଟେ କାଗଜ ସେନେ ଧାନର ବେଗ ଉପରେ ଲାଗିଥିଛି, ସେଟା ହଉଛେ ତାର ସାର୍ଟିଫିକେଟ, ସେଟା ଆମେ ଜାଣମା ଯେ ପ୍ରକୃତିରେ ଏଇଟା ହଉଛେ ସାର୍ଟିଫାଏଡ୍ ଧାନ ବୋଲିକରି। ତ ଚାଷୀ ଭାଇମାନଙ୍କେ ମୁଇଁ ଗୋଟେ ଜିନିଷ କହିମି ଯେ ଆମେ ଯେନ୍ ଧାନ ସମୟରେ ଆମେ ଧାନ ବୁନବା ପୂର୍ବରୁ କାଣା କର୍ମା, ସେ ଭିତରେ ଗୋଟେ ଜରି ପୁଡ଼ିଆ ଥିବା ଆଜ୍ଞା, ସେ ଜରି ପୁଡ଼ିଆକେ ଦୟାକରି କୌଣସି ଲୋକ ନେଇ ଫିକିବେ, ସେନେ ବିହନ ବିଶୋଧନ ପାଇଁ ଗୋଟେ ଥିରାମ ବୋଲିକରି ଔଷଧ ଥିସି ଗୋଟେ ଜରି କାଗଜରେ
1: ଆଜ୍ଞା,
0: ତେଣୁକରି ସେ ଧାନକେ ଆଉ ସେ ଔଷଧକେ ଭଲ ଭାବରେ ଗୁଲେଇ ଦେବେ
1: ଆଜ୍ଞା,
0: ଯାହାଫଳରେ କି ବିହନ ଜନିତ ରୋଗରୁ ଆମେ ରକ୍ଷା ପାଇପାରମା
1: ଆଜ୍ଞା। ମାନେ ଯେତେବେଳେ ବି ଆମେ ବ୍ୟବହାର କରମା ସେ ବସ୍ତାର ଭିତର ଜରିକେ ଆମେ କାଢି କରି ଗୁଳେଇ କରି ଆମେ ବ୍ୟବହାର କରବା
0: ବ୍ୟବହାର କରବା।
1: ତ ଆଜ୍ଞା, ଆପଣ ତ ଜାଣିଛନ୍ ଆମେ ଯେତେବେଳେ ସାନ ସାନ ଥିଲୁ କି

0: ପୂର୍ବପୁରୁଷ ମାନେ ଯେତେବେଳେ ଚାଷ କରୁଥିଲେ ସେତେବେଳେ ପୁରୁଣା ଧାନ ମାନେ ଥିଲା, ଯେନ୍ତାକି ହେଲା ଆସାମ ଚୁଡ଼ି ଥିଲା କି ଆପଣଙ୍କର ଗେଲେଇ ଥିଲା କି ଚିଙ୍ଗେର ଧାନ ବୋଲି ସେଟା ତ ଆଜିକାଲି ଲୋପ
1: ହେଇଗଲା ନା,
0: ଏବେ ନୂଆ ନୂଆ କିସମର ଧାନ ମାନେ ଏବେ ବଜାରରେ ମିଳୁଛି, କୃଷି ବିଭାଗ ତରଫରୁ ବି ମିଳୁଛି।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ତ ଏବେ ଗୋଟେ କଥା କହନ ଆଜ୍ଞା, ଯେ ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହୁଁଛନ୍
1: ଆଜ୍ଞା,
0: ଯେ ବର୍ତ୍ତମାନ ଆପଣଙ୍କର କୃଷି ବିଭାଗ ତରଫରୁ ସବୁଠାରୁ ଭଲ ଭଲ ଧାନର କିସମ ମାନେ କାଁ କାଣା? ଆଜ୍ଞା,
1: ସବୁ ପ୍ରଥମେ ହେଲା 100 ଦିନିଆ ଧାନ, ସେଟାକେ ଉଚା ଜମିରେ ଆମେ ବୁଣୁଛୁ।

0: ଗୋଟେ ହେଉଛି ସରଳ କିସମ ଧାନ, ଗୋଟେ ମଧ୍ୟମ କିସମ ଧାନ, ଆଉ ଗୋଟେ ବିଳମ୍ବ କିସମ ଧାନ। ତ ଏଇ ପ୍ରକାର ଭେରାଇଟି ଆମେ ଯଦି କରିପାରମା ବହୁତ ଅମଳ ପାଇପାରମା ଆର ଆମର ଉନ୍ନତି ଟିକେ ହେଇପାରବା।
1: ତ ଆଜ୍ଞା ଇନେ ଗୋଟେ କଥା ମୁଁ ଆପଣଙ୍କୁ ପଚାରବା ଲାଗି ଚାହୁଁଛି, ଆପଣ ନିଶ୍ଚିତ ଭାବରେ ଏଇଟା ଆପଣଙ୍କର ବ୍ୟକ୍ତିଗତ ଅନୁଭୂତି ବି ଆପଣଙ୍କର ଥିବା, ଆପଣ ତ ନିଶ୍ଚିତ ଭାବରେ ଗୋଟେ ଚାଷୀ ବି ହେଇଥିବେ
0: ଆଜ୍ଞା,
1: ଚାକିରି କରିବା ସାଙ୍ଗେ ସାଙ୍ଗେ
0: ଆଜ୍ଞା ଆଜ୍ଞା।
1: ତ କାଣ ହଉଛି ଯେ ଆମ ଯେତେବେଳେ ଖରାଦିନିଆ ଧାନ ଆମେ ଯେତେବେଳେ ଅମଲ କରୁଛୁ ଆଜ୍ଞା
0: ଆଜ୍ଞା,
1: ସେଟା ଆମର ମଣ୍ଡିରେ ବିକୁ ବିକୁ ଜୁଲାଇ ମାସ ଶେଷ ହେଇଯାଉଛି
0: ଆଜ୍ଞା ଆଜ୍ଞା।
1: ତ ବଡ଼ ଧାନ କରିବା ଦ୍ୱାରା ଲେଟ୍ରେ ହଉଛେ, ଆମେ ଲେଟ୍ରେ ତାକେ ବିକୁଛୁ
0: ବିକୁଛୁ,
1: ଇତାର ଦ୍ୱାରା କାଣା ହଉଛେ ବେଳେ ବେଳେ ମଣ୍ଡି ବନ୍ଦ ହେଇଯାଉଛେ କି ବର୍ଷା ଆସିଲେ ଆମର ଚାଷୀ ଭାଇମାନେ କ୍ଷତିଗ୍ରସ୍ତ ହଉଛନ୍। ଇ ସମୟରେ ଆମେ କେନ୍ତା କରି ଆମେ ସନ୍ଧାନ କର୍ମା, କେନ୍ ସନ୍ଧାନ କଲେ ଆମେ ଜଲ୍ଦି ହେଇପାରବା ସେ ବିଷୟରେ କହନ। ଆଉ ତାର ପରେ ପରେ ଡିସେମ୍ବର ମାସେ ଯେନ୍ଟା ଧାନ ବି କାଟୁଛୁ
0: ଆଜ୍ଞା,
1: ସେ ଧାନ ଯଦି ଡିସେମ୍ବର ଭିତରେ ଆମେ ସରେଇ ପାରିଲୁ ତ ଭଲ କଥା, ନହେଲେ ଆଉ ଗୋଟେ ଚାଷ ଲାଗି ଆମେ ପ୍ରସ୍ତୁତ ହଉଛୁ
0: ପ୍ରସ୍ତୁତ ହଉଛୁ ଡାଲୁଆ ଧାନ ପାଇଁ।
1: ତ ଇ ଯେନ୍ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହଉଛନ୍, ତ ଇ ବିଶେଷ କରି ଯେନ୍ ଡବଲ ଫସଲ ଯେନ୍ ମାନେ କରୁଛନ୍, ସେ ଚାଷୀମାନଙ୍କେ ଆପଣ ଇ ଯେନ୍ ବିହନ ବିଷୟରେ ଆପଣ କାଣା କହିବେ ଆଜ୍ଞା?
0: ଆମେ ଯେତେବେଳେ ଚାଷ କର୍ମା ଠିକ ସମୟରେ ଠିକ ବିହନ, ଠିକ ସାର, ଠିକ ଔଷଧ ଯଦି ପ୍ରୟୋଗ କର୍ମା, ଆମେ ଗୋଟେ ଧାନ ହଉଛେ ସବୁଠାରୁ ବଡ଼ ଧାନ ହଉଛେ 150-155 ଦିନ, ଆମେ ଯଦି ଜୁନ ମାସରେ ବୁଣିଲା ବୋଲେ ବି ସେଟା ଡିସେମ୍ବର ସୁଦ୍ଧା ଆମେ କାଟି ପାର୍ମା। ଆଉ ଡାଲୁଆ ଧାନ ପାଇଁ, ଡାଲୁଆ ଧାନ ପାଇଁ ବି ତ ଆପଣଙ୍କର MT 1010 ଲଲାଟ ଖଣ୍ଡଗିରି ଇ ଭଳିଆ ଯେନ୍ ଧାନ କଲେ ଆମେ ସେଟା ତାମାନେ ଆପଣଙ୍କର ମେ ସୁଦ୍ଧା ଆମେ କାଟି ପାର୍ମା, ଯାହାଫଳରେ ଆମକେ ବି ଅସୁବିଧା ନାଇଁ ହୁଏ। ତେଣୁକରି ଆମେ ସମସ୍ତେ କାଣା କର୍ମା, ଆମର ସ୍ଥାନୀୟ ଯେନ୍ କୃଷି କର୍ମଚାରୀ ଅଛନ୍ ସେମାନଙ୍କେ ଟିକେ ବୁଝ୍ମା, ତାପରେ ମାଟି ପରୀକ୍ଷା କର୍ମା, ତାପରେ ଆପଣଙ୍କର ବିହନ ଚୁଜ୍ କର୍ମା, ବିହନ ଭଲଟା ଯେନ୍ତା ପାଇପାର୍ମା, ବିହନ ଯଦି ଭଲଟା ମିଳିଲା, ସାର ଭଲ ଭାବରେ ଯଦି ଦେଲୁ ଆମେ, ଆଉ ଠିକ ସମୟରେ ଯଦି ଔଷଧ ପ୍ରୟୋଗ କରିପାରିଲୁ ବୋଲେ ଆମର ଆରାମସେ ଧାନ ଆମର ଭଲ ହିସାବରେ ମିଳିବା, ଆମେ ଚାଷୀ ଭାଇ ଉପକୃତ ହେମୁ।
1: ତ ଯାହା ହଉ ଝାକର ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆଉ ଚାଷୀ ଭାଇମାନେ କେନ୍ତା କରି ବିଶୋଧିତ ବିହନ ପାଇପାରିବେ, ଆଉ କେନୁ ପାଇପାରିବେ, କାଣା କଲେ ପାଇପାରିବେ ସେ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆମେ ନିଶ୍ଚିତ ଭାବରେ ଆଶା କର୍ମା ଯେ ଯେନ୍ମାନେ ବି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ଚାଷୀ ଭାଇମାନେ, ସେମାନେ ଆମର କଥାକେ ଧ୍ୟାନ ଦେଇକରି କାମେ ଲଗାବେ। ଯଦି ଇ ହିସାବରେ ସେମାନେ ଚାଷବାସ କରିବେ, ଆଉ ଇ ବିହନ ସେମାନେ ଯଦି ବ୍ୟବହାର କରିବେ, ନିଶ୍ଚିତ ଭାବରେ ସେମାନଙ୍କର ଚାଷବାସରେ ସୁଫଲ ମିଳିବା। ତ ଆମର ବୈଠକକେ ଆସିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା, ଜୁହାର।
2: ଏଇଟା ବି ଶୁଣିଲି ଦାଦା,
1: ଶୁଣିଲୁ ତ ବାବୁ,
2: ଆ ଯେନ୍ ପ୍ରକାର ତୁ ବି ପ୍ରଶ୍ନ ପଚରେଇ ନେଲୁ ଆଜ୍ଞା, ଗଲା ଗୁଡ଼େ ଗୁଡ଼େ କରି ପୁରା ତାର ସଙ୍ଗେ ଥୋଇ ଦେଲେ
1: ଯେ ବାବୁ, ଏନ୍ତା ପ୍ରଶ୍ନ ଆର ଉତ୍ତର ଭିତରେ ସମୟ ବି ଶେଷ ହେଇଗଲା
2: ହେଇଗଲା ହେଇଗଲା,
1: ବୈଠକ ଶେଷ କରବାକେ ପଡ଼ବା। ତ ବୈଠକ ଶେଷ କରବାର ଆଗନୁନ୍ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ଚାଷୀ ଭାଇ, ଦାଦା, କକା, ମା ଭଉଣୀ ମାନକେ, ମୁଇଁ ଯୁଗେ ଦାଦା
2: ଆର ମକାରେ ଦାଦା
1: ଜୁହାର।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ, ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସ 19 ପର୍ଯ୍ୟନ୍ତ NITS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହ ସାକ୍ଷାତକାର ରିଲେ କରି ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣନ୍ତୁ ଆଲୋଚନା।
2: ଆସନ୍ତା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ମହାଶୟ। ପ୍ରଥମେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, ନମସ୍କାର।
3: ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
2: ଆକାଶବାଣୀର ଶ୍ରୋତା ବନ୍ଧୁମାନଙ୍କୁ ଏଥରର ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ସବୁ ବିଶେଷ ପଦକ୍ଷେପ ନିଆଯାଇଛି, ନୀତି ନିର୍ଘଣ୍ଟ ଆଉ ଶୃଙ୍ଖଳିତ ଦର୍ଶନ, ରଥଟଣା, ସେ ସମସ୍ତ ସମ୍ପର୍କରେ ଆପଣ ଟିକେ ସମ୍ୟକ ସୂଚନା ଦିଅନ୍ତୁ।
3: ନିଶ୍ଚିତ ଭାବରେ, ପ୍ରଥମେ ଅଲ୍ ଇଣ୍ଡିଆ ରେଡିଓକୁ ଆମେ ଧନ୍ୟବାଦ ଜଣାଉଛୁ। ଆପଣଙ୍କ ଜରିଆରେ ଅଗଣିତ ଜଗନ୍ନାଥ ପ୍ରେମୀ, ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଖରେ ଆମର ସୂଚନା ଆମେ ପହଞ୍ଚାଇବା ପାଇଁ ଚାହିଁବୁ, ତେଣୁ ଏହି ସୁଯୋଗ ପାଇଁ ଆପଣଙ୍କୁ ଆଉଥରେ ଧନ୍ୟବାଦ। ଚଳିତ ବର୍ଷର ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଅନେକ ଦିନ ହେଲା ଚାଲିଛି ଏବଂ ସମସ୍ତ ସେବାୟତ ନିଯୋଗ ଏବଂ ଅନ୍ୟାନ୍ୟ ସମସ୍ତ ଅଧିକାରୀ ସୁରକ୍ଷା ପାଇଁ ଆମର ପୁଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀ ଅଧିକାରୀ ଆମେ ସମସ୍ତେ ସେଥିରେ ଲାଗିଛୁ ଏବଂ ମହାପ୍ରଭୁଙ୍କ କୃପାରୁ ଯାହା ବି ନୀତି ନିର୍ଘଣ୍ଟ ହେବା କଥା, ବ୍ୟବସ୍ଥାବଳୀ ହେବା କଥା ତାହା ଇତିମଧ୍ୟରେ ସରିଛି। ଆମେ ଛତିଶା ନିଯୋଗର ବୈଠକ କରି ସେହି ବୈଠକରେ ତାଙ୍କର ପରାମର୍ଶ ଅନୁଯାୟୀ ସେହି ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଅନୁମୋଦିତ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ରହିଛି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ, ତାହା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଏବଂ ସେଥିରେ ବି ଏହି ଯେଉଁ ନୀତି ନିର୍ଘଣ୍ଟ ଏବଂ ବ୍ୟବସ୍ଥାବଳୀ ଗୃହୀତ ହୋଇଛି ଏବଂ ଏହା ପୂର୍ବରୁ ଏବେ ସ୍ନାନଯାତ୍ରା ମଧ୍ୟ ଠିକ୍ ହିସାବରେ ସମାପିତ ହୋଇସାରିଛି। ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହେବା କଥା ଏବଂ ବ୍ୟବସ୍ଥାବଳୀ ହେବା କଥା ତାକୁ ସେଥିରେ ଆମେ ଛତିଶା ନିଯୋଗରେ ଅନୁମୋଦିତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମ୍ୟାନେଜିଂ କମିଟିର ଯେଉଁ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଅଛି ସେଇଠି ଗୃହୀତ କରିସାରିଛୁ ଏବଂ ସେହି ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଦେବନୀତିଗୁଡ଼ିକ ଚାଲିଛି ଏବଂ ଯାହା ବି ବ୍ୟବସ୍ଥାବଳୀ ହୋଇଛି ବିଭିନ୍ନ ସମୟରେ ଯେଉଁ ବିଭିନ୍ନ ନୀତିକାନ୍ତି ଏବେ ହେବ ରଥଯାତ୍ରା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ସବୁ ଯାହା ବ୍ୟବସ୍ଥାବଳୀକୁ ସମସ୍ତଙ୍କୁ ମାନିବା ପାଇଁ ଆମେ ସବୁ ନିଯୋଗମାନଙ୍କୁ ଆପଣଙ୍କ ଜରିଆରେ ନିବେଦନ କରୁଛୁ।
2: ତେବେ ରଥଯାତ୍ରା, ତାପରେ ବାହୁଡ଼ା ଯାତ୍ରା, ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ କ'ଣ ସବୁ ବିଶେଷ ବ୍ୟବସ୍ଥା କରାଯାଇଛି?
3: ଘୋଷଯାତ୍ରାର ପହଣ୍ଡି ନୀତି ହେଉଛି ସବୁଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ବିଭିନ୍ନ ସମୟରେ ଯେତେବେଳେ ପହଣ୍ଡି ହେଉଛି, ଯେମିତିକି ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ହୋଇସାରିଛି ଏବଂ ଏବେ ରଥଯାତ୍ରାରେ ଯେଉଁ ପହଣ୍ଡି ହେବ, ତାପରେ ଆଡ଼ପ ମଣ୍ଡପ ପହଣ୍ଡି ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବାହୁଡ଼ା ଯାତ୍ରା ପାଇଁ ପହଣ୍ଡି ହେବ ଏବଂ ପରେ ନୀଳାଦ୍ରି ବିଜେରେ ଯେତେବେଳେ ପହଣ୍ଡି ହେବ, ସବୁଯାକ ପହଣ୍ଡି ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମର ବ୍ୟବସ୍ଥାବଳୀ କରାଯାଇଛି। ସମସ୍ତଙ୍କ ପରାମର୍ଶ କ୍ରମେ ସେହି ହିସାବରେ ବ୍ୟବସ୍ଥାବଳୀ କରାଯାଇଛି। ପହଣ୍ଡିରେ କେଉଁ ସେବକମାନେ ରହିବେ, କେଉଁ ଅଧିକୃତ ସେବକମାନେ ରହିବେ, ତା ଉପରେ ଆମେ ତାଲିକା ପ୍ରସ୍ତୁତ କରିଛୁ। ଇତିମଧ୍ୟରେ ସେବା ସମ୍ପୃକ୍ତ ନିଯୋଗମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବିଶେଷ କରି ରଥଯାତ୍ରାରେ ଆପଣ ଜାଣିଛନ୍ତି ଦୈତାପତି ନିଯୋଗର ବିଶିଷ୍ଟ ଭୂମିକା ରହିଥାଏ, ତାଙ୍କ ସାଙ୍ଗରେ ବି ବିସ୍ତୃତ ଭାବରେ ଆମେ ଆଲୋଚନା କରିଛୁ ଏବଂ ସମସ୍ତ ପାଳିଆ ସେବକ ଏବଂ ସେବା ନିଯୋଗଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରିଛୁ। ପହଣ୍ଡି ନୀତି ଠିକ୍ ହିସାବରେ ହେବ ବୋଲି ଆମେ ମହାପ୍ରଭୁଙ୍କର ଅପେକ୍ଷା ଆଶା କରୁଛୁ ଏବଂ ଯେଉଁଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅଛି, ଆମର ଯାହା ନୀତି ନିର୍ଘଣ୍ଟ ହୋଇଛି ସେହି ହିସାବରେ ବିଭିନ୍ନ ନୀତି ସରିଲା ପରେ, ମଙ୍ଗଳାଳତୀ ଏବଂ ଅନ୍ୟାନ୍ୟ ନୀତି ମଙ୍ଗଳାର୍ପଣ ସରିଗଲା ପରେ ପହଣ୍ଡି ଆରମ୍ଭ 9:30 ବେଳକୁ ହେବ ବୋଲି ଆମେ ମହାପ୍ରଭୁଙ୍କ ଆଶୀର୍ବାଦକୁ କାମନା କରିବୁ ଏବଂ ପହଣ୍ଡି ପାଖାପାଖି 3 ଘଣ୍ଟା ଲାଗିଥାଏ। ପହଣ୍ଡି ଶେଷ ପାଖାପାଖି 12:30 ମଧ୍ୟାହ୍ନରେ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ମଦନ ମୋହନ ଏବଂ ଶ୍ରୀକୃଷ୍ଣଙ୍କ ବିଜେ ପରେ ଚିତାଲାଗି ଏବଂ ବେଶ ଶେଷ ହେଲା ପରେ ଗଜପତି ମହାରାଜଙ୍କ ଦ୍ୱାରା ଚେହେରା ପହଁରା କାର୍ଯ୍ୟକ୍ରମ ରହିଛି। ପାଖାପାଖି 2:30-3:30 ଭିତରେ ହେବ ଏବଂ ଚାରମାଳ, ଫିଟା, ଘୋଡ଼ା ଓ ସାରଥି ଲାଗିବା ପରେ ରଥଟଣା ଆରମ୍ଭ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ 4:00 ନିର୍ଘଣ୍ଟ ରଖାଯାଇଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଯେଉଁ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସେହି ହିସାବରେ ହେବ ବୋଲି ଆମେ ଆଶା ଏବଂ ପ୍ରାର୍ଥନା କରୁଛୁ।
2: ଅନେକ ସମୟରେ ଦେଖାଯାଇଛି ପହଣ୍ଡି ସରିଲା, ରଥଟଣା ଆରମ୍ଭ ହେଲା, କିନ୍ତୁ ରଥ ଉପରେ ସଂଖ୍ୟାଧିକ ସେବାୟତଙ୍କର ଉପସ୍ଥିତି ବେଳେବେଳେ ଦର୍ଶନରେ ଅସୁବିଧା ସୃଷ୍ଟି କରେ ଭକ୍ତଙ୍କ ଗହଣରେ, ସେଥିପାଇଁ କ'ଣ ଏଥର ବ୍ୟବସ୍ଥା କରାଯାଇଛି?
3: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି ନ ଆସନ୍ତୁ ସେଟା ଆମେ ସବୁବେଳେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାହିଁଛୁ ଏବଂ ଆପଣ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟିଏ ସେନ୍ସିଟିଭ୍ ପ୍ରଶ୍ନ କରିଛନ୍ତି।

0: ଯେତେବେଳେ ବି ସୁନାବେଶ ହଉ କିମ୍ବା ରଥ ଟଣା ବେଳକୁ ବି ହଉ, ଯଦି କୌଣସି ସେବକ ମହାପ୍ରଭୁ ଶ୍ରୀଜୀଉମାନଙ୍କ ଆଗରେ ଠିଆ ହେଉଛନ୍ତି, ଭକ୍ତମାନେ ସେଥିରେ ନିରାଶ ହୁଅନ୍ତି ଏବଂ ସେହି କ୍ରମରେ ଆମେ ବ୍ୟବସ୍ଥାବଳୀରେ ସ୍ୱଷ୍ଟ ଭାବରେ ଉଲ୍ଲେଖ କରୁଛୁ ଏବଂ ଆମର ଯେତେବେଳେ ଆଲୋଚନା ହେଇଛି ଦୈତାପତି ନିଯୋଗ ଏବଂ ଅନ୍ୟାନ୍ୟ ନିଯୋଗ ସାଙ୍ଗରେ, ଆମେ ତାଙ୍କୁ ବିନମ୍ର ନିବେଦନ କରୁଛୁ ଯେ କୌଣସି ହିସାବରେ ସେମାନେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଛିଡ଼ା ହେବେ ନାହିଁ ଏବଂ କୌଣସି ପ୍ରକାର ଅନ୍ତରାୟ ସୃଷ୍ଟି କରିବେ ନାହିଁ। ଆମେ ଆଶା କରିବା ସମସ୍ତେ ଆମର ଯେଉଁ ଏପିଲ ଆମେ କରିଛୁ ସେଥିରେ ସେମାନେ ସହମତି ରଖିବେ ଏବଂ ଯଦି କୌଣସି ପ୍ରକାର ବିଶୃଙ୍ଖଳା କେହି ବି କରନ୍ତି, ଆମେ ବିଶୃଙ୍ଖଳକାରୀ ସେବକମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତାଙ୍କୁ କହିଛୁ ଯେ ସେମିତି କିଛି ସିଚୁଏସନ୍ ନ ଆସୁ।
1: ଏ ପହଣ୍ଡି ସମୟରେ ଶ୍ରୀମନ୍ଦିର ମଧ୍ୟରେ ଦର୍ଶନ ପାଇଁ ଯଦି କିଛି ଶ୍ରଦ୍ଧାଳୁ ଚାହାନ୍ତି, ଟିକେଟ୍ ବ୍ୟବସ୍ଥା ବା କୌଣସି ଦର୍ଶନ କରିବାର କିଛି ବ୍ୟବସ୍ଥା କରାଯାଇଛି କି ଏଥର ପ୍ରଶାସନ ତରଫରୁ?
0: ପ୍ରତିବର୍ଷ ଭଳି ପହଣ୍ଡି ପାଇଁ ଗୋଟେ ଟିକେଟ୍ କରାଯାଏ, କିନ୍ତୁ ସେଟା ଲିମିଟେଡ୍ ଟିକେଟ୍ ଥାଏ। ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁ ସେଥିରେ ଭାଗ ନେବା ପାଇଁ ଚାହାନ୍ତି ତାଙ୍କ ପାଇଁ ବିକ୍ରିର ବ୍ୟବସ୍ଥା କରାଯାଏ, କିନ୍ତୁ ଯେହେତୁ ସଂଖ୍ୟାଧିକ ଭକ୍ତ ଚାହିଁବେ ଯିବା ପାଇଁ ତେଣୁ ସେଟା ବହୁତ ଲିମିଟେଡ୍ ନମ୍ବର୍ସରେ ଥାଏ। ତେଣୁ ଯେଉଁମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ମହାପ୍ରଭୁଙ୍କ କୃପା ଭିକ୍ଷା ଲାଭ କରିପାରିବେ, କିନ୍ତୁ ଯଦି ବି କେହି ଆସିପାରୁନାହାନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଏବଂ ସିଂହଦ୍ୱାର ଚକଡ଼ାରେ ଏବଂ ଅନ୍ୟାନ୍ୟ ଜାଗାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ହେବ ତା ଉପରେ ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ସମସ୍ତଙ୍କୁ ଏପିଲ୍ କରିବା ପାଇଁ ଚାହିଁବୁ, ସମସ୍ତେ ଯାହା ବି ବ୍ୟବସ୍ଥାବଳୀ ରହିଛି ବା ପ୍ରଶାସନର ଯାହା କଟକଣା ବି ରହିଛି ତାକୁ ସମସ୍ତେ ମାନି ଚଳିବା, କାରଣ ବହୁତ ଲୋକ ଆଜିକା ଦିନରେ ବାହାରୁ ଗାଡ଼ିରେ ଆସୁଛନ୍ତି, ମୋଟରସାଇକେଲ କିମ୍ବା କାର୍ କିମ୍ବା ବସ୍ରେ ଆସୁଛନ୍ତି, ତେଣୁ କିଛିଟା ଟ୍ରାଫିକ୍ କଟକଣା ବି ରହିବ। ଯାହା ବି କଟକଣା ବା ପୁଲିସ ପ୍ରଶାସନ ହେଉ କିମ୍ବା ପ୍ରଶାସନ ତରଫରୁ ଯାହା ବି କିଛି ଆକଟ ରହିବ ତାକୁ ସମସ୍ତେ ମାନିବା ଏବଂ ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା। ଯେତେବେଳେ ବି କୌଣସି ଆମର ଏତେ ବଡ଼ ଯାତ୍ରା ହେଉଛି ଆମେ ସହରର ସ୍ୱଚ୍ଛତା ମଧ୍ୟ ବଜାୟ ରଖିବା ଏବଂ କୌଣସି ହିସାବରେ ସୁରକ୍ଷା ଦୃଷ୍ଟିକୋଣରୁ ଯାହା ବି ପରାମର୍ଶ ଦିଆଯାଉଛି, ଯେମିତିକି ମୁଁ ଆପଣଙ୍କୁ ଗୋଟେ ଛୋଟ ଉଦାହରଣ ଦେଇ କହିବି, ଯଦି କୌଣସି ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ, ସେତେବେଳେ ଆମେ ଗହଣା କିମ୍ବା ପଇସା ଠିକ୍ ହିସାବରେ ରଖିବା, ତେଣୁ ଯଦ୍ୱାରା କି ଆମେ କୌଣସି ଅସାମାଜିକ ତତ୍ତ୍ୱକୁ ସେଥିରେ ସୁଯୋଗ ଦେବା ନାହିଁ, ତାର ଫାଇଦା ନେବା। ତେଣୁ ଆପଣଙ୍କ ଜରିଆରେ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ, ଯାହା ବି ସରକାରଙ୍କ ତରଫରୁ ବା ପ୍ରଶାସନ ତରଫରୁ ବା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥାବଳୀରେ ପରାମର୍ଶ ରହିଛି ସମସ୍ତେ ତାଙ୍କୁ ମହାପ୍ରଭୁଙ୍କର କୃପା ଭାବି ସମସ୍ତେ ମାନି ଚଳିବା ଏବଂ ଘୋଷଯାତ୍ରାର ସଫଳତା କାମନା କରିବା।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦି ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ, ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ଆଡ଼ପ ମଣ୍ଡପରେ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତ ଆସୁଛନ୍ତି, ତାଙ୍କର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି ପୁରା ସିଂହଦ୍ୱାର ସାମ୍ନାରୁ ଶ୍ରୀଗୁଣ୍ଡିଚା ମନ୍ଦିରର। ଏବଂ ଆପଣଙ୍କୁ ସୂଚନା ନିମନ୍ତେ କହିବି ଯେ ଚଳିତ ବର୍ଷ ଆମେ ଶ୍ରୀଗୁଣ୍ଡିଚା ମନ୍ଦିରର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣ ଦ୍ୱାର ହଉ, ସିଂହଦ୍ୱାର ହଉ, ସୂଚନା କେନ୍ଦ୍ର ହଉ, ଅଭ୍ୟର୍ଥନା କେନ୍ଦ୍ର ହଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ, ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦୋଷଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ। ଗୁଣ୍ଡିଚା ମନ୍ଦିରର ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି। ଏଲ୍ଇଡି ସ୍କ୍ରିନ୍ରେ ଆମେ ବିଭିନ୍ନ ସୂଚନା ଦେବା ପାଇଁ କରିଛୁ, ତେଣୁ ଆମେ ଚାହିଁବୁ ସମସ୍ତେ ସେଥିରେ ନିଶ୍ଚିତ ଭାବରେ ଭଲ ଅନୁଭୂତି ନେଇପାରିବେ। ଏବଂ ବାହୁଡ଼ା ଯାତ୍ରା ତା ପୂର୍ବ ଦିନ ଅର୍ଥାତ୍ ନବମୀ ଦିନ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ, ଏବଂ ସନ୍ଧ୍ୟା ଦର୍ଶନ ପାଇଁ ଆମର ଯେହେତୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରନ୍ତି, ସେହିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଆମେ ତାକୁ କଟକଣା ଲଗାଇଥାଉ, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଆମର ନୀତିକାନ୍ତି ଥାଏ ଏବଂ ସେହି ନୀତିକାନ୍ତିକୁ ଠିକ୍ ହିସାବରେ କରିବା ପାଇଁ ଯଦ୍ୱାରା କି ପରବର୍ତ୍ତୀ ଦିନର ବାହୁଡ଼ା ଯାତ୍ରା ଠିକ୍ ହିସାବରେ ସମାପିତ ହେବ। ଯାହା ବି ସୂଚନା ଥିବ ଆମେ ଆପଣମାନଙ୍କ ଜରିଆରେ, ଗଣମାଧ୍ୟମ ଜରିଆରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଖରେ ସେହି ସୂଚନା ଦେବୁ, କାରଣ ବାହୁଡ଼ା ଯାତ୍ରା ପରଦିନ ସୁନାବେଶ ବା ବଡ଼ଚଢ଼ାଉ ବେଶ ଶ୍ରୀଜୀଉମାନଙ୍କର ହେବ, ଶ୍ରୀହରିଶୟନ ନୀତି ହେବ, ତା ପାଇଁ ଆମକୁ ଆଗତୁରା ନିର୍ଦ୍ଦିଷ୍ଟ ଭାବରେ ବ୍ୟବସ୍ଥା କରିବାକୁ ହୁଏ, ଯଦ୍ୱାରା କି ଭକ୍ତମାନେ ଖୁବ୍ ସୁନ୍ଦର ଭାବରେ ସୁନାବେଶ ଦର୍ଶନ କରିପାରିବେ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଯୋଗାଇବା ପାଇଁକା ଏଥରକ

0: ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ।
1: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ, ଏବଂ ଚଳିତ ବର୍ଷ ଶରଧା ବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
0: ଏବେ ଗୋଟେ ସମସ୍ୟା ହୁଏ, ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପରେ ମହାପ୍ରସାଦ ସେବନ ପାଇଁ ଆସିଥାନ୍ତି, ଟିକିଏ ତାର ଦର ଗୁଡ଼ିକ ଆକାଶ ଛୁଆଁ ହେଇଯାଏ, ତେଣୁ ଭକ୍ତମାନେ ପାଇବାରୁ ରହିତ ହୁଅନ୍ତି, ଯେ ସେଥିପାଇଁ କିଛି ବ୍ୟବସ୍ଥା କରାଯାଇଛି କି?
1: ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ବହୁତ ଲୋକଙ୍କର ଆକାଂକ୍ଷା ଥାଏ ଏବଂ ଆଶା ଥାଏ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଆନନ୍ଦ ବଜାରରେ ଯାଇକି ମହାପ୍ରସାଦ ସେବନ କରିବା ପାଇଁ, ଏବଂ ଆମେ ସମ୍ପୃକ୍ତ ସୁଆର ମହାସୁଆର ନିଯିବ ଏବଂ ଅନ୍ୟାନ୍ୟ ସେବକମାନଙ୍କୁ ଅନୁରୋଧ କରିଛୁ ବ୍ୟବସ୍ଥିତ ଢଙ୍ଗରେ ତାକୁ ବିକ୍ରିବଟା କରିବା ପାଇଁ ଏବଂ କୌଣସି ହିସାବରେ କୌଣସି ଶ୍ରଦ୍ଧାଳୁ ବା ଭକ୍ତଙ୍କୁ ଯେମିତି ଅସୁବିଧାରେ ନ ପଡ଼ନ୍ତି ତା ଉପରେ ଦୃଷ୍ଟି ଦେବା ପାଇଁ।
0: ପରବର୍ତ୍ତୀ ପର୍ଯ୍ୟାୟରେ ସୁନାବେଶ, ଅଧରପଣା ନୀତି ଏବଂ ନୀଳାଦ୍ରି ବିଜେ, ଏସବୁକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ନିଯୋଗ ଆଉ ସେବକଗଣଙ୍କର କିଭଳି ସହାୟତା ଆପଣ ଲୋଡ଼ୁଛନ୍ତି?
1: ସମସ୍ତ ନୀତିକାନ୍ତି ବା ଦେବନୀତି ଯାହା ବି ଅଛି ଆପଣ ଯେମିତି କହିଲେ ବାହୁଡ଼ା ପରେ ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଇତ୍ୟାଦି ସହିତ ଅନ୍ୟାନ୍ୟ ଯେତେ ବି ଦେବନୀତି ଅଛି ସବୁଯାକ ଶୃଙ୍ଖଳିତ ଭାବରେ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଆମ ସ୍ତରରେ ଆମର ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ପ୍ରଶାସକ ମହୋଦୟଗଣ ଏବଂ ଜିଲ୍ଲାପାଳ ଆମର ଉପମୁଖ୍ୟ ପ୍ରଶାସକଙ୍କ ସ୍ତରରେ ଆମେ ସେବକ ନିଯୋଗମାନଙ୍କ ସହିତ ଇତିମଧ୍ୟରେ ଆଲୋଚନା କରିସାରିଛୁ, ଏବଂ ଯେତେ ବି ପାଳିଆ ସେବକ ଅଛନ୍ତି, ସେବକ ନିଯୋଗ ଅଛନ୍ତି, ସେମାନଙ୍କର ପୂର୍ଣ୍ଣ ସହଯୋଗ ଆମେ କାମନା କରୁଛୁ ଏବଂ ଆମେ ଆଶା କରିବୁ ବିଗତ ବର୍ଷ ଭଳି ସେମାନେ ତାଙ୍କର ସହଯୋଗର ହାତ ବଢ଼େଇବେ ଏବଂ ଯେତେ ବି ଦେବନୀତି ଅଛି ଠିକ୍ ହିସାବରେ ସମାପିତ ହେବ।
0: ସମସ୍ତ ଭକ୍ତଗଣଙ୍କର ଏବଂ ଯେଉଁମାନେ ସବୁ ପୁରୀ ଆସିବେ ସେ ସମସ୍ତଙ୍କୁ ଆପଣ କ'ଣ ଶେଷ ବାର୍ତ୍ତା ଦେବେ ଏବଂ ଜଗନ୍ନାଥଙ୍କର କିପରି ଆଶିଷ ଭିକ୍ଷା କରିବେ?
1: ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ସମାପିତ ହୋଇଥାଏ ଏବଂ ଆମେ ବି ମହାପ୍ରଭୁଙ୍କର କୃପା ଭିକ୍ଷା ଆମେ କରୁଛୁ ଯେ ଚଳିତ ବର୍ଷର ଘୋଷଯାତ୍ରା ସୁଚାରୁ ରୂପେ ସମ୍ପାଦନ ହେଉ। ସମସ୍ତ ଅଗଣିତ ଶ୍ରୋତାମାନଙ୍କୁ ଆମେ ଆପଣଙ୍କ ଜରିଆରେ ଆମେ ତାଙ୍କର ମଙ୍ଗଳ କାମନା କରୁଛୁ ଏବଂ ମହାପ୍ରଭୁ ସମସ୍ତଙ୍କୁ ସହାୟ ହୁଅନ୍ତୁ ଏବଂ ଚଳିତ ବର୍ଷର ଘୋଷଯାତ୍ରା ଠିକ୍ ହିସାବରେ ସମାପିତ ହେଉ। ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ।
0: ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହ ଶୁଣୁଥିଲେ ଆଲୋଚନା। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା, ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବତ।

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟେକ

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ସହ ସାକ୍ଷାତକାର। ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ପ୍ରଦୀପ କୁମାର ମିଶ୍ର ଓ ସାଥୀ।

ପ୍ରଚାର କଲୁ ଆଦିବାସୀ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ ଶିଳ୍ପୀ ପ୍ରଦୀପ କୁମାର ମିଶ୍ର ସାଥୀ ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ରକ୍ଷକ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା ସମୀର ଏବଂ ସଙ୍ଗୀତ ସଂଯୋଜନା ଆନନ୍ଦ ମେଲେନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ। ତେରେ ମେରେ ସ୍ୱପ୍ନା କଥାଚିତ୍ରରୁ କଣ୍ଠଦାନ କରିଛନ୍ତି କବିତା କ୍ରିଷ୍ଣମୂର୍ତ୍ତି ଏବଂ କୁମାର ସାନୁ। ଗୀତ ରଚନା ଆନନ୍ଦ ବକ୍ସି ଏବଂ ସଙ୍ଗୀତ ସଂଯୋଜନା ବିଜୁ ସାହା। କଥାଚିତ୍ର ତେରେ ମେରେ ସ୍ୱପ୍ନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ ବିଶାଲ ବାଦ କଥାଚିତ୍ରରୁ। ଗଣଦାନ କରିଛନ୍ତି ଶିଳ୍ପୀ ଅନୁରାଧ ପଡ଼ୱାଲ ଏବଂ ମହମ୍ମଦ ଆଜିଜ, ଗୀତ ରଚନା ଆନନ୍ଦ ବକ୍ସି ଏବଂ ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଛନ୍ତି ଶିଳ୍ପୀ ବିଲାୟତ ହୁସେନ ଖାନ ରାଗ ବାଗେଶ୍ରୀ ବାହାର ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ। ସକାଳ 7:30 ରୁ ସକାଳ 8 ପର୍ଯ୍ୟନ୍ତ, ସକାଳ 8:15 ରୁ ଦିନ 1:50 ପର୍ଯ୍ୟନ୍ତ ଏବଂ ଦିନ 2:42 ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55 ରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।